କର୍ମଠତା ଥିଲେ ସାଧାରଣ ବ୍ୟକ୍ତି ମଧ୍ୟ ଅସାଧାରଣ କାର୍ଯ୍ୟ କରିପାରେ। ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧ ପ୍ରଚାର କରୁଛୁ ହିନ୍ଦୀ ଓ ପରେ ପରେ ଇଂରାଜୀରେ ସମ୍ବାଦ ଆକାଶବାଣୀ ଦିଲ୍ଲୀରୁ। କିଛି କ୍ଷଣ ମଧ୍ୟରେ

ଶ୍ରୋତାବନ୍ଧୁ, କାର୍ଯ୍ୟକ୍ରମର ଶେଷ ଗୀତଟି ପ୍ରଚାର କରୁଛୁ ଶିଳ୍ପୀ ଶର୍ମିଳା ସାମନ୍ତରାୟଙ୍କ କଣ୍ଠରେ ବାବାଜୀ ଚରଣ ଜେନାଙ୍କ ଗୀତ ରଚନାରୁ।

ଆପଣମାନଙ୍କୁ ପ୍ରଣାମ ଶ୍ରୋତା ବନ୍ଧୁ। ବେଦ ସମ୍ପର୍କରେ ଅନେକଙ୍କର ଧାରଣା ଏହା ହେଉଛି ବ୍ରାହ୍ମଣମାନଙ୍କର ଶାସ୍ତ୍ର, ପୂଜା ବିଧି କର୍ମକାଣ୍ଡ ଏସବୁ ବିଷୟ ସେଥିରେ ଅଛି। ତାକୁ ହିଁ ପଢ଼ି ବ୍ରାହ୍ମଣମାନେ ସବୁ ପ୍ରକାର ଜାଗଯଜ୍ଞ ଏବଂ ଅନ୍ୟାନ୍ୟ ପୂଜା କାର୍ଯ୍ୟମାନ କରୁଛନ୍ତି। ଏହି କଥାଟା ଯଦିଓ ଠିକ୍ ନୁହେଁ, ଏଭଳି ଏକ ଧାରଣା ତିଆରି କରିବା ପାଇଁ ବ୍ରାହ୍ମଣମାନେ ନିଜେ ହିଁ ଦାୟୀ, କାରଣ ବହୁକାଳ ପର୍ଯ୍ୟନ୍ତ ବେଦରେ ବ୍ରାହ୍ମଣ ଛଡ଼ା ଆଉ କାହାର ଅଧିକାର ନାହିଁ ବୋଲି କହି ବ୍ରାହ୍ମଣମାନେ ସମାଜର ଅନ୍ୟ ବର୍ଗଙ୍କୁ ବେଦଠୁ ଦୂରେଇ ରଖିଲେ। ଫଳରେ ବୈଦିକ ଜ୍ଞାନର ଯେତିକି ପ୍ରଚାର ହେବା କଥା ତାହା ହେଲା ନାହିଁ। ଏ ସଂସାର, ବିଶ୍ୱବ୍ରହ୍ମାଣ୍ଡ, ମଣିଷର ଜୀବନ ଏସବୁ ସମ୍ପର୍କରେ ଏତେ ସୁନ୍ଦର ସୁନ୍ଦର କଥା ସେଥିରେ କୁହାଯାଇଥିଲେ ମଧ୍ୟ ତାହା ଲୋକେ ଜାଣିପାରିଲେ ନାହିଁ। ହଜାର ହଜାର ବର୍ଷ ତଳେ ଆମ ପାଖରେ ଥିବା ବୈଦିକ ଜ୍ଞାନକୁ ଯଦି ସେହି ସମୟରୁ ଲୋକମାନେ ଜାଣିଥାନ୍ତେ

0: ତେବେ ଲୋକଙ୍କର ଅନେକ ସଂସ୍କାର ହୋଇଥାନ୍ତା। ଆମର ପାପ ଅପରାଧ ଭ୍ରାନ୍ତି ଏ ସମ୍ପର୍କରେ ଋଗ୍ବେଦରେ କେତେ ସୁନ୍ଦର କଥା କୁହାଯାଇଛି ଦେଖନ୍ତୁ। ଆମ ମନରେ ଯେଉଁ କୁତ୍ସିତ ବିଚାର ଜାତ ହୁଏ ତାହା ହେଉଛି ପାପ। ପ୍ରକୃତରେ ଦେଖିଲେ ଆମେ କରୁଥିବା ସକଳ ପାପ ଆଚରଣର ଉତ୍ପତ୍ତି ଆମର ମନରେ। କାହାକୁ ମାରିବୁ ପିଟିବୁ, କାହା ଉପରେ ଦାଉ ସାଧିବୁ, କାହାର ତଣ୍ଟି ଚିପିବୁ, ନିଜ ପଦପଦବୀର ଅମର୍ଯ୍ୟାଦା କରି କିଭଳି ଫାଇଦା ପାଇବୁ, ଏସବୁର ମୂଳ ଆମ ମନରେ ଭାବନାତ୍ମକ ସ୍ତରରେ ପ୍ରଥମେ ଥାଏ। ଏଇଠି ଜନ୍ମ ନିଏ ପାପ। ଯେଉଁମାନେ ଜ୍ଞାନୀ ସେମାନେ ଏଇଠି ହିଁ ତାକୁ ଚିହ୍ନି ପକାନ୍ତି ଏବଂ ତାକୁ ସେଇଠି ନଷ୍ଟ କରିଦିଅନ୍ତି। ସାଧାରଣ ଲୋକମାନେ କିନ୍ତୁ ଏହା କରିପାରନ୍ତି ନାହିଁ। ଫଳରେ ସେ ପାପ ମଞ୍ଜିଟିରୁ ଯେଉଁ ଗଜା ବାହାରିଥାଏ ତାହା ଧୀରେ ଧୀରେ ବଢ଼ି ଗଛଟିଏରେ ପରିଣତ ହୁଏ ଏବଂ ମଣିଷକୁ ବିଭିନ୍ନ କୁକର୍ମ କରିବାକୁ ବାଟ କଢ଼ାଏ। ମନ ଯେତେବେଳେ ଏହି ପାପ ଭାବନା କବଳରେ ପଡ଼ିଯାଏ ଇନ୍ଦ୍ରିୟମାନେ ଉତ୍ତେଜିତ ହୁଅନ୍ତି, ବାସନାମାନେ କାମନାମାନେ ସଜାଗ ହୋଇ ଉଠନ୍ତି। ଏଭଳି ହେଇ ଯେତେବେଳେ ଏହାରି ପ୍ରଭାବରେ କିଛି କର୍ମ କରିବାକୁ ମଣିଷ ଅଗ୍ରସର ହୁଏ ସେଥିରେ ଆଉ ସତ୍କର୍ମର ସମ୍ଭାବନା ରହେ ନାହିଁ। ମନରେ ପାପ ବିଚାର ରହିଲେ ଯେଉଁ କର୍ମ ହୁଏ ତାହା ନିଶ୍ଚିତ ଭାବରେ କୁକର୍ମ ହିଁ ହେବ। ଏହି କୁକର୍ମ ହିଁ ହେଉଛି ଅପରାଧ। କିଏ କାହାକୁ ମିଛ କହି ଠକି ଦେଉଛି, ଭଣ୍ଡି ଦେଉଛି, କିଏ କାହାକୁ ମାରି ପକାଉଛି, କିଏ ଲାଞ୍ଚ ନେଇ ପକେଟରେ ଭର୍ତ୍ତି କରିଦେଉଛି, ଏହା ହେଉଛି ଅପରାଧ। ଯିଏ ଧରା ପଡ଼ୁଛି ତାକୁ ଆମେ କହୁଛୁ ବା ଆଇନ କହୁଛି ସିଏ ଅପରାଧୀ। ତେଣୁ ମନରେ କୁତ୍ସିତ ବିଚାରର ଜନ୍ମ ନେଉଛି ପାପ। ଆଉ ଏ ବିଚାର ଯେତେବେଳେ କାମର ରୂପ ନେଉଛି ତାହା ହେଉଛି ଅପରାଧ। ଏ ଅପରାଧମାନଙ୍କ ଭିତରୁ ଅନେକ ଅପରାଧ ଆମ ଜାଣତରେ ଘଟୁଛି। ବିଚାର ସ୍ତରରୁ ଆରମ୍ଭ କରି କାମ ସ୍ତର ପର୍ଯ୍ୟନ୍ତ ଆମେ ସବୁ ଜାଣିଶୁଣି କରୁଛୁ, ଖାଲି ଜାଣୁନାହୁଁ, ସେଇଥିପାଇଁ ବିଧିବଦ୍ଧ ଯୋଜନା କରି ଆମେ କୁକର୍ମ କରୁଛୁ। ଗୋଟିଏ ଲୋକର ଆମ ପାଖରେ କାମ ଅଛି, ତାକୁ ଚାରି ପାଞ୍ଚ ଥର ଦୌଡ଼ଉଛୁ, ତାକୁ ହାଲିଆ କଲାପରେ ସେ ଧୀରେ ଧୀରେ କାକୁସ୍ଥ ହେଉଛି, ତାପରେ ତାଠୁ ଆମେ ଲାଞ୍ଚ ନେଉଛୁ, ପରିସ୍ଥିତିରେ ପଡ଼ି ସେ ଦେଉଛି। ଏଇଟା ପୁରା ଯୋଜନା ଅନୁସାରେ ଆମେ କରୁଛୁ, ଏଇଟା ହେଉଛି ରୀତିମତ ଅପରାଧ। ଆଉ କେତେ କର୍ମ ଆମ ଅଜାଣତରେ କୁକର୍ମରେ ଆପେ ଆପେ ପରିଣତ ହୋଇଯାଉଛି। ଯେଉଁ କୁକର୍ମ କରିବୁ ବୋଲି ଆମେ ଭାବିନାହୁଁ, ସେଥିପାଇଁ ଆମେ ଯୋଜନା ବି କରିନାହୁଁ, କିନ୍ତୁ ତାହା ହଉ ହଉ କୁକର୍ମଟିଏ ହୋଇଯାଉଛି। ୟାକୁ ବେଦ କହିଛନ୍ତି ଭ୍ରାନ୍ତି। ଅଜ୍ଞତା ହେତୁ ଏଭଳି ଭ୍ରାନ୍ତି ହୁଏ, ଆମେ ଭୁଲ କରିବସୁ। ପାପ, ଅପରାଧ ଏବଂ ଭ୍ରାନ୍ତି ଏ ତିନୋଟି ଯାକର ମୂଳ ଥାଏ ମନରେ। ତେଣୁ ବେଦରେ ଏହି ମନକୁ ମଧ୍ୟ ପ୍ରାର୍ଥନା କରି କୁହାଯାଇଛି, ହେ ମନ, ତୁମେ ସବୁବେଳେ ଶୁଭ ସଂକଳ୍ପ ଧାରଣ କର, କେବେ ହେଲେ କିଛି ମନ୍ଦ କରିବି ଏ ଭାବ ନାହିଁ ମନରେ ରଖ ନାହିଁ। ଶ୍ରୋତାବନ୍ଧୁ, ବେଦରେ ଥିବା ଏମିତି ଅଜସ୍ର ତତ୍ତ୍ୱ ଆଉ ଉପଦେଶ ଆମ ସମସ୍ତଙ୍କ ଜୀବନର କଲ୍ୟାଣ ପାଇଁ। ସେ ସବୁକୁ ଜାଣିବାକୁ ଚେଷ୍ଟା କଲେ ଆମକୁ ଜୀବନର ନୂଆ ଆଲୋକ ଦିଶିବ।
1: ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧୁ ଶୁଣୁଥିଲେ ଚେତନାଧର୍ମୀ କାର୍ଯ୍ୟକ୍ରମ ଚେତନା ଚିନ୍ତନ। ଏବେ ଆସନ୍ତୁ ଶୁଣିବା ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ପବିତ୍ର ଶ୍ରୀମଦ୍ ଭାଗବତ, ପ୍ରଯୋଜନା ସୁହାସ ମହାନ୍ତି, ସଙ୍ଗୀତ ପରିଚାଳନା ତାରକାନ୍ତ ପଣ୍ଡା।

0: ବ୍ରହ୍ମ ନିତ୍ୟମୁକ୍ତ ଏବଂ ମାୟାତୀତ, ତଥାପି ସେ ମାୟା ସହିତ କ୍ରୀଡ଼ା କରନ୍ତି। ଜୀବଙ୍କର ସୂକ୍ଷ୍ମ ଶରୀର ଓ ସୁପ୍ତ କର୍ମ ସଂସ୍କାର ଜାଗ୍ରତ ହୁଏ। ଅସଂଖ୍ୟ ଜୀବ ତାଙ୍କଠାରୁ ଜାତ ଓ ତାଙ୍କ ଦ୍ୱାରା ଶାସିତ। ସବୁ ଜୀବଙ୍କ ମଧ୍ୟରେ ବ୍ରହ୍ମ ସମାନ ଭାବରେ ବିରାଜିତ। ଜୀବ ମାୟାବଶତ ଅବିଦ୍ୟାକୁ ଆଲିଙ୍ଗନ କରି ଇନ୍ଦ୍ରିଆଦି ଗୁଣଜାତ ପଦାର୍ଥରେ ଆତ୍ମାଭିମାନ କରିବସେ ଏବଂ ସଂସାରର ଜନ୍ମ ମୃତ୍ୟୁ ଚକ୍ରରେ ଘୁରି ବୁଲୁଥାଏ। ମାୟାକୁ ଅତିକ୍ରମ କଲେ ଜୀବ ବ୍ରହ୍ମସ୍ୱରୂପରେ ଅଧିଷ୍ଠିତ ହୁଏ।
1: ବେଦଗଣ ଉବାଚ ଯଦି ନ

ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧୁ ରିଲେ କରି ପ୍ରଚାର କରୁଛୁ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଓ ସଂସ୍କୃତରେ ସମ୍ବାଦ ପର୍ଯ୍ୟାୟକ୍ରମେ ଆକାଶବାଣୀ ସମ୍ବଲପୁର ଓ ଆକାଶବାଣୀ ଦିଲ୍ଲୀରୁ। ଏହି ବିରତି ପରେ ପରେ

ମାତ୍ରା କମିଛି। ଏବେ ଚବିଶ ଘଣ୍ଟା ଭିତରେ ଚଡ଼କ ମାରିକରି ବର୍ଷା ହେବା ବୋଲି ରାଜ୍ୟର କେତେଟା ଜିଲ୍ଲାକେ ପାଣିପାଗ କେନ୍ଦ୍ର ତରଫ ସତର୍କ ସୂଚନା ଜାରି କରାଯାଇଛି। ଏଥିରେ ଆଞ୍ଚଳିକ ଖବର ଇନ ଶେଷ ହେଲା। ଆର ବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।

ଆକାଶବାଣୀ କଟକ କେନ୍ଦ୍ରରୁ ଯୁବବାଣୀ ଅପରାହ୍ନ 5:30 ଏଥିରେ ଶୁଣିବେ ସମ୍ଭାବନା ଆଦିବାସୀ ଗୀତ କ୍ରମରେ ପରଜା ଗୀତ ଶୁଣିବେ ସନ୍ଧ୍ୟା 6:30 ଜିଲ୍ଲା ହାଲଚାଲରେ ପୁରୀ ଜିଲ୍ଲା ସମ୍ପର୍କରେ ରିଲି କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ 7:25 ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ କାର୍ଯ୍ୟକ୍ରମ ଚାଷବାସ 7:30 8:00 ଗୀତ ଓ ଗଜଲ ଆଞ୍ଚଳିକ ଗୀତ କ୍ରମରେ ସମ୍ବଲପୁରୀ ଗୀତ ଶୁଣିବେ 8:15 ସ୍ପଟସ୍କିନ୍ 8:30 ସ୍ପଟଲାଇଟ୍ 9:16 ଏବଂ କରେଣ୍ଟ ଆଫେୟାର୍ସ 9:30 ଏ ସମସ୍ତ କାର୍ଯ୍ୟକ୍ରମ ରିଲି କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ ଅନୁରୋଧରେ ଓଡ଼ିଆ କଥାଚିତ୍ରର ଗୀତ ରାତି ଦଶଟା ପାଞ୍ଚ ତିରିଶ ମିନିଟ୍ରେ ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ଶୁଣିବେ ଶାସ୍ତ୍ରୀୟ ଗାୟନ ପରିବେଷଣ କରିବେ ଶ୍ରୀମତୀ ଶୋଭା ଗୁରୁଜୁ ଏଥିରେ ଶୁଣିବେ ରାଗ ଦହରା ରଷିଆ ଓ ଠୁମରି ଶ୍ରୋତାବନ୍ଧୁ ଏ ଥିଲା ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମଗୁଡ଼ିକର ସୂଚନା ବର୍ତ୍ତମାନ ରିଲି କରି

ରାତି 10ଟାରେ ରାତି 10:30ରେ ଶାସ୍ତ୍ରୀୟ ସଙ୍ଗୀତକ୍ରମରେ ଶୁଣିବେ ଶାସ୍ତ୍ରୀୟ ଗାୟନ ପରିବେଷଣ କରିବେ ଶ୍ରୀମତୀ ଶୋଭା ଗୁରୁଜୁ। ଏଥିରେ ଶୁଣିବେ ରାଗ ଦହରା ରଷିଆ ଓ ଠୁମରି। ଶ୍ରୋତାବନ୍ଧୁ, ଏ ଥିଲା ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମଗୁଡ଼ିକର ସୂଚନା। ବର୍ତ୍ତମାନ ରିଲେ କରି ପ୍ରଚାର କରୁଛୁ ଆଞ୍ଚଳିକ ସମ୍ବାଦ ଆମର ସ୍ୱାସ୍ଥ୍ୟ ଏବଂ ଓଡ଼ିଆରେ ସମ୍ବାଦ ଆକାଶବାଣୀ କଟକ କେନ୍ଦ୍ରରୁ। ଏହି ବିରତି ପରେ ପରେ

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ଆଇନ ପରିସ୍ଥିତି ସମ୍ପର୍କରେ ବରିଷ୍ଠ ପୁଲିସ୍ ଓ ପ୍ରଶାସନିକ ଅଧିକାରୀଙ୍କ ସହ ସମୀକ୍ଷା କରିଛନ୍ତି। ବୈଠକରେ ମୁଖ୍ୟମନ୍ତ୍ରୀ ପୁଲିସ୍କୁ ଜନସାଧାରଣଙ୍କ ବିଶ୍ୱାସଭାଜନ ହେବା ପାଇଁ ପରାମର୍ଶ ଦେବା ସହ ଜିଲ୍ଲାସ୍ତରରେ ଅଧିକାରୀମାନେ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ସଂଗଠିତ ଅପରାଧକୁ ସମ୍ପୂର୍ଣ୍ଣ ଭାବେ ନିୟନ୍ତ୍ରଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଆଗୁଆ ପଦକ୍ଷେପ, କ୍ରାଇମ୍ ମ୍ୟାପିଂ ଓ ପୁଲିସ୍ ପାଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରିବା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ବୈଠକ ପରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କହିଛନ୍ତି,
1: ତ ଆମେ ଗୋଟେ ନୂଆ ଜିନିଷ ଆରମ୍ଭ କରିଛୁ ଯେ କଲେକ୍ଟର ମାନଙ୍କ ସାଙ୍ଗରେ ଡାଇରେକ୍ଟ ଆମେ କେମିତି ସମ୍ବାଦ ରଖିବା। ତ ଆମେ ଅନଲାଇନରେ କଲେକ୍ଟର ଜଣେ ଜଣେ କଲେକ୍ଟରକୁ ତାଙ୍କର ଯୋଉ ଜିଲ୍ଲା ପାଇଁ ଭିଜନ ଅଛି, ବଡ ବଡ ଷ୍ଟ୍ରାଟେଜିକ୍ ପ୍ରୋଜେକ୍ଟ, ସେଇଟା ସେ କଲେକ୍ଟର ଅନଲାଇନରେ ଆମକୁ ପ୍ରେଜେଣ୍ଟ କରନ୍ତି ଆଉ ସବୁ ସେକ୍ରେଟେରୀ ତାପରେ ଦେଖନ୍ତି ଯେ ଏଇଟା କଣ ଭଲ ଫିଜିବଲ ପ୍ରୋଜେକ୍ଟ ଅଛି, ଆମେ କେମିତି ସାହାଯ୍ୟ କରିପାରିବା। ସେମାନେ ନୋଟ୍ କରନ୍ତି କି ହଁ ଏଇଟା ଆମେ କରିଦେବା, ହେଲ୍ପ କରିବା। ଆଉ ତା ସହିତ ଆମର
0: ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଓଡ଼ିଶାରେ ବର୍ତ୍ତମାନ ପ୍ରାୟ 90,000 କୋଟି ଟଙ୍କାର ରେଳ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି। ଦୀର୍ଘଦିନରୁ ବିଳମ୍ବିତ ଥିବା ଖୋର୍ଦ୍ଧା ରୋଡ୍ ବଲାଙ୍ଗୀର ରେଳ ଲାଇନ୍ ପ୍ରକଳ୍ପ କାର୍ଯ୍ୟ 2027 ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଛି। ହାଓଡ଼ା ଚେନ୍ନାଇ ମୁଖ୍ୟ କରିଡର ସମ୍ପର୍କରେ ମନ୍ତ୍ରୀ କହିଛନ୍ତି, ଭବିଷ୍ୟତରେ ଏହି କରିଡର ମାଧ୍ୟମରେ ଓଡ଼ିଶାରେ 500 ଅତିରିକ୍ତ ଟ୍ରେନ୍ ଚଳାଚଳ କରିପାରିବ। ଅମୃତ ଷ୍ଟେସନ ଯୋଜନା ଅଧୀନରେ ରାଜ୍ୟରେ 69 ରେଳ ଷ୍ଟେସନର ପୁନଃ ବିକାଶ କରାଯାଉଛି। ପ୍ରସ୍ତାବିତ ପୁରୀ କୋଣାର୍କ ରେଳ ସଂଯୋଗୀକରଣ ପ୍ରକଳ୍ପ ପାଇଁ ଏକ ନୂତନ ଡିପିଆର୍ ପ୍ରସ୍ତୁତ ହେଉଛି। ଓଡ଼ିଶାରେ ରେଳ ଭିତ୍ତିଭୂମି ସୁଦୃଢ଼ କରିବା ଓ ଆଞ୍ଚଳିକ ବିକାଶକୁ ସୁନିଶ୍ଚିତ କରିବା ପାଇଁ କେନ୍ଦ୍ର ସରକାର ପ୍ରତିଶ୍ରତିବଦ୍ଧ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ଡାକ୍ତରୀ ପାଠ୍ୟକ୍ରମରେ ନାମଲେଖା ପାଇଁ ପରବର୍ତ୍ତୀ ଜାତୀୟ ଯୋଗ୍ୟତା ପ୍ରବେଶିକା ପରୀକ୍ଷା ନିଟ୍ ୟୁଜି ପରୀକ୍ଷା ନିମନ୍ତେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାସଭବନରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ନିଟ୍ ପରୀକ୍ଷାକୁ ଦକ୍ଷତାର ସହିତ ପରିଚାଳନା କରିବା ନେଇ ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଛି। ସୂଚନା ଅନୁସାରେ ପୂର୍ବରୁ ଅନୁଷ୍ଠିତ ନିଟ୍ ୟୁଜି

0: ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ହେବା ଅଭିଯୋଗ ପରେ ପରୀକ୍ଷାକୁ ବାତିଲ କରାଯାଇଥିଲା। ଭାରତୀୟ ଷ୍ଟାମ୍ପ ଓଡ଼ିଶା ସଂଶୋଧନ ଅଧ୍ୟାଦେଶ ସମ୍ପର୍କିତ ଅଧିସୂଚନା ପ୍ରକାଶ ପାଇଛି। ଏହାଦ୍ୱାରା ଆପାର୍ଟମେଣ୍ଟର ସାଧାରଣ କ୍ଷେତ୍ର ଏବଂ ସୁବିଧାଗୁଡ଼ିକ ପାଇଁ ହିତାଧିକାରୀଙ୍କଠାରୁ 50,000 ଟଙ୍କାର ଷ୍ଟାମ୍ପ ଦେୟ ଦେବାକୁ ପଡ଼ିବ। ସେହିପରି ବ୍ୟକ୍ତିଗତ ଆପାର୍ଟମେଣ୍ଟ ୟୁନିଟ୍ଗୁଡ଼ିକର ବିକ୍ରି ସମୟରେ ସାଧାରଣ କ୍ଷେତ୍ର ଏବଂ ସୁବିଧାର ଅବିଭକ୍ତ ଅଂଶ ଉପରେ କେବଳ 5% ଷ୍ଟାମ୍ପ ଦେୟ ଦେବାକୁ ପଡ଼ିବ ବୋଲି ବିଜ୍ଞପ୍ତିରେ କୁହାଯାଇଛି। ହସ୍ତଶିଳ୍ପ ଆମ ସଂସ୍କୃତିର ସ୍ପନ୍ଦନ ଓ ଅସ୍ମିତାର ନିଦର୍ଶନ। ହସ୍ତଶିଳ୍ପୀମାନେ ସାଂସ୍କୃତିକ ଐତିହ୍ୟର ସଂରକ୍ଷକ ବୋଲି ହସ୍ତତନ୍ତ ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ କହିଛନ୍ତି। ହସ୍ତଶିଳ୍ପର ସୁରକ୍ଷା ସଂରକ୍ଷଣ ଓ ପ୍ରଚାର ପ୍ରସାର ସହ ହସ୍ତଶିଳ୍ପୀଙ୍କ କଲ୍ୟାଣକୁ ଆଧାର କରି ଭୁବନେଶ୍ୱରଠାରେ ଓଡ଼ିଶା ହସ୍ତଶିଳ୍ପ ଚିଠା ନୀତି 2026 ପରାମର୍ଶଦାତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶାକୁ ଗତବର୍ଷ ପାଇଁ 5 ଜାତୀୟ ପଞ୍ଚାୟତ ପୁରସ୍କାର ମିଳିବ। ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ଜାତୀୟ ପଞ୍ଚାୟତ ପୁରସ୍କାର ଘୋଷଣା କରାଯାଇଛି। ଏଥିରେ କୋରାପୁଟ ଜିଲ୍ଲା ପରିଷଦ ସର୍ବୋତ୍ତମ ଜିଲ୍ଲା ପଞ୍ଚାୟତ ପୁରସ୍କାର ବର୍ଗରେ ପ୍ରଥମ ସ୍ଥାନ ହାସଲ କରିଛି। ଆସନ୍ତା ମାସ 3 ନୂଆଦିଲ୍ଲୀରେ ଏହି ପୁରସ୍କାର ଦିଆଯିବ। ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ୱାରା ପ୍ରକାଶିତ 7 ଓଡ଼ିଶା ପାଠ୍ୟପୁସ୍ତକରେ ଶହୀଦ ମାଧୋ ସିଂ ଅଧ୍ୟାୟରେ ରହିଥିବା ମୁଦ୍ରଣଗତ ତ୍ରୁଟିକୁ ଖୁବ୍ ଶୀଘ୍ର ସଂଶୋଧନ ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ଏସ୍ସିଇଆର୍ଟି ଅତିରିକ୍ତ ନିର୍ଦ୍ଦେଶକଙ୍କ ଜରିଆରେ ବରଗଡ଼ ଓ ସମ୍ବଲପୁର ଜିଲ୍ଲାପାଳଙ୍କ ସମେତ ଉତ୍କଳ ବିଶ୍ୱବିଦ୍ୟାଳୟର ଇତିହାସ ବିଭାଗ ମୁଖ୍ୟ ଏବଂ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗର ନିର୍ଦ୍ଦେଶକଙ୍କୁ ପୁସ୍ତକରେ ରହିଥିବା ତ୍ରୁଟି ସଂଶୋଧନ ପାଇଁ ପରାମର୍ଶ ଦିଆଯାଇଛି। ପାଣିପାଗ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଗମନ ପାଇଁ ସ୍ଥିତି ଅନୁକୂଳ ହେଉଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ଆସନ୍ତା 16 ସୁଦ୍ଧା ଦକ୍ଷିଣ ବଙ୍ଗୋପସାଗର ଏବଂ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର କିଛି ଅଞ୍ଚଳକୁ ମୌସୁମୀ ପ୍ରବେଶ କରିବାର ସମ୍ଭାବନା ରହିଛି। ତେବେ କାଳବୈଶାଖୀ ଜନିତ ବର୍ଷା ପରେ ରାଜ୍ୟରେ ପୁଣି ତାପମାତ୍ରା ବୃଦ୍ଧି ପାଇଛି। ଆଗାମୀ 2 ମଧ୍ୟରେ ତାପମାତ୍ରା 2-4 ପର୍ଯ୍ୟନ୍ତ ବୃଦ୍ଧି ପାଇବା ନେଇ ପାଣିପାଗ କେନ୍ଦ୍ର ଅନୁମାନ କରିଛି। ଗତକାଲି ବଲାଙ୍ଗୀରଠାରେ ସର୍ବାଧିକ ତାପମାତ୍ରା 40.3 ରେକର୍ଡ ହୋଇଥିଲା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଆମର ସ୍ୱାସ୍ଥ୍ୟ। ଆଜି ରହିଛି ଆଲୋଚନା, ଆଧୁନିକ ଅସ୍ତ୍ରୋପଚାରରେ ନିଶ୍ଚିତକର ଭୂମିକା। ଆଲୋଚକ ଡାକ୍ତର ଅନଙ୍ଗ ମୋହନ ଦ୍ୱିବେଦୀ।
2: ବିଜ୍ଞାନର ବିଭିନ୍ନ ଦିଗରେ ପ୍ରଗତି ସହିତ ତାଳ ଦେଇ ଚିକିତ୍ସା ବିଜ୍ଞାନରେ ମଧ୍ୟ ବିଭିନ୍ନ ପ୍ରକାର ପ୍ରଗତି ବିଗତ କିଛି ବର୍ଷ ଧରି ଘଟିଅଛି। ଶଲ୍ୟ ଚିକିତ୍ସା ଦ୍ୱାରା ରୋଗୀକୁ ଉପଶମ କରିବାର ଚେଷ୍ଟା କରାଯାଇଥାଏ। ଆଧୁନିକ ଯୁଗରେ ଅନେକ ପ୍ରକାର ଶଲ୍ୟ ଚିକିତ୍ସା ଯାହାକି ପୂର୍ବେ ସମ୍ଭବ ହେଉନଥିଲା ତାହା ଆଜିକାଲି ସମ୍ଭବ ହୋଇପାରୁଛି। ଏଥିପାଇଁ 2 ଜିନିଷ ପ୍ରଣିଧାନ ଯୋଗ୍ୟ। ଗୋଟିଏ, ଶଲ୍ୟ ଚିକିତ୍ସା ନିମନ୍ତେ ଆବଶ୍ୟକୀୟ ଉନ୍ନତ ଯନ୍ତ୍ରପାତି ଏବଂ ଉନ୍ନତ ଶଲ୍ୟ ଚିକିତ୍ସାର ପଦ୍ଧତି ସହିତ ତାଳ ଦେଇ ନିଶ୍ଚେତନ ବିଜ୍ଞାନ ଏବଂ ନିଶ୍ଚେତନ ବିଜ୍ଞାନରେ ବ୍ୟବହୃତ ଔଷଧ ସମ୍ବନ୍ଧୀୟ ସମସ୍ତ ପ୍ରକାର ଜ୍ଞାନ ଏବଂ ସମସ୍ତ ଆଧୁନିକ ଔଷଧ ଯାହାଦ୍ୱାରା ଶରୀରକୁ ଅଧିକ ସମୟ ପାଇଁ ନିଶ୍ଚେତନ ଅବସ୍ଥାରେ ରଖାଯାଇପାରୁଛି ତାହା ସମ୍ଭବ ହେଇଛି। ତେବେ ଆମେମାନେ ସାଧାରଣ ଭାବେ ଭାବୁ ଯେ ନିଶ୍ଚେତକ ବିଶେଷଜ୍ଞ କରନ୍ତି କ'ଣ? ସିଏ କେବଳ ରୋଗୀକୁ ଶୁଆନ୍ତି ନାହିଁ, ରୋଗୀ ଶୋଇଥିଲା ବେଳେ ତାର କିପରି ଅସ୍ତ୍ରୋପଚାର ସଫଳ ହେଇପାରିବ ଏବଂ ଜଟିଳରୁ ଜଟିଳ ଅଙ୍ଗ ବିଶେଷରେ ମସ୍ତିଷ୍କ, ହୃଦଯନ୍ତ୍ର ଏସବୁଥିରେ ଶଲ୍ୟ ଚିକିତ୍ସା ପୂର୍ବେ ସମ୍ଭବ ହେଉନଥିଲା କାହିଁକି? ଏହା ଦୀର୍ଘ ସମୟ ଧରି ଆବଶ୍ୟକ କରେ ଏବଂ ସେଥିପାଇଁ କି ସଫଳ ନିଶ୍ଚେତକ ପ୍ରୟୋଗ ସମ୍ଭବ ହେଉନଥିଲା। ଏବେ ତାହା କେବଳ ସଫଳ ନିଶ୍ଚେତକ ପ୍ରୟୋଗ ଦ୍ୱାରା ସମ୍ଭବ ହେଇପାରୁଛି। ବିଭିନ୍ନ ପ୍ରକାର ମଣିଷର ପେଟ ଭିତରେ ଥିବା ଅଙ୍ଗ, ଲିଭର ହଉ, କିଡ଼ନୀ ହଉ, କିମ୍ବା ଅନ୍ତନାଳୀ ହଉ, ଏସବୁଥିରେ ପୂର୍ବରୁ ଅସ୍ତ୍ରୋପଚାର କରିବାକୁ ହେଲେ ପୁରା ପେଟଟିକୁ ଖୋଲି ତାକୁ ଦୁଇ ପାଖକୁ ମେଲା କରି ତା ଭିତରେ ଅସ୍ତ୍ରୋପଚାର କରାଯାଉଥିଲା। ଏବେ ଲାପ୍ରୋସ୍କୋପି ମାଧ୍ୟମରେ ଶରୀରର ଯେକୌଣସି ଅଂଶ ଭିତରକୁ ଯାଇ କ୍ଷୁଦ୍ର କ୍ୟାମେରା ଏବଂ ସେହିଭଳି ସରୁ ଯନ୍ତ୍ରପାତି ସାହାଯ୍ୟରେ ପେଟରେ 2-3 ଛୋଟ କଣା କରି ଅସ୍ତ୍ରୋପଚାର ସମ୍ଭବ ହେଉଛି। ଏସବୁ ସମ୍ଭବ ହେଉଛି କିପରି? ଏସବୁ ପାଇଁ କି ଆବଶ୍ୟକୀୟ ନିଶ୍ଚେତକର ପ୍ରୟୋଗ। ଶରୀର ଭିତରେ ଥିବା ସମସ୍ତ ଅଙ୍ଗକୁ ଅଲଗା ଅଲଗା କରି ରଖିବା ପାଇଁ ଏବଂ ସୁବିଧାରେ ଯାଇ ଦେଖିବା ପାଇଁ ଅଙ୍ଗାରକାମ୍ଳ ବାଷ୍ପର ପ୍ରୟୋଗ କରାଯାଏ। ଏହି ଅଙ୍ଗାର

0: ଅଙ୍ଗାରକାମ୍ଳ ଶରୀର ପ୍ରତି କ୍ଷତିକାରକ। ଏହି କ୍ଷତିକାରକ ଅଙ୍ଗାରକାମ୍ଳ ବାଷ୍ପକୁ 2-3 ଘଣ୍ଟା ରୋଗୀର ପେଟ ଭିତରକୁ ପ୍ରବେଶ କରାଇ ଏବଂ ସୁଚାରୁ ରୂପେ ଅସ୍ତ୍ରୋପଚାର କରିବା ନିମନ୍ତେ ଶରୀର ଉପରେ ଯେଉଁ ପ୍ରଭାବ ପଡ଼େ ନିଶ୍ଚିତ ବିଜ୍ଞାନୀ ତାହାର ଅନୁଧ୍ୟାନ କରି ତା ପାଇଁ କି ଉଚିତ ବ୍ୟବସ୍ଥା କରିଥାନ୍ତି। ଶରୀରରେ ଅସ୍ତ୍ରୋପଚାର ହେବା ଯନ୍ତ୍ରଣାଦାୟକ, ତେଣୁ ଯନ୍ତ୍ରଣା ଉପଶମ ନିମନ୍ତେ ନିଶ୍ଚେତକର ଆବଶ୍ୟକତା ଥାଏ, କିନ୍ତୁ ସେଥିସହିତ ମସ୍ତିଷ୍କର ସମସ୍ତ ନିହାତି ଦରକାରୀ କାର୍ଯ୍ୟ ଏବଂ ସବୁଠୁ ବଡ଼ କଥା ହେଲା ଶରୀରର ସମସ୍ତ ଅଙ୍ଗକୁ ଯଥେଷ୍ଟ ପରିମାଣର ଅମ୍ଳଜାନ ମିଶ୍ରିତ ରକ୍ତ ପହଞ୍ଚିଲେ ହିଁ ସେ ଅଂଶ କାର୍ଯ୍ୟକ୍ଷମ ରହିବ। ଯଦି କିଛି ସମୟ ପାଇଁ ଧରନ୍ତୁ ମସ୍ତିଷ୍କ 5 ମିନିଟ୍ ଧରି ଅମ୍ଳଜାନ ପାଇବ ନାହିଁ, ସେମାନେ ସମ୍ପୂର୍ଣ୍ଣ ଭାବେ ଅକାମୀ ହୋଇଯିବେ। ତେଣୁ ନିଶ୍ଚେତକର ଭୂମିକା ହେଉଛି ସେ ଶରୀରରେ ଅସ୍ତ୍ରୋପଚାର ସମୟରେ ଅନ୍ୟାନ୍ୟ ଅତ୍ୟାବଶ୍ୟକୀୟ ଅଂଶ ସମସ୍ତେ ଯେପରି ସଚଳ ରହିପାରିବେ ସେଥିନିମନ୍ତେ ଉପଯୁକ୍ତ ଔଷଧ ପ୍ରୟୋଗ କରି ସେମାନଙ୍କର ବିପଦ ସହିତ ନିଜକୁ ସାବଧାନ କରି କିପରି ସଠିକ୍ ଭାବେ ସଠିକ୍ ମାତ୍ରାରେ ଔଷଧ ପ୍ରୟୋଗ କରି ଅପରେସନ୍କୁ ସଫଳ ଏବଂ ଅପରେସନ୍କୁ ସମ୍ଭବ କରାଇବେ। ଏହି 2ଟି କାର୍ଯ୍ୟ ନିଶ୍ଚେତକ ଦ୍ୱାରା ସମ୍ଭବ ହୋଇଥାଏ। ଅତଏବ ଆଧୁନିକ ଚିକିତ୍ସା ବିଜ୍ଞାନରେ ନିଶ୍ଚେତକ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବିନା ନିଶ୍ଚେତକରେ କୌଣସି ପ୍ରକାର ଶଲ୍ୟ ଚିକିତ୍ସା ସମ୍ଭବ ନୁହେଁ, ଏବଂ ଯେତେ ଜଟିଳ ଶଲ୍ୟ ଚିକିତ୍ସା ସେହିଠାରେ ନିଶ୍ଚେତକ ପ୍ରୟୋଗ ମଧ୍ୟ ସେତିକି ଜଟିଳ ଏବଂ ସେଥିନିମନ୍ତେ ସେତିକି ପ୍ରସ୍ତୁତି ଦରକାର।
1: ଆମର ସ୍ୱାସ୍ଥ୍ୟରେ ଶୁଣିଥିଲେ ଆଲୋଚନା ଆଧୁନିକ ଅସ୍ତ୍ରୋପଚାରରେ ନିଶ୍ଚେତକର ଭୂମିକା। ଆଲୋଚକ ଥିଲେ ଡାକ୍ତର ଅନଙ୍ଗ ମୋହନ ଦ୍ୱିବେଦୀ।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।
1: ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ପ୍ରଧାନମନ୍ତ୍ରୀ ଆଜିଠାରୁ ପଞ୍ଚରାଷ୍ଟ୍ରୀୟ ଗସ୍ତରେ ଯିବେ। ବ୍ରିକ୍ସ ସ୍ଥାୟୀ ବିକାଶକୁ ପ୍ରୋତ୍ସାହିତ କରିବା ସହ ଆର୍ଥିକ ସ୍ଥିରତା ବୃଦ୍ଧି କରିବା କ୍ଷେତ୍ରରେ କାର୍ଯ୍ୟ କରିବ କହିଲେ ପ୍ରଧାନମନ୍ତ୍ରୀ। ନିଟ୍ ୟୁଜି ପରୀକ୍ଷାର ଆୟୋଜନ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ। ଉତ୍ତରପ୍ରଦେଶରେ ବର୍ଷା ଓ ବଜ୍ରପାତ ଯୋଗୁଁ ମୃତ୍ୟୁ ସଂଖ୍ୟା 111କୁ ବୃଦ୍ଧି। ଏବଂ ଆଇପିଏଲ୍ କ୍ରିକେଟରେ ପଞ୍ଜାବ କିଙ୍ଗ୍ସକୁ 6 wicketରେ ପରାସ୍ତ କଲା ମୁମ୍ବାଇ ଇଣ୍ଡିଆନ୍ସ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିଠାରୁ ପଞ୍ଚରାଷ୍ଟ୍ରୀୟ ଗସ୍ତରେ ଯିବେ। ପ୍ରଥମ ପର୍ଯ୍ୟାୟରେ ସଂଯୁକ୍ତ ଆରବ ଏମିରେଟ୍ସ ୟୁଏଇକୁ ଗସ୍ତ କରିବେ। ସେଠାରେ ଆଜି ଶ୍ରୀ ମୋଦି ୟୁଏଇ ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜାୟେଦ୍ ଅଲ୍ ନାହ୍ୟାନ୍ଙ୍କ ସହିତ ସାକ୍ଷାତ ଆଲୋଚନା କରିବେ। ଭାରତ ଓ ୟୁଏଇ ମଧ୍ୟରେ ଶକ୍ତି କ୍ଷେତ୍ରରେ ସହଯୋଗ ସମେତ ବିଭିନ୍ନ ଦ୍ୱିପକ୍ଷୀୟ ପ୍ରସଙ୍ଗ ଏବଂ ବୈଶ୍ୱିକ ସ୍ୱାର୍ଥ ଜଡ଼ିତ ଆଞ୍ଚଳିକ ଓ ଆନ୍ତର୍ଜାତିକ ସମସ୍ୟା ସମ୍ପର୍କରେ ଉଭୟ ନେତା ମତ ବିନିମୟ କରିବେ। ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ଆଜି ନେଦରଲ୍ୟାଣ୍ଡସରେ ପହଞ୍ଚିବେ। ସେଠାରେ ରାଜା ୱିଲିୟମ୍ ଆଲେକ୍ଜାଣ୍ଡର ଏବଂ ରାଣୀ ମ୍ୟାକ୍ସିମାଙ୍କୁ ଭେଟିବା ସହ ପ୍ରଧାନମନ୍ତ୍ରୀ ରବ୍ ଜେଟେନ୍ଙ୍କ ସହିତ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ତୃତୀୟ ପର୍ଯ୍ୟାୟରେ ଶ୍ରୀ ମୋଦି ରବିବାର ଦିନ ସ୍ୱିଡେନ୍ର ଗୋଥେନବର୍ଗ ଗସ୍ତ କରିବେ। ତାଙ୍କର ସ୍ୱିଡେନ୍ ପ୍ରତିପକ୍ଷ ଉଲ୍ଫ କ୍ରିଷ୍ଟର୍ସନ୍ଙ୍କ ସହ ଆଲୋଚନା କରି ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କର ସମସ୍ତ ଦିଗଗୁଡ଼ିକର ସେ ସମୀକ୍ଷା କରିବେ। ଚତୁର୍ଥ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ସୋମବାର ଦିନ ତୃତୀୟ ଭାରତ ନୋର୍ଡିକ୍ ଶିଖର ସମ୍ମିଳନୀ ଏବଂ ଦ୍ୱିପାକ୍ଷିକ ଆଲୋଚନା ପାଇଁ ନରୱେରେ ପହଞ୍ଚିବେ। ଗସ୍ତର ଶେଷ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ମଙ୍ଗଳବାର ଦିନ ଇଟାଲୀ ଯିବାର କାର୍ଯ୍ୟସୂଚୀ ରହିଛି। ଗତକାଲି ପ୍ରଧାନମନ୍ତ୍ରୀଙ୍କ ଗସ୍ତ ବିଷୟରେ ଗଣମାଧ୍ୟମକୁ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଅସୀମ ମହାଜନ କହିଛନ୍ତି, ୟୁଏଇ ଏବଂ ଭାରତ ମଧ୍ୟରେ ଶକ୍ତି କ୍ଷେତ୍ର ମୁଖ୍ୟ ପ୍ରସଙ୍ଗ ହୋଇ ରହିଛି। ଗତବର୍ଷ ୟୁଏଇ ଭାରତ ପାଇଁ ଅଶୋଧିତ ତୈଳର ଚତୁର୍ଥ ବୃହତ ଉତ୍ସ ଥିଲା, ଯାହା ଭାରତର 11% ତୈଳ ଆବଶ୍ୟକତାକୁ ପୂରଣ କରିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଚଳିତ ବର୍ଷ ଭାରତ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଉ

ଥିବା ବ୍ରିକ୍ସ ସ୍ଥାୟୀ ବିକାଶକୁ ପ୍ରୋତ୍ସାହିତ କରିବା, ଆର୍ଥିକ ସ୍ଥିରତା ବୃଦ୍ଧି କରିବା ଏବଂ ଅନ୍ତର୍ଭୁକ୍ତିମୂଳକ ବିଶ୍ୱ ବ୍ୟବସ୍ଥା ଗଠନ କରିବା ପାଇଁ ଅନ୍ୟ ରାଷ୍ଟ୍ରମାନଙ୍କ ସହ କାର୍ଯ୍ୟ କରିବ। ନୂଆଦିଲ୍ଲୀରେ ବ୍ରିକ୍ସ ଦେଶଗୁଡ଼ିକର ବୈଦେଶିକ ମନ୍ତ୍ରୀ ଏବଂ ପ୍ରତିନିଧିମଣ୍ଡଳର ମୁଖ୍ୟଙ୍କ ସହ ଆଲୋଚନା କରି ଶ୍ରୀ ମୋଦି କହିଛନ୍ତି, ଗତିଶୀଳ ଅର୍ଥନୀତି ମଧ୍ୟରେ ସହଯୋଗ ବୃଦ୍ଧି କରିବା ଏବଂ ଗ୍ଲୋବାଲ୍ ସାଉଥ୍ର ଆବଶ୍ୟକତାକୁ ଦୃଢ଼ କରିବା ପାଇଁ ବ୍ରିକ୍ସ ପ୍ରମୁଖ ମଞ୍ଚ ସାବ୍ୟସ୍ତ ହୋଇଛି। ବ୍ରିକ୍ସ ବୈଦେଶିକ ମନ୍ତ୍ରୀଙ୍କ ବୈଠକରେ ଭାରତର ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି, ଶାନ୍ତି ଏବଂ ସୁରକ୍ଷା ବିଶ୍ୱର ମୁଖ୍ୟ ଆଲୋଚ୍ୟ ବିଷୟ ପାଲଟିଛି। ସେ କହିଛନ୍ତି, ବିଶ୍ୱରେ ଦେଖାଦେଇଥିବା ସଂଘର୍ଷମୟ ପରିସ୍ଥିତି କ୍ଷେତ୍ରରେ ଆଲୋଚନା ଏବଂ କୂଟନୀତି ଉପରେ ଗୁରୁତ୍ୱ ଦିଆଯାଉଛି। ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ହେଉଥିବା ଅଗ୍ରଗତି ବିଶ୍ୱକୁ ନୂତନ ଆକାର ଦେଉଛି ଏବଂ ଏହାକୁ ସୁଶାସନ ଓ ଅନ୍ତର୍ଭୁକ୍ତିମୂଳକ ଅଭିବୃଦ୍ଧି ପାଇଁ ବ୍ୟବହାର କରାଯାଇପାରିବ ବୋଲି ସେ କହିଛନ୍ତି। ଡକ୍ଟର ଜୟଶଙ୍କର କହିଛନ୍ତି, ଆତଙ୍କବାଦ ବିରୋଧରେ ସହଯୋଗକୁ ସୁଦୃଢ଼ କରିବା କ୍ଷେତ୍ରରେ ମଧ୍ୟ ଦେଶଗୁଡ଼ିକ ମଧ୍ୟରେ ଏକମତ ପ୍ରକାଶ ପାଇଛି। ବାଣିଜ୍ୟ, ପ୍ରଯୁକ୍ତିବିଦ୍ୟା ଏବଂ ଜଳବାୟୁ କ୍ଷେତ୍ରରେ ଦେଖାଦେଇଥିବା ଦ୍ୱନ୍ଦ୍ୱ, ଆର୍ଥିକ ଅନିଶ୍ଚିତତା ଏବଂ ଆହ୍ୱାନଗୁଡ଼ିକର ମୁକାବିଲା ପାଇଁ ବ୍ରିକ୍ସ ପ୍ରମୁଖ ଭୂମିକା ଗ୍ରହଣ କରିବା ନେଇ ଆଶା ପ୍ରକାଶ ପାଇଛି। ଡକ୍ଟର ଜୟଶଙ୍କର କହିଛନ୍ତି, ବିଶ୍ୱର ଅନେକ ଦେଶ ଶକ୍ତି, ଖାଦ୍ୟ, ସାର ଏବଂ ସ୍ୱାସ୍ଥ୍ୟ ସୁରକ୍ଷା ସହିତ ଜଡ଼ିତ ଆହ୍ୱାନର ସମ୍ମୁଖୀନ ହେଉଛନ୍ତି। ଏହି ବୈଠକରେ ବ୍ରାଜିଲ, ରୁଷ, ଇରାନ, ଇଣ୍ଡୋନେସିଆ, ମାଲେସିଆ, UAE ଓ ଦକ୍ଷିଣ ଆଫ୍ରିକାର ବୈଦେଶିକ ମନ୍ତ୍ରୀ ଯୋଗ ଦେଉଛନ୍ତି। ବୈଠକରେ ବ୍ରିକ୍ସ ସଦସ୍ୟ ଦେଶଗୁଡ଼ିକର ବୈଦେଶିକ ମନ୍ତ୍ରୀମାନେ ବିଶ୍ୱ ଏବଂ ଆଞ୍ଚଳିକ ପ୍ରସଙ୍ଗ ଉପରେ ମତ ବିନିମୟ କରିବେ। ଚଳିତ ବ୍ରିକ୍ସ ବୈଠକର ବିଷୟବସ୍ତୁ ହେଉଛି ସ୍ଥିରତା, ନବସୃଜନ, ସହଯୋଗ ଏବଂ ସ୍ଥାୟିତ୍ୱ ପାଇଁ ପଦକ୍ଷେପ। ପରବର୍ତ୍ତୀ ଜାତୀୟ ଯୋଗ୍ୟତା ପ୍ରବେଶିକା ପରୀକ୍ଷା ନିଟ୍ UG ନିମନ୍ତେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାସଭବନରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ନିଟ୍ ପରୀକ୍ଷାକୁ ଦକ୍ଷତାର ସହ ପରିଚାଳନା କରିବା ନେଇ ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଛି। ବୈଠକରେ ଉଚ୍ଚଶିକ୍ଷା ସଚିବ, ସ୍କୁଲ ଶିକ୍ଷା ସଚିବ, ଜାତୀୟ ପରୀକ୍ଷା ଏଜେନ୍ସି NTAର ମହାନିର୍ଦ୍ଦେଶକ, CBSEର ଅଧ୍ୟକ୍ଷ ଏବଂ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ଓ ନବୋଦୟ ବିଦ୍ୟାଳୟ ସମିତିର କମିଶନରଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଉତ୍ତରପ୍ରଦେଶରେ ଗତ 36 ଘଣ୍ଟା ମଧ୍ୟରେ ବର୍ଷା, ଝଡ଼ ଏବଂ ବଜ୍ରପାତ ଯୋଗୁଁ 111 ଜଣଙ୍କର ମୃତ୍ୟୁ ଘଟିଛି। ଏଥିରେ 200 ଜଣ ଆହତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜିଲ୍ଲା ମାଜିଷ୍ଟ୍ରେଟ୍ ଏବଂ ସମ୍ପୃକ୍ତ ଅଧିକାରୀମାନଙ୍କୁ ତୁରନ୍ତ ଘଟଣାସ୍ଥଳକୁ ଯାଇ କ୍ଷତି ଆକଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରତି 3 ଘଣ୍ଟାରେ ଘଟଣା ସମ୍ପର୍କରେ ସବିଶେଷ ତଥ୍ୟ ପ୍ରଦାନ ଲାଗି ଅଧିକାରୀମାନଙ୍କୁ କୁହାଯାଇଛି। ସୂଚନା ଅନୁଯାୟୀ ଘଣ୍ଟା ପ୍ରତି ପ୍ରାୟ 100 କିଲୋମିଟର ବେଗରେ ପବନ ବହିବା ଯୋଗୁଁ କ୍ଷୟକ୍ଷତି ପରିମାଣ ଅଧିକ ହୋଇଛି। ଅନେକଗୁଡ଼ିଏ ରେଳ ଟ୍ରାକ୍ରେ ଗଛ ପଡ଼ିବା ଏବଂ ତାର ଛିଡ଼ି ପଡ଼ିବା ଯୋଗୁଁ ପାଟନା ରାଜଧାନୀ ଏକ୍ସପ୍ରେସ୍ ସମେତ ଅନେକଗୁଡ଼ିଏ ଟ୍ରେନ୍ ବିଭିନ୍ନ ଷ୍ଟେସନରେ ଅଟକି ରହିଛି। ବର୍ଷା ସହିତ କୁଆପଥର ମାଡ଼ ମଧ୍ୟ ବ୍ୟାପକ ଫସଲ କ୍ଷତି କରିଛି। ଅନେକଗୁଡ଼ିଏ ବାସଗୃହ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିବା ବେଳେ ବିଦ୍ୟୁତ୍ ସରବରାହ ବନ୍ଦ ରହିଛି। ଗଛ ତଳେ ଆଶ୍ରୟ ନେଇଥିବା ଅନେକ ଲୋକଙ୍କ ମୃତ୍ୟୁ ଘଟିଛି। ପ୍ରୟାଗରାଜ, ଭଦୋହି, ମିର୍ଜାପୁର, ଫତେପୁର ଏବଂ ବାରାଣସୀ ଅଞ୍ଚଳରେ ପ୍ରବଳ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ଆନ୍ଧ୍ରପ୍ରଦେଶର ଶ୍ରୀ ସତ୍ୟସାଇ ଜିଲ୍ଲାର ପୁଟ୍ଟପର୍ତ୍ତିରେ ଅନେକ ମହାକାଶ ଏବଂ ପ୍ରତିରକ୍ଷା ପ୍ରକଳ୍ପର ଶିଳାନ୍ୟାସ କରିବେ। ପ୍ରତିରକ୍ଷା ମନ୍ତ୍ରାଳୟ ସୂଚନା ଅନୁଯାୟୀ ଏରୋନଟିକାଲ ଡେଭଲପମେଣ୍ଟ ଏଜେନ୍ସିର ଏୟାରକ୍ରାଫ୍ଟ ଇଣ୍ଟିଗ୍ରେସନ୍ ଏବଂ ଫ୍ଲାଇଟ୍ ପରୀକ୍ଷଣ କେନ୍ଦ୍ରର ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ। ବିମାନ ଇଣ୍ଟିଗ୍ରେସନ୍, ପରୀକ୍ଷଣ, ବୈଧତା ଏବଂ ପ୍ରମାଣପତ୍ର ପାଇଁ ଏହି କେନ୍ଦ୍ର ସହଯୋଗୀ ସାବ୍ୟସ୍ତ ହେବ। ପ୍ରତିରକ୍ଷା ମନ୍ତ୍ରୀ ଅଣକାପାଲି ଜିଲ୍ଲାର ଟି ଶୀର୍ଷାପାଲି ଗ୍ରାମରେ ଭାରତ ଡାଇନାମିକ୍ସ ଲିମିଟେଡ୍ର ଏକ ନୂତନ ଅତ୍ୟାଧୁନିକ ନୌସେନା ପ୍ରଣାଳୀର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। କାର୍ଯ୍ୟକ୍ରମରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍ ଚନ୍ଦ୍ରବାବୁ ନାଇଡୁ ଉପସ୍ଥିତ ରହିବେ। ଇସ୍ରାଏଲ ଏବଂ ଲେବାନନ ମଧ୍ୟରେ ୱାଶିଂଟନ୍ରେ ତୃତୀୟ ପର୍ଯ୍ୟାୟ ଶାନ୍ତି ଆଲୋଚନା ଅନୁଷ୍ଠିତ ହୋଇଛି। ବୈଠକରେ ହିଜବୁଲ୍ଲାକୁ ଦମନ କରି ଦୁଇ ଦେଶ ମଧ୍ୟରେ ଶାନ୍ତି ସ୍ଥାପନ ଲାଗି ଆଲୋଚନା ହୋଇଛି। ଆଜି ମଧ୍ୟ କଥାବାର୍ତ୍ତା ଜାରି ରହିବ ବୋଲି ଜଣାପଡ଼ିଛି। ଉଭୟ ଇସ୍ରାଏଲ ଏବଂ ଲେବାନନର ରାଷ୍ଟ୍ରଦୂତମାନେ ସେମାନଙ୍କ ପ୍ରତିନିଧି ଦଳର ନେତୃତ୍ୱ ନେଉଛନ୍ତି। ଗଣମାଧ୍ୟମ ସୂଚନା ଅନୁଯାୟୀ କୌଣସି ନିର୍ଣ୍ଣାୟକ ସ୍ଥିତିରେ ପହଞ୍ଚିବା ପର୍ଯ୍ୟନ୍ତ ଇସ୍ରାଏଲ ହେଜବୁଲା ଉପରେ ଆକ୍ରମଣ ଜାରି ରଖିବା ନିମନ୍ତେ ଦାବି କରିଥିବା ବେଳେ ଲେବାନନ ନିଜ ଅଞ୍ଚଳରୁ ଇସ୍ରାଏଲର ଆକ୍ରମଣକୁ ବିରୋଧ କରିଛି। କେନ୍ଦ୍ର ସରକାର ଆଡଭାନ୍ସ ଅଥରାଇଜେସନ୍ ଯୋଜନା ଅଧୀନରେ

0: ସୁନା ଆମଦାନୀ ପରିମାଣ 100 କିଲୋଗ୍ରାମ ମଧ୍ୟରେ ସୀମିତ ରଖିଛନ୍ତି, ଫଳରେ ଅଳଙ୍କାର ରପ୍ତାନୀକାରୀମାନେ ବିନା ଶୁଳ୍କରେ ସୁନା ଆମଦାନୀ କରିପାରିବେ। ବୈଦେଶିକ ବାଣିଜ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ସୁନା ଆମଦାନୀ ପାଇଁ ଆଗୁଆ ଅନୁମତି ଜାରି କରାଯିବ। ପୂର୍ବରୁ ଏହି ଯୋଜନା ଅଧୀନରେ ସୁନା ଆମଦାନୀ ଉପରେ କୌଣସି ସୀମା ନଥିଲା। ଭାରତୀୟ ପାଣିପାଗ ବିଭାଗ ଆଣ୍ଡାମାନ ନିକୋବର ଉପତ୍ୟକା, ଅରୁଣାଚଳ ପ୍ରଦେଶ, ଆସାମ, ମେଘାଳୟ, କେରଳ, ମାହେ ଏବଂ କର୍ଣ୍ଣାଟକର ଆଭ୍ୟନ୍ତରୀଣ ଅଞ୍ଚଳରେ ଅତି ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି। ପଶ୍ଚିମବଙ୍ଗ ସମେତ 4 ରାଜ୍ୟରେ ଝଡ଼ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି। ବିଭାଗୀୟ ସୂଚନା ଅନୁଯାୟୀ ଦିଲ୍ଲୀ ସମେତ ଦେଶର 23 ଅଞ୍ଚଳରେ ବର୍ଷା ଓ ବଜ୍ରପାତ ହେବ ବୋଲି ଆକଳନ କରାଯାଇଛି। ଓଡ଼ିଶାରେ ମଧ୍ୟ ଝଡ଼ ବର୍ଷା ଓ ବଜ୍ରପାତ ସମ୍ଭାବନା ରହିଥିବା ପାଣିପାଗ ବିଭାଗ କହିଛି। ଦେଶରେ ପର୍ଯ୍ୟାପ୍ତ ପରିମାଣର ଅଶୋଧିତ ତୈଳ, ଏଲ୍ପିଜି ଏବଂ ପ୍ରାକୃତିକ ଗ୍ୟାସ୍ ଉପଲବ୍ଧତାକୁ ସୁନିଶ୍ଚିତ କରିବା ପାଇଁ ପ୍ରଭାବଶାଳୀ ଢଙ୍ଗରେ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି କେନ୍ଦ୍ର ସରକାର କହିଛନ୍ତି। ନୂଆଦିଲ୍ଲୀରେ ପଶ୍ଚିମ ଏସିଆ ସାମ୍ପ୍ରତିକ ପରିସ୍ଥିତି ନେଇ ଅନୁଷ୍ଠିତ ଆନ୍ତଃ ମନ୍ତ୍ରଣାଳୟ ବୈଠକ ପରେ ଗଣମାଧ୍ୟମକୁ ସମ୍ବୋଧିତ କରି ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟର ଯୁଗ୍ମ ସଚିବ ସୁଜାତା ଶର୍ମା ଏହା କହିଛନ୍ତି। ଘରୋଇ ଏଲ୍ପିଜି ଯୋଗାଣ ନିରନ୍ତର ଜାରି ରହିଥିବା ସେ ସୂଚନା ଦେଇଛନ୍ତି। ଯୋଗାଣ ଶୃଙ୍ଖଳ ପ୍ରତିବନ୍ଧକକୁ ହ୍ରାସ କରିବା ଲକ୍ଷ୍ୟ ନେଇ ବାଣିଜ୍ୟିକ ଏଲ୍ପିଜି ଯୋଗାଣ ପ୍ରାୟ 70% ପହଞ୍ଚିଥିବା ସେ କହିଛନ୍ତି। ଆଇପିଏଲ୍ କ୍ରିକେଟରେ ଗତକାଲି ଧର୍ମଶାଳାର ହିମାଚଳ ପ୍ରଦେଶ କ୍ରିକେଟ ଆସୋସିଏସନ୍ ଷ୍ଟାଡିୟମରେ ଅନୁଷ୍ଠିତ ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସ 6 ପଞ୍ଜାବ କିଙ୍ଗ୍ସକୁ ପରାସ୍ତ କରିଛି। ବିଜୟ ପାଇଁ 201 ପିଛା କରି ମୁମ୍ବାଇ ଇଣ୍ଡିଆନ୍ସ ଗୋଟିଏ ବଲ୍ ବାକି ଥାଇ ଲକ୍ଷ୍ୟ ହାସଲ କରିଥିଲା। ପ୍ରଥମେ ବ୍ୟାଟିଂ କରି ପଞ୍ଜାବ କିଙ୍ଗ୍ସ ନିର୍ଦ୍ଧାରିତ 20 ଓଭରରେ 8 ହରାଇ 200 କରିଥିଲା। ତିଲକ ବର୍ମାଙ୍କୁ ପ୍ଲେୟାର ଅଫ୍ ଦ ମ୍ୟାଚ୍ ଘୋଷଣା କରାଯାଇଥିଲା। ଆଜି ସନ୍ଧ୍ୟା 7:30 ଲକ୍ଷ୍ନୌ ସୁପର ଜଏଣ୍ଟସ୍ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ମୁଖ୍ୟ ସମ୍ବାଦ ପୁଣି ଥରେ। ପ୍ରଧାନମନ୍ତ୍ରୀ ଆଜିଠାରୁ ପଞ୍ଚରାଷ୍ଟ୍ରୀୟ ଗସ୍ତରେ ଯିବେ। ବ୍ରିକ୍ସ ସ୍ଥାୟୀ ବିକାଶକୁ ପ୍ରୋତ୍ସାହିତ କରିବା ସହ ଆର୍ଥିକ ସ୍ଥିରତା ବୃଦ୍ଧି କରିବା କ୍ଷେତ୍ରରେ କାର୍ଯ୍ୟ କରିବ, କହିଲେ ପ୍ରଧାନମନ୍ତ୍ରୀ। ନିଟ୍ ୟୁଜି ପରୀକ୍ଷାର ଆୟୋଜନ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ। ଉତ୍ତରପ୍ରଦେଶରେ ବର୍ଷା ଓ ବଜ୍ରପାତ ଯୋଗୁଁ ମୃତ୍ୟୁ ସଂଖ୍ୟା 111 ବୃଦ୍ଧି। ଏବଂ ଆଇପିଏଲ୍ କ୍ରିକେଟରେ ପଞ୍ଜାବ କିଙ୍ଗ୍ସକୁ 6 ପରାସ୍ତ କଲା ମୁମ୍ବାଇ ଇଣ୍ଡିଆନ୍ସ। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧୁ ଶୁଣୁଥିଲେ ଆଞ୍ଚଳିକ ସମ୍ବାଦ, ଆମର ସ୍ୱାସ୍ଥ୍ୟ ଏବଂ ଓଡ଼ିଆରେ ସମ୍ବାଦ ରିଲେ କରି ଶୁଣାଇଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଏବେ ଆସନ୍ତୁ ଶୁଣିବା ସ୍ୱଚ୍ଛ ଭାରତ ମିଶନ ଉପରେ ଆଧାରିତ କାର୍ଯ୍ୟକ୍ରମ ସ୍ୱଚ୍ଛ ଜୀବନ। ଉପସ୍ଥାପନା ପ୍ରଫୁଲ୍ଲ କୁମାର ମାଝୀ।

ଆମ ଏ ଅଞ୍ଚଳର ଟିଟଲାଗଡ଼ ସହର ଖରା ସମୟରେ ଆମ ଦେଶର ସର୍ବୋଚ୍ଚ ତାପମାତ୍ରା ଥିବା ସହରରେ ପରିଣତ ହେଉଛି। ତାପମାତ୍ରା ବଢ଼ିବା ସାଙ୍ଗକୁ ତୀବ୍ର ଜଳ ସଙ୍କଟ ମଧ୍ୟ ଦେଖାଦେଉଛି। ଲୋକେ ଅକଥନୀୟ ଯନ୍ତ୍ରଣାର ଶିକାର ହେଉଛନ୍ତି। ଟିଟଲାଗଡ଼ରେ ତାପମାତ୍ରା ବଢ଼ିବାର ଏକ ମୁଖ୍ୟ କାରଣ ହେଉଛି ସହର ଆଖପାଖରେ ଥିବା ଗଛଲତା ବିହୀନ ଲଣ୍ଡା ପାହାଡ଼। ପରିବେଶବିତମାନଙ୍କ ମତରେ ସୂର୍ଯ୍ୟଙ୍କ ରଶ୍ମି ଲଣ୍ଡା ପାହାଡ଼ ଉପରେ ପଡ଼ି ବିକିରଣ ହେବା ଫଳରେ ତାପମାତ୍ରା ବୃଦ୍ଧି ପାଉଛି। ତେବେ ଏ ସମସ୍ୟା କେବଳ ଟିଟଲାଗଡ଼ର ନୁହେଁ, ସମ୍ପ୍ରତି ଦେଖାଯାଉଛି ଜଙ୍ଗଲ ଅବକ୍ଷୟ ବ୍ୟାପକ ପରିମାଣରେ ହେଉଛି, ଯାହାଫଳରେ ପରିବେଶ ଅସନ୍ତୁଳିତ ହୋଇଯାଉଛି। ଜଙ୍ଗଲ ଗଛଲତାର ପରିମାଣ କମିଯିବା ଫଳରେ ଗ୍ଲୋବାଲ୍ ୱାର୍ମିଂ ଭଳିଆ ସମସ୍ୟା ଦେଖାଯାଉଛି। ସୂର୍ଯ୍ୟଙ୍କ ଅତିବାଇଗଣୀ ରଶ୍ମି ବାୟୁମଣ୍ଡଳ ଭିତରକୁ ପଶି ଓଜନ୍ ଲେୟର୍ରେ ରନ୍ଧ୍ର ସୃଷ୍ଟି କରୁଛି। ଜଙ୍ଗଲ ଅବକ୍ଷୟର ଅପକାରିତା ସମ୍ପର୍କରେ ଆସନ୍ତୁ ଜାଣିବା। ବୃକ୍ଷ ଆମକୁ ଫଳମୂଳ ସହିତ କାଠ ମଧ୍ୟ ଯୋଗାଉଛି। ବୃକ୍ଷ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳ ଗ୍ରହଣ କରି ଅମ୍ଳଜାନ ଛାଡ଼ୁଛି, ଯାହାକି ମଣିଷର ଜୀବନ ପାଇଁ

ଏକାନ୍ତ ଜରୁରୀ। ବୃକ୍ଷ ମୃତ୍ତିକା କ୍ଷୟକୁ ରୋକିଥାଏ। ବୃକ୍ଷମୂଳରେ ଥିବା ମାଟିକୁ ପାଣି ସହଜରେ ଧୋଇପାରେ ନାହିଁ। ବୃକ୍ଷ ଆମକୁ ଛାୟା ପ୍ରଦାନ କରିବା ସହିତ ଔଷଧୀୟ ଉପାଦାନ ମଧ୍ୟ ଯୋଗାଇଥାଏ। ବୃକ୍ଷର ଆହୁରି ଅନେକ ଗୁଣ ରହିଛି, କିନ୍ତୁ ସଚେତନତାର ଅଭାବ ଯୋଗୁଁ ମଣିଷ ତାକୁ କାଟିବାରେ ଲାଗିଛି। ସରକାର ତ ଏଥିପାଇଁ ବିଭିନ୍ନ ଆଇନ କରିଛନ୍ତି। ମାନ୍ୟବର ସୁପ୍ରିମକୋର୍ଟ ମଧ୍ୟ ପରିବେଶ ସୁରକ୍ଷା ଉପରେ ଗୁରୁତ୍ୱ ଆରୋପ କରିଛନ୍ତି। ଗ୍ରାମାଞ୍ଚଳରେ ଜଙ୍ଗଲ ସୁରକ୍ଷା ସମିତି ମଧ୍ୟ ଗଠନ କରାଯାଇଛି, କିନ୍ତୁ ଆଇନ ପ୍ରତି ଏବଂ ପରିବେଶ ପ୍ରତି ଜନସଚେତନତା ସୃଷ୍ଟି ହେଲେ ଯାଇ ପ୍ରକୃତ ଅର୍ଥରେ ପରିବେଶର ସୁରକ୍ଷା ହୋଇପାରିବ। ବୃକ୍ଷ ହିଁ ଜୀବନ। ଗଛ କାଟିବା ପରିବର୍ତ୍ତେ ଆମେ ଯଦି ଗଛ ଲଗାଇବାର ସଂକଳ୍ପ ନେବା, ତାହେଲେ ଆମ ଜୀବନ ମଧ୍ୟ ସୁରକ୍ଷିତ ରହିବ ଏବଂ ଆମେ ଏକ ସ୍ୱଚ୍ଛ ଜୀବନ ଜିଇଁପାରିବା।

0: ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧୁ ଶୁଣୁଥିଲେ ସ୍ୱଚ୍ଛ ଭାରତ ମିଶନ ଉପରେ ଆଧାରିତ କାର୍ଯ୍ୟକ୍ରମ ସ୍ୱଚ୍ଛ ଜୀବନ। ଉପସ୍ଥାପନ କରିଥିଲେ ପ୍ରଫୁଲ୍ଲ କୁମାର ମାଝୀ। ବର୍ତ୍ତମାନ ପ୍ରଚାର କରୁଛୁ ଆଧ୍ୟାତ୍ମିକ ସଙ୍ଗୀତାତ୍ମକ ଧାରାବାହିକ ଶ୍ରୀ ରାମଚରିତ ମାନସ।
1: एपिसोड 132।

ଚେର୍ ଠାନୁ ଅଧିକା ମୋଟା, ମାଇ ଚେର୍ ଚିକନ୍ ହେଇଥିସି, ମାତର୍କ ଏରା ଚେର୍ ଦରଗଡ଼ିଆ ହେଇଥିସି। ପୁଟଲ ଗଛର ଗୁଟେ ଚେର୍ର ଲମା 5-6 ଆଙ୍ଗୁଲ ଆର୍ ଉଜନ 25-30 ଗ୍ରାମ ଲେଖା। ବର୍ଷକିଆ ଡିର୍ ଫଲ ସରିଗଲା ଉତାରୁ ବିହନ ହିସାବରେ ନି ହେବା। ଇଟା ମାନକେ କାଟି ଦେଇକରି 2-3 ଫୁଟ ବାଗି ଗୁଲେଇ କରି କରି ଗୁଡ଼େଇ ଗୁଡ଼େଇ ଦେମା। ଇତାକେ ନର୍ସରୀନେ ରଖି ଦେଇକରି ତାକେ 3/2 ଭାଗ ଏତିକି ମାଟ ଢାବି ଦେମା ଆରୁ ପାନ ଦେମା। ଏମିତି କଲେ ଗଏଣ୍ଟ ମନକର ଠାନୁ ଚେର୍ ମାନେ ବାହାରସି। ଇ ଡିର୍କେ ଫୁଟେକ 1.5 ଫୁଟ ଲେଖା ଲମାନେ ଖଣ ଖଣ କରି ଗଏଣ୍ଟ ମନକେ ମାଟ ଢାବି କରି ପାନ କ୍ୟାନ୍ ଦେଲେ ସେଥିନୁ ବି ଚେର୍ ବାହାରସି। ପଛକେ ଇ ଚେର୍ ବାହାରିଲା ଡିର୍ ମନକେ ମନ୍ଦାନେ ଲଗାମା। ପୁଟଲର ମଞ୍ଜିକେ ବି ଆମେ ବିହନ ହିସାବରେ ନେଇପାରମା, ମାତ୍ର କଇତା ଠାନୁ ଖୁବ୍ କମ୍ ଗଜା ବାହାରସି। ଆର୍ ମଞ୍ଜିନୁ ଯେନ୍ ଗଛ ବାହାରସି ଅଧିକାଂଶ ଏରା ଗଛ ହେ, ଯେନ୍ କେତେଟା ମାଇ ଗଛ ହେବା ସେଥି ମନକେ ବି ଫଲ ଭଲ କରି ନେଇ ଧରେ। ମଞ୍ଜିନୁ ଯେନ୍ ଗଛ ମାନେ ହଉଛେ ସେଥି ପ୍ରଥମ ବରଷ ଫୁଲ ବି ନେଇ ଧରେ। ହେତିର୍ ଲାଗି ଆମେ ମଞ୍ଜିନୁ ପୁଟଲ ଚାଷ ଆରମ୍ଭ କରବାରଟା ଠିକ୍ ନେଇ ହେ।

ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧୁ ଶୁଣୁଥିଲେ ଚାଷ ଉପଯୋଗୀ କାର୍ଯ୍ୟକ୍ରମ ଚାଷର କଥା। ଏବେ ଆସନ୍ତୁ ଶୁଣିବା ଧାରାବାହିକ ନାଟକ ବିରାଡ଼ି ଉପଦ୍ରବ, ରଚନା ପ୍ରଫୁଲ୍ଲ କୁମାର ରଥ, ପ୍ରଯୋଜନା ଗୁଣନିଧି ଛୋଟରାୟ।

0: ଟିକେ ଆଗ ଶୁଣି ଆସେ। ହଁ ଭଲ କରି ମନେ ରଖ ଏ ନାୟକ ପୁଅ, ସୁନା ପ୍ରତିମା କଥା ଜମା ଗଣେଶ ନନ୍ଦଙ୍କୁ କହିବନି ଟି। ହେଇଟି ହେଇଟି ନିଅ, ସେଥିପାଇଁ ଆଉ 10 ଟଙ୍କା ଦକ୍ଷିଣା ଅଧିକା ଦେଲି।
1: ଯଜମାନଙ୍କର ମଙ୍ଗଳ ହଉ, ଯଜମାନଙ୍କର ମଙ୍ଗଳ ହଉ। ଓମ୍ ହେମ୍ କ୍ଲେମ୍।

0: ଏଇଟା ମିଶା ଖିସ୍ ଆଜ୍ଞା ତୃଘର ଭିତରୁ ଶୁଆ ଶୁଆ ନାମୁ ନାମୁ ସାଉଣ୍ଡ ଆସୁଥିବାରୁ
1: ଆପଣ ପୂଜା କରୁଛନ୍ତି
0: ପୂଜା ପାଠ ଚାଲିଥିବାର କି ଇଲେ ଆଜ୍ଞା ଏବକୁ ଖିସ୍ ପୂଜା ଖାଉଛୁ ତୁ
1: ଏଇଟା ହଉଛି ମାର୍ଜାର ମାରଣ ମହାପୂଜା
0: ମାର୍ଜାରୁ ମାରଣ ମହାପୂଜା ଏଇଟା ଖିସ୍ ଗୋଟେ ବଡ଼ ଆଣ୍ଠୁ ପୂଜା ଥିବାର କି ଆଜ୍ଞା
1: ଖୁବ୍ କଠିନ ପୂଜା
0: ଆଚ୍ଛା ଇଲେ ଆଜ୍ଞା ଏ ମର୍ଜାର ବୋଲି ଖିସ୍ ଆଜ୍ଞା ଏ ତାକୁ ମିଶା ତୁ ପୂଜା କ୍ଷଣ
1: ଓ ତମେ ଲିଙ୍ଗାଚାରି ଆମ୍ବ ଖାଇବା ଲୋକ ହେ ତୋଟାମୂଲ କରିବାକୁ ଯାଉଛ କାହିଁକି
0: ଆଚ୍ଛିବାର ତୁ ଖିସ୍ ଦୋଷ ଥିବାର କି ଆଜ୍ଞା
1: ଓହୋ ସେସବୁ କଥା ପରେ ଜାଣିଲେ ହବନି ଆଗ ଖୁବ୍ ମନ ଲଗେଇ କାମ କର ଭଲ କରି ଯୌମୁଦ ଦିଅ ଯେମିତିକି ପବନରେ ଉଡ଼ିବନି ପାଣିରେ ବୁଡ଼ିବନି ନିଆଁରେ ପଡ଼ିବନି କି ଖଣ୍ଡାରେ ବି ଛିଣ୍ଡିବନି ଠିକ୍ ଠିକ୍ ସେମିତି ବହଳିଆ କରି ଯୌମୁଦ ଦିଅ
0: ଖେସୁ ଆଜ୍ଞା ଲିଙ୍ଗା ତାରିକି ଆପଣ ମିଶା କିଛି ଉଣା ଭାବିଛନ୍ତି କି ମୁଇଁ ମିଶା ଫୁଲା ଶୂନ ଭିତରେ ଯୋଉ ପୁରୀ ଦେଇକିରି କାଣ୍ଟି ନିଦା ଶୂନ ରେଟ୍ରେ ବିକିଦେବା ଲୋକ ଆଜ୍ଞା
1: ଖାସ୍ ସେଇଥିପାଇଁ ତ ମୁଁ ତୁମକୁ ସହର ଡାକି ଆଣିଛି ହଉ ଲିଙ୍ଗା
0: ଆପଣଙ୍କୁ ମୋତେ ମିଶା ସେମିତି ବଡ଼ ପ୍ରେମ ଥିବାକୁ ଆପଣ ମିଶା ମୋତେ ଏବକୁ ଡାକୁଛି ନା ହେଲେ ଆଜ୍ଞା ଆର୍ଣ୍ଣମେଣ୍ଟ ମେକିଂ ଫାଇଟ୍ରେ ମୋର ଟ୍ରିକ୍କୁ ମିଶା ଦୂରିବା ନିମନ୍ତେ ଥର ଓଡ଼ିଶାରେ କ୍ଷଣ ଆଜ୍ଞା ଇଣ୍ଡିଆକୁ ମିଶା ସେମିତି ଖାରିଗର ବର୍ତ୍ତମାନଙ୍କୁ ଲେଦୁ ହେଲେ ଆଜ୍ଞା ଏ ବଡ଼ ବଡ଼ ଦୁଇ ଆତିଆ ସମାନ ଲମ୍ବ ଲମ୍ବ ଚିକ୍କଣ ଚିକ୍କଣ ଦୁଇଟା ବାମ୍ବୁ ନାଳ ଭିତରେ ଆପଣ ଖିସ୍ ରଖିଥିବାର ଆଜ୍ଞା
2: ଲିଙ୍ଗାଚାରି ଆମ ଉପରକୁ ଏଇନା ବଡ଼ ବିପଦ ପଡ଼ିଛି ସେଥିପାଇଁ ଘରର ସବୁ ସମ୍ପତ୍ତି ପତ୍ରକୁ ବିକି ଭାଙ୍ଗି ସବୁ ଟଙ୍କା ପଇସାକୁ ରୁଣ୍ଡେଇ ପୁଣ୍ଡେଇ ନେଇ ଆମ ଗଣେଶ ନନା ପରା ସହରରୁ ଏଇ 200 ଖାଣ୍ଟି ସୁନା କିଣି ଆଣିକିରି ଏ ବାଉଁଶ ନଳା ଭିତରେ ଭର୍ତ୍ତି କରିଦେଇଛନ୍ତି
1: ତମ ମୁଣ୍ଡ ମୋ ଗଣ୍ଡି ଆଉ ଗଣେଶର ହାତ ଗୋଡ଼ ସବୁକୁ ଏହା ଭିତରେ ଭର୍ତ୍ତି କରିଦେଇଛି କଣ ଆସୁଥିଲା ଏଇନା ମୋ ପାଟି କେ ଜାଣି ମୁଁ ପଚାରୁଛି ତମେ ତ ନାହକ ପାଖରେ ବସିବା ଲୋକ ହଇଏ ସୁନାରୀ ପାଖକୁ ଆସିଲ କାହିଁକି ଯାଅ ଏଠୁ
0: ଖୋପ ମିଳିଲେ ଖୋପ ମିଳିଲେ ହେଲେ ମୁଇଁ ତୋର ଫ୍ରେଣ୍ଡ ହିସାବରେ ପଚାରୁଛି ବାମ୍ବୁ ନଳା ଭିତରେ ଏଟା ମିଶା ଗୋଲ୍ଡ କିଳା ଖିସ୍ ନିମନ୍ତେ ପୁରେଇଥିବାର ତୁ ଆଜ୍ଞା
2: ଖାଲି କଣ ସେତିକି ଲିଙ୍ଗାଚାରି ତମେ ତ ମତେ ଦେଖିଛ ମୋର ମୁଣ୍ଡଠୁ ଗୋଡ ଯାଏ ଖାଲି ସୁନା ଗହଣାରେ ଛାଇ ହେଇଯାଇଥିଲା ହେଲେ ହେଲେ ଏବେ ମତେ ଦେଖୁଛ ଟି ମୋ ନାକରେ କାନରେ ଖାଲି ଲିମ୍ବ କାଠି କାଇଟା ଲାଗିଛି
0: ଖିସ୍ ଆମ୍ମା ହେ ତୋର ହୋଲସେଲୁ ଆର୍ଣ୍ଣମେଣ୍ଟକୁ ମିଶା ବାମ୍ବୁ ନଳା ଭିତରେ ଆଜ୍ଞା ପୁରେଇ ଦେବାର କି ହେ ଖିସ୍ ମୁଇଁ ଏନ୍ତା ଫାଇଟ୍ ତୁଇ ମିଶା କରିବାର ଆଜ୍ଞା ୱାଇପି ବୋଇଲେ ଯେଉଁଟାକି ଗାଡ଼ି ସେ ଲକ୍ଷ୍ମୀ ଆମ୍ମା ମିଶା ତାଇକି ଇକ୍ୱାଲ ଥିବାର ୱାଇପ୍ର ମିଶା ମିନିଂ ହେଲା ଗାଡ଼ି ସେ ଲକ୍ଷ୍ମୀ ଆମ୍ମାକୁ ମିଶା ପିଙ୍ଗି ଦେବା ସାଙ୍ଗେ ଇକ୍ୱାଲ ବୁଝିଲୁ କି ତାଇକି ମିଶା ଲକ୍ଷ୍ମୀ ଆମ୍ମା କ୍ରୋଧରେ ଗୁରୁ ବାହାରି ଯିବାର ଅଛି ନା
1: ଓହୋ ହେଇଥିବ ତମେ କଣ ମିଳିବ ଚଞ୍ଚଳ କାମ କର ଦାମ ନିଅ ଯା
0: ଏଲ୍ଲାରି ଆଜ୍ଞା ଏଲ୍ଲା ତୋର ସାଙ୍ଗେ ଏବକୁ ମୋର ପ୍ରେମ ବାବୁ ଅଛି ବୋଲି ମୁଇଁ ମିଶା ପଚାରିଦେଲା ଆପଣ କହିଲା ତ କହିଲା ନୁ କହିଲା ତୁ ନା ଇଲେ ଏନ୍ତା ଖୋପ ମୁଁ ଖିସ୍ ନିମନ୍ତେ ଥିବାର ଥୁଇ
2: ଏ କେତେ ଦିନ ହେଲା ତାଙ୍କ ମୁଣ୍ଡଟା ଠିକ ରହୁନି ତ ସେଥିପାଇଁ କେତେବେଳେ ଯେ କାହାକୁ କଣ କହିଦଉଛନ୍ତି
1: କଣ କହିଲ ମୋ ମୁଣ୍ଡଟା ଠିକ ରହୁନି
0: ଏଲ୍ଲାରି ଆଜ୍ଞା ତୁମର ମୁଣ୍ଡ ଦୁଇଟା ଏବକୁ ମିଶା କରେକ୍ଟ ଥିବା କରେକ୍ଟ ହେଲେ ମୋର ମୁଣ୍ଡ ଅଖା ଏବକୁ ମିଶା ଖଞ୍ଚୁମ ଖଞ୍ଚୁମ ଗଡ଼ବଡ଼ ଅଛି ଏବକୁ ଦେଖ ଆଜ୍ଞା ଦେଖ ଯାଉମୁଦୁ ମିଶା ରେଡ୍ଡି ବାମ୍ବୁ ଦୁଇଟା ମିଶା ନିଦା କି ଫୋଲା ତା ବାପାଙ୍କ ମିଶା ପିଟିବାକୁ ନାହିଁ ଏକା
1: ସାନ୍ତାଣୀ ସାନ୍ତାଣୀ ଚଞ୍ଚଳ ଚଞ୍ଚଳ କିଛି ଗୋଟେ କରନ୍ତୁ ନହେଲେ
3: କଣ ହେଲା କଣ ହେଲା ଗୁମସ୍ତା
1: କାହିଁକି
3: ତମେ ଏମିତି ଅତଚ୍ଛିଆ ରୋଡ଼ି ଛାଡ଼ୁଛ
1: ଏହା କଣ ହବ କଣ ନ ହବ ମୁଁ କିଛି ଆଉ କହିପାରୁନି ଏକା ଏଇ ଦେଖନ୍ତୁ ମୋ ପାଟି କିନ୍ତୁ
2: ଖନି ମାରିଲେ ମାରୁ ପଛେ କଣ ହେଇଛି ଆଗ କହେ ଧନପତି ତମକୁ ମୋର ଆଣଟି
1: ସଦଳ ଭଳି ଆଜ୍ଞା ସଦଳ ଭଳି ପୋଲିସ ଆସୁଛି
3: ପୋଲିସ ଆସୁଛି
2: ପୋଲିସ ମୋ ବୋଇଲ ଏବେ କଣ ହବ
1: ଆପଣଙ୍କ ଘରଟା ଖାନ ତଲାସ ହବ ଗାଁ ଦାଣ୍ଡ ମଝିରେ ଜିପ୍ ଗାଡ଼ିଟାକୁ ଅଟକେଇ ସୁଦାମାପତିଙ୍କ ଘର କୋଉଟା ବୋଲି ପୋଲିସ ପଚାରୁଛି ଆଜ୍ଞା ଭଗବାନ ମୁଁ କଣ ଏଇ ଦୁର୍ଦିନ ଦେଖିବା ପାଇଁ ଏ ଜୀବନ ସାରା ଏ ଘର ଲୁଣ ପିଆଜ ଖାଇଛି ପ୍ରଭୁ ହେ
2: ଓହୋ ହେ ଶୁଣୁଛ ତମେ ଏଠି ଖୁଣ୍ଟଟା ବୋଲି ଛିଡ଼ା ହେଇଛ କଣ ମ

0: ପୁଲିସ ଆସି ଆମ ଘରେ ପଶିଲେ ଆମର ଆଉ ମାନିଜର ତ ରହିବଟି? ଆମେ ଆଉ ଦାଣ୍ଡରେ ମୁଣ୍ଡ ଟେକି ଚାଲିପାରିବା ନା? ଲୋକେ ଆଉ ଆମକୁ ନଜରରେ ଆଣିବେ? ହେ
1: ଅବା ନାଇଁ ନା, ବାମ୍ବୁ ନାଳେ ଭିତରେ ଗୋଲ୍ଡ ଖିଳା, ହେ ପୁଲିସ ମିଶା ଆଇବାର, ତୋର ଆଉ ସିଙ୍ଗ ମିଶା ଚିଜ୍ କରିବାର, ଆପଣଙ୍କୁ ଆରେଷ୍ଟ କରିବାର, ମୁଇଁ ମିଶା ଏଟା ଖିସ୍ ନିମିତ୍ତେ ଟେବୁଲରେ ପଡ଼ିବାର ଅଛି, ହେ ଥାଇଙ୍ଗ ମିଶା ଆମେ ବାହାରି ଯାଉଛି ଆଜ୍ଞା।
2: ସିଧା ଯାଇକି ଚୁପଚାପ ହେଇଠି ଚୁପଚାପ ଯାଇ ଜ୍ୟୋତିଷଙ୍କ ପାଖରେ ବସି ପଡ଼, ଖବରଦାର ସେଇଠୁ ଜମା ଉଠିବନି କି ଯେ ଯାହା ପଚାରିଲେ ଉଁକିଚୁ କିଛି କହିବନି।
0: ହେଠି ମୁହଁରେ ହାତେ ଲମ୍ବର ପଣତ ଟାଣି ବସିବି, ଯିଏ ପଚାରୁ ମତେ ରାମ କି ଶ୍ୟାମ କି ରାଧା କି ଗୋବିନ୍ଦ କିଛି କହିବିନି, ଏୟା କହୁଛ ତ?
2: ହଁ
0: ଯାଉଛି। ଇଲୋ ମୋ ବୋଉଲୋ, ଏବେ କଣ ହବ?
3: ସୁଦାମା ବାବୁ, ଓ ସୁଦାମା ବାବୁ, ଦରଜା ଖୋଲ।
2: ଏ କୁମସ୍ତା ଅବସ୍ଥା ଆଜ୍ଞା, ତମେ ଏଇ ବାଉଁଶୁଣା ଦୁଇଟାକୁ ନେଇକିରି ଆମ ପଡ଼ିଶା ଘର ବାଡ଼ି ପଟେ ଥିବା ସେ ପାଳ ଗଦା ଭିତରେ ଶୁଣିଛ ନା?
4: ଆଜ୍ଞା।
2: ପାଳ ଗଦା ଭିତରେ ଲୁଚେଇ ଦେଇକିରି ଚୁପଚାପ ଖସି ଯାଅ,
4: ବୁଝିଲ
2: ନା? ପୋଲିସ ମୁଁ ପୋଲିସ ସମ୍ଭାଳୁଛି,
4: ହଉ
2: ଯାଅ
4: ଚଳ ଯାଉଛି
2: ଯାଉଛି। ହେଲା ଆଜ୍ଞା, ଏଇ ବାଉଁଶ ନଳା ଦୁଇଟାରେ
4: କିଳା
2: କିଳା ଅଛି,
3: କିଳା
2: ସେଇ କିଳାକୁ ପୁରା ଅବିଶେଷ ଫଳ ଖୋଉଛି ମୁଁ।
3: କାହିଁକି ବାବୁ ଓହୋ, ଦରଜା ଖୋଲୁଛ ନା ଭାଙ୍ଗି ଦବୁ?
4: ଏ ଯାଉଛି ହଉ ଯାଉଛି।
2: ତମେ ଅଣଟାକରେ ଛିଡ଼ା ହେଇ ରହିଲ କାହିଁକି?
4: ଆଜ୍ଞା
2: ଯାଅ, ମନେ ରହିଲା ଟି ପଡ଼ିଶା ଘର ପାଳ ଗଦା ଭିତରେ।
4: ହଁ ଆଜ୍ଞା ଲୁଚେଇ ଦେବି, ଯାଉଛି। ଖୋଲୁଛି ହଜୁର, ଖୋଲୁଛି। ନମସ୍କାର ହଜୁର।
3: ଆଚ୍ଛା ୟେସ୍, ମତେ ଚିହ୍ନୁଛ
4: ହଜୁର? ତ
5: ତ ନାଇଁ କି ଥ ନାଇଁ, ଆମ ସାର୍ଙ୍କ ନାଁ ହଉଛି ଶ୍ରୀଯୁକ୍ତ ସୁବାସ ଲାଲ ଗାନ୍ଧୀ, ଆଇ ମିନ୍ ଆମ ସାର୍ଙ୍କ ପାଖରେ ଗାନ୍ଧୀ, ନେହେରୁ, ସୁବାସ ଶାସ୍ତ୍ରୀଙ୍କର ସମସ୍ତ ଗୁଣ ଖୁନ୍ଦି ଖୁନ୍ଦି କରି ରହିଛି।
3: ହାବିଲଦାର
5: ୟେସ୍ ସାର୍,
3: ଏଇ ଲୋକଟା ବୋଧେ ମୋର ଏତେ ବଡ଼ ନାଁଟାର ଓଜନଟାକୁ ସହଜରେ ବୁଝିପାରିଲେ।
5: ଅଭି ବୁଝେଇ ଦଉଛି ସାର୍, ଏଇ ଆମ ଦେଶରେ ଗାନ୍ଧୀ, ନେହେରୁ, ସୁବାସ ଶାସ୍ତ୍ରୀଙ୍କର ଯେମିତି ଓଜନ ଥିଲା ଏଇ ଇଲାକାରେ ଆମ ସାର୍ଙ୍କର ବି ଠିକ ସେମିତିକା ଖାଣ୍ଟି ଓଜନ ଅଛି, ବୁଝିଲ ତ? ମାନେ ଆମ ସାର୍ ହେଉଛନ୍ତି ହିଂସାକୁ ଅହିଂସା, ଉଗ୍ରକୁ ତାଣ୍ଡବ, ଅଶାନ୍ତିରେ ଶାନ୍ତି, ଅଚରିତ୍ରରେ ସଚରିତ୍ରର ସାକ୍ଷାତ ଏକ ଆଧୁନିକ ଅବତାର। ଆଉ ସେଇଥିପାଇଁ ସେ ଥାନା ବାବୁ ଥାନାରେ ରହି ଖାଲି ମଣିଷ ଚରଉଛନ୍ତି।
3: ଆଉ ସେ ହେଉଛନ୍ତି ମୋର ଖାସ ହାବିଲଦାର ଶ୍ରୀ ଗଣେଶ ବାହନ ସନ୍ଧାନୀ, ତାଙ୍କ ନାଁଟିରୁ ତାଙ୍କ କାମ ବିଷୟରେ ବୁଝିପାରୁଥିବ।
5: ଆଉ ଆମ ସାଙ୍ଗରେ ବାକି ଯେଉଁମାନେ ଅଛନ୍ତି ସେମାନେ ହେଲେ ଧରି ଆଣ ବୋଲି ହୁକୁମ ଦେଲେ ବାନ୍ଧି ଆଣିବା ଲୋକ, ଆଉ ବୁଝିଲ ତ?
4: ବୁଝିଗଲି ବୁଝିଗଲି ହଜୁର, ଅଠୁ କ୍ଷେ ସବୁ ସବୁ ବୁଝିଗଲି।
3: ଏ ବୁଝିଗଲ ତ ତମ ମାଲିକଙ୍କୁ ଡାକୁନ କାହିଁକି?
4: ହଜୁ ମୁଁ ନିଜେ ହିଁ ମାଲିକ, ଅତି ମାନେ ଶ୍ରୀକୃଷ୍ଣ ସଖା ସୁଦାମାପତି।
3: ଆଚ୍ଛା ୟେସ୍, ତମେ ତମେ ତାହେଲେ ଶ୍ରୀକୃଷ୍ଣ ସଖା ସୁଦାମାପତି?
4: ହଜୁର
3: ୟେସ୍, ଦେଖିବାକୁ ତ ତମେ ସତକୁ ସତ ଅବିକଳ ଦ୍ୱାରକା ଯୁଗର କୃଷ୍ଣ ସଖା ସୁଦାମା, ଅଥଚ ଭିତରେ ଭିତରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ କେମିତି ହେଇଗଲ ମ? ଏ
4: କ'ଣ କହିଲେ କ'ଣ କହିଲେ ହଜୁର?
3: ହଜୁର କେ ବଚେ, ତମ ଘର ଅବି ଖାନ୍ତଲା ସବ ଏଇ ଦେଖ ସର୍
4: ହଜୁର। ହଜୁର ମୋର ଦୋଷ?
3: ତମେ ଅତ୍ୟାବଶ୍ୟକ ଆଉ ଖାଉଟି ଜିନିଷପତ୍ରରେ କଳା ବଜାର କରି ଅନେକ କଳା ଟଙ୍କା ରଖିଛ।
4: ଆପଣମାନେ ଘର ଭିତରକୁ ଆସନ୍ତୁ ହଜୁର, ଦେଖନ୍ତୁ କଳା ଧନ ଥିଲେ ନେବେ ନଥିଲେ ନାହିଁ, ହଜୁରମାନେ ହେଲେ ଖାଣ୍ଟି ସରକାରୀ ଲୋକ, ଆପଣମାନଙ୍କୁ ମୁଁ ବାଧା ଦେବି କାହିଁକି ହଜୁର? ହେଲେ ଆଜ୍ଞା ମୁଁ କହୁଛି ମୁଁ ଏକଦମ ବଡ଼ ଗରିବ ଆଜ୍ଞା।
3: ଆଚ୍ଛା ଆଚ୍ଛା ଆଚ୍ଛା, ସେ କଥା ତମ ଘର ଖାନ୍ତଲା ସେଲା ପରେ ବଳେ ଜଣା ପଡ଼ିଯିବନି, ଭିତରକୁ ଚାଲ।
4: ଆସନ୍ତୁ ଆସନ୍ତୁ ହଜୁର, ଆସନ୍ତୁ ଭିତରକୁ ଆସନ୍ତୁ ହଜୁର।
3: ହାବିଲଦାର ସଦଳ ବଳେ ମୋତେ ଫଲୋ କର।
5: ଫଲୋଇଙ୍ଗ ସାର୍, ଏଇ ଫଲୋ ମି।
3: ଗ୍ରହବେ ନମଃ ମାର୍ଜାରାୟ ସ୍ୱାହା। ଆଇ ସେ ହ୍ୱାଟ ଇଜ୍ ଦିସ୍?

ଦଶମ ଛାନ୍ଦ ଆରମ୍ଭରେ ଆରମ୍ଭ ହୋଇଛି ସୀତାଙ୍କ ବିବାହ ପାଇଁ ଆୟୋଜନ। ବିଶ୍ୱାମିତ୍ର ଜନକଙ୍କୁ କହିଲେ, ଯାହାଙ୍କର ଦେହର କାନ୍ତି ସହିତ ଯୁକ୍ତ ହେଲେ ନିଜେ ଫୁଲମାନେ ଅଧିକ ସୁନ୍ଦର ଦିଶନ୍ତି, ସେହି ସୀତାଙ୍କୁ ବିଭୂଷଣ ଅର୍ଥାତ୍ ବେଶୀ ସଜାସଜି ଅଳଙ୍କାର ଇତ୍ୟାଦି ନ ଦେଇ ସ୍ୱାଭାବିକ ଭାବରେ ଆଣ। ଏହାର ଆଉ ଗୋଟିଏ ଅର୍ଥ ହେଲା, ଷଣ ଫୁଲ ପରି ଯେଉଁ ସୀତାଙ୍କର ଦେହର କାନ୍ତି, ତାଙ୍କୁ ବିଶେଷ ଭାବରେ ଭୂଷଣ ଦେଇ ଆଣ। ସେ ଆସି ରାମ ମନକୁ ଆନନ୍ଦ ଦେଉ। ଏକଥା ଶୁଣିବା ମାତ୍ରେ ରାମଙ୍କୁ ଚନ୍ଦନ ଗୋଳି ଦେହରେ ବୋଳିଲା ଭଳି ଲାଗିଲା। ରାମ ଏଠି ମହିମାମୟ ବିଷ୍ଣୁ ନୁହନ୍ତି, ଏଠାରେ ସେ ମାନବ ବେଶୀ କନ୍ୟା ପ୍ରାର୍ଥୀ। ସେ ବୈଦେହିଶ ଓ ତାଙ୍କ ବିଳାସ ବର୍ଣ୍ଣନା ଦେଉଛନ୍ତି ଉପେନ୍ଦ୍ର ଭଞ୍ଜ। ବାରଣାସୀରେ ପଦ ଦେଇ ଆସିବେ ସୀତା, ଏଠାରେ ବାରଣ କୁମ୍ଭ ବା ବିଘ୍ନରୂପୀ କଳସକୁ ପାଦରେ ଠେଲି ସେ ଆସିବେ। ଏହା ଉତ୍ତର ଭାରତୀୟ ରୀତି ଓ ଅଯୋଧ୍ୟାରେ ପ୍ରଚଳିତ। ଆଉ ଗୋଟିଏ ଅର୍ଥ ହେଲା, ଶୁଭ କାର୍ଯ୍ୟରେ ପ୍ରଥମେ ଗଣେଶଙ୍କୁ ବିଘ୍ନ ବିନାଶ ପାଇଁ ପୂଜା କରାଯାଏ। ସେହି ଅନୁସାରେ ବାରଣ ଶିର ବା ଗଣେଶଙ୍କୁ ସେ ପାଦ୍ୟ ଅର୍ଘ୍ୟ ଦେଇ ଆସୁ। ସୀତା ଦର୍ଶନରେ ନେତ୍ର ପବିତ୍ର ହେବ ବୋଲି ରାମ ବିଚାର କଲାବେଳେ ଜନକ ଏ ପ୍ରସ୍ତାବରେ ସମ୍ମତ ହେଲେ। ବେଶକାରୀ ଡକାଇ ସୀତାଙ୍କୁ ବେଶ କଲେ, ସୀତାଙ୍କର କେଶ ଫିଟାଇ ଉପରୁ ତଳକୁ ଲମ୍ବାଇଲେ, ତାହା ନୀଳମଣି ଭଳି ନୀଳମଣି ତେଜ ତଳୁ ଉପରକୁ ଯାଏ, ଏହାର ତେଜ ଉପରୁ ତଳକୁ ବ୍ୟାପିଲା। ସେ କେଶକୁ ବାନ୍ଧି ଯୋଡ଼ା ବାନ୍ଧିଲେ, ଏଥିରେ ମନମିନ ବନ୍ଧା ହେବ କି? ଅଳ୍ପ ତୈଳ ଦେଇ ହାତୀଦାନ୍ତ ପାନିଆରେ କେଶକୁ ସଜାଇଲେ ସଖୀମାନେ। ବିଭିନ୍ନ ପ୍ରକାର ଫୁଲ ସଜାଇ ଆକାଶରେ ଇନ୍ଦ୍ରଧନୁ ଭଳି ଶୋଭା ପ୍ରକାଶ କଲେ। କେଶରେ ଚନ୍ଦ୍ର ଝୁମ୍ପା ଓ ଝିଲିମିଲି ଆଦି ଅଳଙ୍କାର ସଜେଇବାରୁ ମନେ ହେଲା, ରାତି ଶେଷରେ ଚନ୍ଦ୍ର ଓ ସପ୍ତର୍ଷି ମଣ୍ଡଳ ଏକାଥରକେ ଆକାଶରୁ ଖସିଲେ। କାନରେ ବିନ୍ଦିଆ ଅଳଙ୍କାର ଖଞ୍ଜାଗଲା, ମନେ ହେଲା ଯୋଗୀଙ୍କ

ଯୋଗକୁ ଛେଦନ କରି ଜଳରେ ବୁଡ଼େଇ ଦେବ। ନାକରେ ଦେଲେ ମାଣିକ୍ୟ ଓ ମୁକ୍ତା। ମନେ ହେଲା ଆର୍ଦ୍ରା ଓ ରୋହିଣୀ ନକ୍ଷତ୍ର ସ୍ୱାମୀ ଚନ୍ଦ୍ରଙ୍କୁ କଳଙ୍କିତ ବୋଲି ତ୍ୟାଗ କରି ସୀତାଙ୍କ ମୁଖମଣ୍ଡଳକୁ ବରଣ କରିଛନ୍ତି। ସୀତା ରାମଙ୍କୁ ସାକ୍ଷାତ କରିବା ପାଇଁ ଆସିବା ପୂର୍ବରୁ ଯେତେ ସବୁ ଶୋଭାରେ ମଣ୍ଡିତା ହୋଇଛନ୍ତି ତାର ନିଖୁଣ ବର୍ଣ୍ଣନା ଦେଇଛନ୍ତି ଉପେନ୍ଦ୍ର ଭଞ୍ଜ।

ଶ୍ରୋତାବନ୍ଧୁ ଶୁଣୁଛନ୍ତି କେତୋଟି ହିନ୍ଦୀ କଥାଚିତ୍ରର ଗୀତ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ପ୍ରଚାର କରୁଛୁ ୟେ ଦିଲ୍ ଆଶିକାନା କଥାଚିତ୍ରରୁ। ଦ୍ୱୈତ କଣ୍ଠରେ ଗାଇଛନ୍ତି କୁମାର ସାନୁ ଓ ଅଲକା ୟାଗ୍ନିକ। ଗୀତ ରଚନା ସମୀର। ସଙ୍ଗୀତ ନିର୍ଦ୍ଦେଶନା ନଦୀମ ଶ୍ରୱଣ।

ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧୁ ଶୁଣୁଥିଲେ ଗୀତଟି ହିନ୍ଦୀ କଥାଚିତ୍ରର ଗୀତ। ସମୟ ସକାଳ 9:30 ପ୍ରଚାର କରୁଛୁ ଗୀତଟି ଓଡ଼ିଆ କଥାଚିତ୍ରର ଗୀତ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ପ୍ରଚାର କରୁଛୁ ଚାନ୍ଦିନୀ ଆଇ ମିସ୍ ୟୁ କଥାଚିତ୍ରରୁ। ଦ୍ୱୈତ କଣ୍ଠରେ ଗାଇଛନ୍ତି ସୌରଭ ନାୟକ ଓ ତପୁ ମିଶ୍ର। ଗୀତ ରଚନା ବସନ୍ତରାଜ ସାମଲ। ସଙ୍ଗୀତ ନିର୍ଦ୍ଦେଶନା ପ୍ରେମାନନ୍ଦ।

ଶ୍ରୋତା ବନ୍ଧୁ, ଏବେ ଆସନ୍ତୁ ଶୁଣିବା ବାଜି କଥାଚିତ୍ରରୁ। ଦ୍ୱୈତକଣ୍ଠରେ ଗାଇଛନ୍ତି ଉଦିତ ନାରାୟଣ ଓ ଇରା ମହାନ୍ତି। ଗୀତ ରଚନା ନିଜାମ। ସଙ୍ଗୀତ ନିର୍ଦ୍ଦେଶନା ମଳୟ ମିଶ୍ର।

ମନ ଝରକାକୁ ଖୋଲିଦେଇ ଶୁଣ ଖୋଲା ଝରକାର କଥା ଉପସ୍ଥାପନାରେ ମୁଁ ଅନୁପମା ସ୍ୱାଗତ ଘେନହେ ଶ୍ରୋତା କିଛି କଥା କିଛି ସ୍ଥାନୀୟ ଖବର ପୁଣି କିଛି ଗୀତ ନେଇ ଆସିଛି ଆଜି ମୁଁ ଏହି ଅଧ୍ୟାୟର ଖୋଲା ଝରକାକୁ ନେଇ ଶ୍ରୋତାବନ୍ଧୁ ଖୋଲା ଝରକାର ଆଜିର ଅଧ୍ୟାୟର ଉପସ୍ଥାପନାରେ ମୁଁ ଅନୁପମା ଆପଣମାନଙ୍କୁ ସ୍ୱାଗତ ଜଣାଉଛି ଶ୍ରୋତାବନ୍ଧୁ ବର୍ତ୍ତମାନ ଆମେ ସମସ୍ତେ ଏମିତି ଏକ ସମୟ ଦେଇ ଗତି କରୁଛେ ଯେ ଯାହା ଆମ ସାଧାରଣ ଜୀବନଯାପନକୁ ଏତେ ଯେ ପ୍ରଭାବିତ କରୁଛି ତାହା ଭାବିଲା ବେଳକୁ ଭାରି ଖରାପ ଲାଗେ ଦେଖନ୍ତୁ ତ କେତେବେଳେ ଯୁଦ୍ଧ ଭୟ ଆମକୁ ଭୀତତ୍ରସ୍ତ କଲାଣି ତ ଆଉ କେତେବେଳେ ପ୍ରାକୃତିକ ବିପର୍ଯ୍ୟୟ ଅସାମାଜିକ କାର୍ଯ୍ୟକଳାପ ଦିନକୁ ଦିନ ବଢ଼ି ଚାଲିଛି ତ ଆଉ କେତେବେଳେ ପାରିବାରିକ ବାଦବିବାଦ ଆମକୁ ବ୍ୟତିବ୍ୟସ୍ତ କରୁଛି ଏମିତି ଦୁର୍ଘଟଣା ସବୁ ପ୍ରତିଦିନ ଆମ ଜୀବନରେ ଘଟି ଚାଲିଛି ତାହାର ମୁକାବିଲା କରିବା ପାଇଁ ଜଟିଳ ସମସ୍ୟା ସୃଷ୍ଟି କରୁଛି ତାହେଲେ ଆମେ ସମସ୍ତେ କ'ଣ ଏହି ଦୁର୍ଦିନ ଦେଖିବା ପାଇଁ ଜନ୍ମ ହୋଇଥିଲେ ନା ଆମେ ସମସ୍ତେ ଜନ୍ମ ହେବାର ଆଉ କିଛି ମହତ୍ ଉଦ୍ଦେଶ୍ୟ ଥିଲା ଅନ୍ୟାୟ ଦୁର୍ନୀତି ଅତ୍ୟାଚାର ଶୋଷଣ କଷଣ ହିଂସା ଆତଙ୍କବାଦ ସନ୍ତ୍ରାସବାଦ ଏସବୁର ମୂଳରେ ଆଉ କେହି ନାହିଁ ଶ୍ରୋତାବନ୍ଧୁ ଆମେ ମନୁଷ୍ୟମାନେ ହିଁ ଦାୟୀ ଏ ସମସ୍ତ ଭ୍ରଷ୍ଟାଚାର ଆମେମାନେ ହିଁ କରିଥାଉ ତାହେଲେ ଆମେ କ'ଣ ଆମ ଭିତରେ ଥିବା ସଚେତନାକୁ ଜାଗ୍ରତ କରି ଏ ମନୁଷ୍ୟ ଜନ୍ମକୁ ସାର୍ଥକ କରିପାରିବା ନାହିଁ ନିଶ୍ଚୟ କରିପାରିବା ଏଣୁ ଆମକୁ ବର୍ତ୍ତମାନର ଏଭଳି ପରିସ୍ଥିତିରେ ମାନବୀୟ ମୂଲ୍ୟବୋଧ ଉପରେ ଧ୍ୟାନ କେନ୍ଦ୍ରିତ କରିବାକୁ ପଡ଼ିବ

ଆମେ ମନୁଷ୍ୟ ରୂପେ ଜନ୍ମ ହୋଇ ଯଦି ମାନବୀୟ ଚେତନାଠାରୁ ଦୂରେଇ ଯିବା, ତାହେଲେ ମନୁଷ୍ୟ ଜନ୍ମର ସାର୍ଥକତା ପ୍ରତିପାଦିତ ହୋଇପାରିବ ନାହିଁ। ଯଦି ଆମେ ଏହି ଗୋଟିଏ କଥାକୁ ବୁଝିଯିବା, ତାହେଲେ ଆମ ଜୀବନର ଅଧିକାଂଶ ସମସ୍ୟାର ସମାଧାନ ହୋଇଯିବ। ସେହି କଥାଟି କ'ଣ? ତାହା ହେଉଛି, ଆମେ ସମସ୍ତେ ଆମର ଚେତନାକୁ ପରିଷ୍କୃତ କରିବା। ଆମ ସମସ୍ତଙ୍କୁ ଆମ ଭିତରେ ଥିବା ଚେତନାକୁ ଜାଗ୍ରତ କରି ଦିବ୍ୟ ଚେତନା ଆମର ମାନବୀୟ ମୂଲ୍ୟବୋଧର ମୂଳ ପିଣ୍ଡ ବିବେଚନା କରି ଆମ ଭିତରେ ଥିବା ଦିବ୍ୟ ବୈଭବକୁ ଉଜାଗର କରି ସଂସାରର ଶାନ୍ତି ସଦ୍ଭାବ ଦିଗରେ ଅଗ୍ରସର ହେବା। ନିଜେ ନିଜେ ଏହା ଭାବି ନେବାକୁ ହେବ, ଆମ ପତନର କାରଣ ଅନ୍ୟ କେଉଁଠି ନାହିଁ, ବରଂ ଆମ ଭିତରେ ହିଁ ଅଛି। ଆମ ଭିତରେ ହିଁ ଚେତନାର ଆଲୋକିତ ତଥା ଅନ୍ଧକାରର ରୂପ ବିଦ୍ୟମାନ ଅଛି। ଏଣୁ ଆମେ ମନୁଷ୍ୟମାନଙ୍କୁ ଆମ ଭିତରେ ଥିବା ଚେତନାର ଅନ୍ଧକାରର ବିଲୋପ କରି ଆଲୋକିତ ଦିଗକୁ ପ୍ରକାଶିତ କରିବାକୁ ହେବ, ଯାଦ୍ୱାରା ଆମ ଭିତରେ ଦେବତ୍ୱର ପରିପ୍ରକାଶ ହେବ ଏବଂ ସାଂସାରିକ ଜୀବନ ଯନ୍ତ୍ରଣା ଆମଠାରୁ ଦୂରେଇ ଯିବ। ଶ୍ରୋତାବନ୍ଧୁ, ଏହା କେବଳ ସମ୍ଭବ ହୋଇପାରିବ ଆମର ସ୍ୱାଧ୍ୟାୟ ବଳରେ, ଆଧ୍ୟାତ୍ମିକ ଯୋଗ ସାଧନା ବଳରେ।

ଶ୍ରୋତା ବନ୍ଧୁ, କୁହାଯାଏ ଏ ସଚରାଚର ସୃଷ୍ଟି ସର୍ଜନରେ ମନୁଷ୍ୟ ରୂପେ ଜନ୍ମ ହେବା ଆମ ସମସ୍ତଙ୍କର ପରମ ସୌଭାଗ୍ୟ।

ଶ୍ରୋତାବନ୍ଧୁ, ଆମେ ଆମ ଭିତରେ ଥିବା ଦିବ୍ୟ ଚେତନାକୁ ନ ଚିହ୍ନିପାରି ଆଜି ଅନେକ ସମସ୍ୟାର ସମ୍ମୁଖୀନ ହୋଇ ମନୁଷ୍ୟ ଜନ୍ମର ପ୍ରକୃତ ସାର୍ଥକତାଠାରୁ ବହୁ ଦୂରରେ ରହିଛେ। ଆମ ସମସ୍ତଙ୍କୁ ପ୍ରଥମେ ଏହି କଥାଟିକୁ ଭାବି ନେବାକୁ ହେବ, ଆମର ଜନ୍ମ ଏକ ଦିବ୍ୟ ଉଦ୍ଦେଶ୍ୟ ନିମିତ୍ତ ହୋଇଛି। ଏଇଥିପାଇଁ ଆମେ ଆମମାନଙ୍କର ବ୍ୟକ୍ତିଗତ ଆକାଂକ୍ଷାରୁ ଉପରକୁ ଉଠି ପରମ କଲ୍ୟାଣ ପାଇଁ ବଞ୍ଚିବା ଦରକାର। ଆମେମାନେ ଯେତେବେଳେ ନିଜ ପାଇଁ ନ ବଞ୍ଚେ ଅନ୍ୟ ପାଇଁ ବଞ୍ଚିବା ଆରମ୍ଭ କରିଦେବା, ସେହି ସମୟରେ ଏ ସଂସାରରେ ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ଖେଳିଯିବ। ଶାନ୍ତି, ମୈତ୍ରୀ, ପ୍ରଗତିର ଅମୀୟ ସ୍ରୋତ ପ୍ରବାହିତ ହେବାକୁ ଲାଗିବ, ଯାହାର ଫଳସ୍ୱରୂପ ଆମେ ସମସ୍ତେ ପରମାନନ୍ଦର ଅନୁଭବକୁ ନେଇ ଏକ ଦିବ୍ୟ ଜୀବନ ଜିଇଁପାରିବା ସଙ୍ଗେ ସଙ୍ଗେ ମନୁଷ୍ୟ ଜନ୍ମର ପ୍ରକୃତ ସାର୍ଥକତା ପ୍ରତିପାଦିତ କରିପାରିବା। ତାହେଲେ ଶ୍ରୋତାବନ୍ଧୁ, ଏ କଥାଗୁଡ଼ିକ ଆମମାନଙ୍କ ଜୀବନରେ କେତେ ଯେ ମହତ୍ତ୍ୱ ରଖେ ତାହା ବିବେଚନା କରିବାର ସମୟ ଉପଗତ। ନିଜେ ବଞ୍ଚି ଅନ୍ୟକୁ ବଞ୍ଚାଇବା, ପର ଦୁଃଖରେ ଦୁଃଖୀ ହେବା, ପର ସୁଖରେ ସୁଖୀ ହେବା ତ ଆମ ସମସ୍ତଙ୍କର ପରମ କର୍ତ୍ତବ୍ୟ। ହିଂସା, ଦ୍ୱେଷ ପରିହାର କରି ଆମେ ସମସ୍ତେ କ'ଣ ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ଜୀବନ ଜିଇଁପାରିବା ନାହିଁ? ନିଶ୍ଚୟ ଜିଇଁପାରିବା। ଶ୍ରୋତାବନ୍ଧୁ, ଆସନ୍ତୁ ଆମେ ଏକ ସୁସ୍ଥ ମାନବ ସମାଜ ଗଢ଼ିବା ପାଇଁ ଜାଗ୍ରତ ହେବା।

ଶ୍ରୋତାବନ୍ଧୁ, ଥରେ ଭାବନ୍ତୁ ତ, ଆମେ ଯେଉଁଥିପାଇଁ ବଞ୍ଚିଛେ ସେହି ବଞ୍ଚିବାର ମୂଳଧାରାଟି କ'ଣ? ଆମ ସମସ୍ତଙ୍କର ପ୍ରାଣ ଅଛି ବୋଲି ଆମକୁ ପ୍ରାଣୀ କୁହାଯାଏ। ତାହେଲେ ପ୍ରାଣଟିକୁ ଆମେ ଅନ୍ୟର୍ଥରେ ଜୀବନ ବୋଲି କହିଥାଉ। ଆମମାନଙ୍କର ଜୀବନ ଅଛି ବୋଲି ଆମକୁ ଆଉ ଏକ ଅର୍ଥରେ ଜୀବ ବୋଲି କୁହାଯାଏ। ଆମେ ଯଦି ଏହି ଜୀବ ଶବ୍ଦକୁ ସାଧାରଣ ଭାବରେ ବିବେଚନା କରିବା, ତାହେଲେ ଏହାର ଏକ ସରଳ ଅର୍ଥ ହେଉଛି ଯିବାକୁ ହେବ, ଅର୍ଥାତ୍ ଜୀବ ଦିନେ ନା ଦିନେ ଚାଲିଯିବ। ଶ୍ରୋତାବନ୍ଧୁ ଦେଖନ୍ତୁ ତ, ଜୀବ ଦିନେ ନା ଦିନେ ଚାଲିଯିବ, ଏ କଥାଟି ଆମର ମୃତ୍ୟୁକୁ ଦର୍ଶାଉଛି। ଜନ୍ମ ହେଲେ ମୃତ୍ୟୁ ସୁନିଶ୍ଚିତ, ଏହା ଜୀବନର ଧ୍ରୁବ ସତ୍ୟ। ଏଣୁକରି କୁହାଯାଏ, କେହି ରହିନାହିଁ ରହିବେ ନାହିଁଟି ଭବରଙ୍ଗ ଭୂମି ତଳେ, ସର୍ବେ ନିଜ ନିଜ ଅଭିନୟ ସାରି ବାହୁଡ଼ିବେ କାଳ ବଳେ। ଆମେ ସମସ୍ତେ ଏ ସଂସାର ରୂପକ ରଙ୍ଗମଞ୍ଚରେ ଜଣେ ଜଣେ ଅଭିନେତା ଭାବରେ ବିଭିନ୍ନ ଚରିତ୍ରରେ ଅଭିନୟ କରୁଛେ। ଯେମିତି ନାଟକରେ ବିଭିନ୍ନ ଭୂମିକାରେ ଅନେକ ଚରିତ୍ର ଅଭିନୟ କରନ୍ତି, ଏବଂ ନାଟକ ଶେଷରେ ସେ ସମସ୍ତ ଚରିତ୍ରମାନଙ୍କର ଅଭିନୟ ସରିଯାଏ, ନାଟକର ଜବନିକା ପଡ଼େ। ସେହିପରି ଆମେ ଜନ୍ମ ହୋଇଛେ, ଅର୍ଥ ଦିନେ ନା ଦିନେ ମୃତ୍ୟୁ ଆମକୁ ତା ପାଖକୁ ଡାକି ନେବ। ଏ ସମସ୍ତ କଥାକୁ ଜାଣି ମଧ୍ୟ ଆମେ ସାଂସାରିକ ମାୟାମୋହ ବନ୍ଧନରେ ବାନ୍ଧି ହୋଇ ମୋର ମୋର କହି ଦିନ ବିତାଇବାରେ ଚାଲିଛେ। ପ୍ରକୃତ କଥାଟି ହେଲା, ଏ ମିଛ ମାୟାର ସଂସାର ଆମେ ଯାହାକୁ ମୋର ମୋର ବୋଲି କହୁଛେ, ଏଇଠି ପ୍ରକୃତରେ କିଏ ବି ନୁହନ୍ତି କାହାର। ଏହା କେବଳ ଆମମାନଙ୍କର ମନର ବିକାର। ଯେମିତି ଆମେ କିଛି ନ ଧରି ଏକା ଆସିଛେ, ସେମିତି ଏକା ଚାଲିଯିବା। କେହି ଆମ ସହିତ ଯିବେ ନାହିଁ କି ଆମେ କିଛି ନେଇଯିବା ନାହିଁ।

0: ସଫଳ ପ୍ରାର୍ଥୀମାନଙ୍କ ତାଲିକା ଦାଖଲ କରିବାରେ 11ତମ ଲୋକସଭା ଗଠନ କରାଯାଇଥିଲା 1996 ମସିହା ଆଜିର ଦିନରେ। 1998 ମସିହା ମଇ ମାସ 15 ତାରିଖରେ କିମ୍ବଦନ୍ତୀ ସିତାର ବାଦକ ପଣ୍ଡିତ ରବିଶଙ୍କରଙ୍କୁ ପ୍ରତିଷ୍ଠିତ ପୋଲାର ମ୍ୟୁଜିକ୍ ଆୱାର୍ଡ ପ୍ରଦାନ କରାଯାଇଥିଲା। ଶ୍ରୋତାବନ୍ଧୁ, 1999 ମସିହା ଆଜିର ଦିନରେ ଭାରତୀୟ ଜନତା ପାର୍ଟି, ବିଜେପି ଏବଂ ଏହାର ସହଯୋଗୀ ଦଳଗୁଡ଼ିକ ମିଳିତ ଭାବେ ସେମାନଙ୍କ ମେଣ୍ଟକୁ ନ୍ୟାସନାଲ୍ ଡେମୋକ୍ରାଟିକ୍ ଆଲାଏନ୍ସ NDA ଭାବେ ନାମିତ କରିଥିଲେ।
1: एक लड़की थी दीवानी सी, एक लड़के पे वो मरती थी, नजरें झुका के शर्मा के गलियों से गुजरती थी, चोरी चोरी चुपके चुपके चिट्ठियां लिखा करती थी। कुछ कहना था शायद उसको, जाने किससे डरती थी। जब भी मिलती थी मुझसे, मुझसे पूछा करती थी, प्यार कैसे होता है, ये प्यार कैसे होता है, और मैं सिर्फ यही कह पाता था।

ଅଞ୍ଚଳର ଶତାଧିକ ପରିବାର ପ୍ରତିବର୍ଷ ରାଜ୍ୟ ବାହାରକୁ ଦାଦନ ଖଟି ଯାଉଛନ୍ତି, କିନ୍ତୁ ସ୍ଥାନୀୟ ପ୍ରଶାସନ ଏହି ସମସ୍ୟାକୁ ଗୁରୁତ୍ୱ ଦେଉନଥିବା ହେତୁ ସ୍ଥାନୀୟ ଲୋକଙ୍କ ମନରେ ଅସନ୍ତୋଷ ଦେଖାଦେଇଛି। ଭବାନୀପାଟଣା ସହରସ୍ଥିତ କଲାହାଣ୍ଡି ଜିଏନ୍ଏମ୍ ଅଫ୍ ନର୍ସିଂ ପକ୍ଷରୁ ଆନ୍ତର୍ଜାତୀୟ ସେବିକା ଦିବସ ପାଳିତ ହୋଇଯାଇଛି। କଳାହାଣ୍ଡି ରୂପରା ଡିଆର୍ଡିଏ ପ୍ରକଳ୍ପ ଅଧିକାରୀ ଭାବେ ସୌମ୍ୟ ରଞ୍ଜନ ପ୍ରଧାନ ଯୋଗଦାନ କରିବା ପରେ ନର୍ଲା ବ୍ଲକକୁ ପ୍ରଥମ ଗସ୍ତରେ ଆସି ଭାନପୁର ଓ ରୂପରା ପଞ୍ଚାୟତକୁ ପରିଦର୍ଶନ କରିଥିଲେ। କଳାହାଣ୍ଡିର ନିର୍ମାତା 30ତମ ନାଗବଂଶୀ ଶାସକ ମହାରାଜା ବ୍ରଜମୋହନ ଦେଉଙ୍କ 130ତମ ଜୟନ୍ତୀ ବ୍ରଜମୋହନ ସାହିତ୍ୟ ସମିତି ପକ୍ଷରୁ ପାଳିତ ହୋଇଯାଇଛି।

କଳାହାଣ୍ଡି ରୂପଡ଼ା ଡିଆର୍ଡିଏ ପ୍ରକଳ୍ପ ଅଧିକାରୀ ଭାବେ ସୌମ୍ୟ ରଞ୍ଜନ ପ୍ରଧାନ ଯୋଗଦାନ କରିବା ପରେ ନର୍ଲା ବ୍ଲକକୁ ପ୍ରଥମ ଗସ୍ତରେ ଆସି ଭାନପୁର ଓ ରୂପଡ଼ା ପଞ୍ଚାୟତକୁ ପରିଦର୍ଶନ କରିଥିଲେ। କଳାହାଣ୍ଡିର ନିର୍ମାତା 30ତମ ନାଗବଂଶୀ ଶାସକ ମହାରାଜା ବ୍ରଜମୋହନ ଦେଉଙ୍କ 130ତମ ଜୟନ୍ତୀ ବ୍ରଜମୋହନ ସାହିତ୍ୟ ସମିତି ପକ୍ଷରୁ ପାଳିତ ହୋଇଯାଇଛି।

କଥାରେ କଥାରେ ଗୀତରେ ଗୀତରେ ସମୟ ତ ଗଲା ସରି, ଖୋଲା ଝରକାକୁ ଏଇଠି ରଖିବା ଆଉ କରିବାନି ଡେରି। ଖୋଲା ଝରକାକୁ ନେଇ ଶ୍ରୋତା ବନ୍ଧୁ ମତାମତ ତୁମ ଦେବ, ଆମ ଠିକଣାରେ ମତାମତ ଦେଇ ଚିଠି ତୁମ ପଠାଇବ। ଶ୍ରୋତାବନ୍ଧୁ ଆମ ପାଖକୁ ଚିଠି ପଠାଇବାର ଠିକଣାଟି ହେଲା ଚିଠି ପାଇଛୁ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା। ପିନ୍କୋଡ଼ ନମ୍ବରଟି ହେଲା 766001। ହ୍ୱାଟ୍ସ

ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧୁ ପ୍ରଚାର କଲୁ ଆମ କେନ୍ଦ୍ରର ଏକ ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା। ସମୟ ପୂର୍ବାହ୍ନ 11:11 ଚଳିତ ଅଧିବେଶନକୁ ଶେଷ କରିବା ପୂର୍ବରୁ ଆସନ୍ତୁ ଆଜି ଆମ କେନ୍ଦ୍ରରୁ ଦ୍ୱିତୀୟ ଅଧିବେଶନରେ ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମଗୁଡ଼ିକ ସମ୍ବନ୍ଧରେ ଜାଣିନେବା। ଦିନ 12:00 ଶୁଣିବେ ଲୋକଗୀତ କ୍ରମରେ ଖଞ୍ଜଣି ଭଜନ, ପରିବେଷଣ କରିବେ ଦୟାନିଧି ତ୍ୟାଗୀ ଓ ସାଥୀ। ସୁଗମ ସଙ୍ଗୀତ ଦିନ 12:30 ଶିଳ୍ପୀମାନେ ହେଲେ ଅନିତା ଗୋସ୍ୱାମୀ, ମହମ୍ମଦ ସିକନ୍ଦର ଅଲାମ, ଭୁବନେଶ୍ୱରୀ ମିଶ୍ର, ସୁବୀର କୁମାର ଦାସ ଓ ଗୀତାରାଣୀ ଦାସ। ଚାଷର କଥା ଦିନ 12:10 ସଙ୍ଗୀତର ଭିନ୍ନ ଭିନ୍ନ ସ୍ୱାଦର ଗୀତକୁ ନେଇ କାର୍ଯ୍ୟକ୍ରମ ବିଚିତ୍ରା ଶୁଣିବେ ଦିନ 12:20। ହିନ୍ଦୀ କଥାଚିତ୍ରର ଗୀତ ଦିନ 2:45। ଶ୍ରୋତାବନ୍ଧୁ ଏ ଥିଲା ଆମ କେନ୍ଦ୍ରରୁ ଆଜି ଦ୍ୱିତୀୟ ଅଧିବେଶନରେ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମଗୁଡ଼ିକର ସୂଚନା। ଏଇଠି ଶେଷ କରୁଛୁ ଆଜିର ପ୍ରଥମ ଅଧିବେଶନ। ପରବର୍ତ୍ତୀ ଦ୍ୱିତୀୟ ଅଧିବେଶନ ଆରମ୍ଭ କରିବୁ ଠିକ୍ ଦିନ 12:00। ସେତେବେଳ ଯାଏଁ ବିଦାୟ ଦିଅନ୍ତୁ।

କାର୍ଯ୍ୟକ୍ରମ ଶୁଣୁଥିବା ସମସ୍ତ ଶ୍ରୋତାବନ୍ଧୁଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ଦ୍ୱିତୀୟ ଅଧିବେଶନ କାର୍ଯ୍ୟକ୍ରମ। ଆମ କେନ୍ଦ୍ରରୁ ପ୍ରଚାର ହେଉଛି ମିଡ଼ିୟମ ୱେଭ୍‌ରେ 248 ମିଟର ତଥା 1206 କିଲୋହର୍ଟ୍ଜ୍ ଯୋଗେ ଏବଂ FM ମାଧ୍ୟମରେ 100.3 MHz ଯୋଗେ। ଅଧିବେଶନର ଆରମ୍ଭରେ ଶୁଣନ୍ତୁ ଲୋକଗୀତ କ୍ରମରେ ଖଞ୍ଜଣି ଭଜନ ପରିବେଷଣ କରିଛନ୍ତି ଦୟାନନ୍ଦ ଏବଂ ସାଥୀ ଦୟାନନ୍ଦ ତ୍ୟାଗୀ ଏବଂ ସାଥୀ।

ଶୁଣିଲେ ଲୋକଗୀତ କ୍ରମରେ ଖଞ୍ଜଣୀ ଭଜନ ପରିବେଷଣ କରିଥିଲେ ଦୟାନନ୍ଦ ତ୍ୟାଗୀ ଏବଂ ସାଥୀ ଆକାଶବାଣୀ ଭବାନୀ ପାଟଣା। ବର୍ତ୍ତମାନ ଶୁଣନ୍ତୁ କେତୋଟି ସୁଗମ ସଙ୍ଗୀତ। ପ୍ରଥମେ ଶିଳ୍ପୀ ହେଲେ ଅନିତା ଗୋସ୍ୱାମୀ, ଗୀତ ରଚନା କରିଛନ୍ତି ମାଳତୀ ପଣ୍ଡା।

ଶ୍ରୋତାବନ୍ଧୁ ଆପଣ ଶୁଣୁଛନ୍ତି କେତୋଟି ସୁଗମ ସଙ୍ଗୀତ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଏଥର ଶିଳ୍ପୀ ହେଲେ ଭୁବନେଶ୍ୱରୀ ମିଶ୍ର, ଗୀତ ରଚନା କରିଛନ୍ତି ଦିବାକର ନାୟକ।

ଏଥିରୁ ଦ୍ୱୈତକଣ୍ଠରେ ଶିଳ୍ପୀ ହେଲେ ମହମ୍ମଦ ସିକନ୍ଦର ଆଲାମ ଏବଂ ଭୁବନେଶ୍ୱରୀ ମିଶ୍ର। ଗାଇଛନ୍ତି ଦିବାକର ନାୟକଙ୍କ ଅନ୍ୟ ଏକ ରଚନାରୁ।

0: ଶ୍ରୋତାବନ୍ଧୁ ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀ ପାଟଣା କେନ୍ଦ୍ରରୁ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ୍ ଚଏସ୍।

ଶେଷ ହେଲା ବିଚିତ୍ର କାର୍ଯ୍ୟକ୍ରମ ଆକାଶବାଣୀ ଭବାନୀ ପାଟଣା। ସମୟ ଦିନ 1:50 ହେବାକୁ ଯାଉଛି। ପରବର୍ତ୍ତୀ ପ୍ରସାରଣ ଓଡ଼ିଆରେ ସମ୍ବାଦ ଆକାଶବାଣୀ କଟକ କେନ୍ଦ୍ରରୁ, ପରିଶୁଣିବେ ମିଡ୍ ଡେ ନ୍ୟୁଜ୍ ଏବଂ ଦୁପହର ସମାଚାର ଆକାଶବାଣୀ ଦିଲ୍ଲୀରୁ, ଏବଂ ପରିଶୁଣିବେ ଆଞ୍ଚଳିକ ସମ୍ବାଦ ଆକାଶବାଣୀ କଟକ କେନ୍ଦ୍ରରୁ।

ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ପଞ୍ଚରାଷ୍ଟ୍ରୀୟ ଗସ୍ତରେ ଯାଇ ୟୁଏଇରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବହୁପକ୍ଷ ବ୍ୟବସ୍ଥାର ଲକ୍ଷ୍ୟ ଆଡ଼କୁ ଅଗ୍ରସର ହେବା କ୍ଷେତ୍ରରେ ମିଳିତ ଭାବେ କାର୍ଯ୍ୟ କରିବା ଲାଗି ବ୍ରିକ୍ସ ସଦସ୍ୟ ରାଷ୍ଟ୍ରମାନଙ୍କ ପ୍ରତିବଦ୍ଧତା ପ୍ରକାଶ। ନିଟ୍ ୟୁଜି ପ୍ରବେଶିକା ପରୀକ୍ଷା ଆସନ୍ତା ଜୁନ୍ 21 ତାରିଖରେ ପୁନଃ ଅନୁଷ୍ଠିତ ହେବା ନେଇ ଘୋଷଣା କଲା ଏନ୍ଟିଏ। ପେଟ୍ରୋଲ ଓ ଡିଜେଲ ଲିଟର ପିଛା 3 ଟଙ୍କା ଦର ବୃଦ୍ଧି କଲେ ତୈଳ କମ୍ପାନୀ। ଏବଂ ଆଇପିଏଲ୍ କ୍ରିକେଟରେ ଆଜି ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଓ ଚେନ୍ନାଇ ସୁପର କିଙ୍ଗସ୍ ମଧ୍ୟରେ ହେବ ମ୍ୟାଚ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସକାଳେ 6 ଦିନିଆ ପଞ୍ଚରାଷ୍ଟ୍ରୀୟ ଗସ୍ତରେ ଯାଇ ପ୍ରଥମ ପର୍ଯ୍ୟାୟରେ ୟୁଏଇରେ ପହଞ୍ଚିଛନ୍ତି। ଶ୍ରୀ ମୋଦି ୟୁଏଇ ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜାୟେଦ ଅଲ୍ ନାହ୍ୟାନ୍ଙ୍କ ସହିତ ଦ୍ୱିପାକ୍ଷିକ ବୈଠକ କରିଛନ୍ତି। ବୈଠକରେ ଶକ୍ତି ସହଯୋଗ ଏବଂ ଦ୍ୱିପାକ୍ଷିକ ବାଣିଜ୍ୟ ବିଷୟ ନେଇ ଆଲୋଚନା ହୋଇଥିବା ଜଣାପଡ଼ିଛି। ସମ୍ପ୍ରତି ପଶ୍ଚିମ ଏସିଆରେ ସୃଷ୍ଟ ପରିସ୍ଥିତି ଯୋଗୁଁ ବିଶ୍ୱ ଯୋଗାଣ ଶୃଙ୍ଖଳ ବାଧାପ୍ରାପ୍ତ ହୋଇଥିବା ପରିପ୍ରେକ୍ଷୀରେ ଉଭୟ ଭାରତ ଓ ୟୁଏଇ ତୈଳ ଏବଂ ଗ୍ୟାସ୍ ଯୋଗାଣ ବ୍ୟବସ୍ଥିତ କରିବା ଉପରେ ଆଲୋଚନା କରାଯିବ ବୋଲି ଜଣାପଡ଼ିଛି। ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ଆଜି ନେଦରଲ୍ୟାଣ୍ଡସ୍

ଗସ୍ତ କରିବେ। ସେଠାରେ ରାଜା ୱିଲିୟମ୍ ଆଲେକ୍ଜାଣ୍ଡର ଏବଂ ରାଣୀ ମାକ୍ଜିମାଙ୍କୁ ଭେଟିବା ସହ ପ୍ରଧାନମନ୍ତ୍ରୀ ରବ୍ ଜେଟେନ୍ଙ୍କ ସହିତ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ତୃତୀୟ ପର୍ଯ୍ୟାୟରେ ଶ୍ରୀ ମୋଦି ରବିବାର ଦିନ ସ୍ୱିଡେନ୍ର ଗୋଥେନବର୍ଗ ଗସ୍ତ କରିବେ। ତାଙ୍କର ସ୍ୱିଡେନ୍ ପ୍ରତିପକ୍ଷ ଉଲ୍ଫ କ୍ରିଷ୍ଟର୍ସନ୍ଙ୍କ ସହ ଆଲୋଚନା କରି ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କର ସମସ୍ତ ଦିଗଗୁଡ଼ିକର ଉପରେ ସେ ସମୀକ୍ଷା କରିବେ। ଚତୁର୍ଥ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ସୋମବାର ଦିନ ତୃତୀୟ ଭାରତ ନୋର୍ଡିକ୍ ଶିଖର ସମ୍ମିଳନୀ ଏବଂ ଦ୍ୱିପାକ୍ଷିକ ଆଲୋଚନା ପାଇଁ ନରୱେରେ ପହଞ୍ଚିବେ। ଗସ୍ତର ଶେଷ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ମଙ୍ଗଳବାର ଦିନ ଇଟାଲୀ ଯିବାର କାର୍ଯ୍ୟସୂଚୀ ରହିଛି। ଗତକାଲି ପ୍ରଧାନମନ୍ତ୍ରୀଙ୍କ ଗସ୍ତ ବିଷୟରେ ଗଣମାଧ୍ୟମକୁ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଅସୀମ ମହାଜନ କହିଥିଲେ, ୟୁଏଇ ଏବଂ ଭାରତ ମଧ୍ୟରେ ଶକ୍ତିକ୍ଷେତ୍ର ମୁଖ୍ୟ ପ୍ରସଙ୍ଗ ହୋଇ ରହିଛି। ଗତବର୍ଷ ୟୁଏଇ ଭାରତ ପାଇଁ ଅଶୋଧିତ ତୈଳର ଚତୁର୍ଥ ବୃହତ ଉତ୍ସ ଥିଲା, ଯାହା ଭାରତର 11% ତୈଳ ଆବଶ୍ୟକତାକୁ ପୂରଣ କରିଥିଲା। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି, ଭାରତ ବହୁପକ୍ଷୀୟ ବ୍ୟବସ୍ଥାର ଲକ୍ଷ୍ୟ ଆଡ଼କୁ ଅଗ୍ରସର ହେବା କ୍ଷେତ୍ରରେ ସମସ୍ତ ସଦସ୍ୟ ଦେଶ ସହ ମିଳିତ ଭାବେ କାର୍ଯ୍ୟ କରିବା ଲାଗି ପ୍ରତିବଦ୍ଧତା ପ୍ରକାଶ କରିଛି। ନୂଆଦିଲ୍ଲୀରେ ଚାଲିଥିବା ବ୍ରିକ୍ସ ବୈଦେଶିକ ମନ୍ତ୍ରୀମାନଙ୍କ ବୈଠକର ଆଜି ଦ୍ୱିତୀୟ ଦିନର ଏକ ଅଧିବେଶନରେ ଯୋଗଦେଇ ଡକ୍ଟର ଜୟଶଙ୍କର କହିଛନ୍ତି, ସମସ୍ତ ବୈଦେଶିକ ମନ୍ତ୍ରୀମାନେ ପରିବର୍ତ୍ତନଶୀଳ ବିଶ୍ୱରେ ବହୁପକ୍ଷୀୟ ସହଯୋଗକୁ ଦୃଢ଼ କରିବା ଲାଗି ମନସ୍ଥ କରିଛନ୍ତି। ସେ କହିଛନ୍ତି, ଆନ୍ତର୍ଜାତିକ ଆର୍ଥିକ ସଂରଚନାରେ ସକାରାତ୍ମକ ପରିବର୍ତ୍ତନ ଆଣିବା ଲାଗି ଏଭଳି ପଦକ୍ଷେପର ଆବଶ୍ୟକତା ରହିଛି। ବୈଦେଶିକ ମନ୍ତ୍ରୀ କହିଛନ୍ତି, ଭାରତ କ୍ରମାଗତ ଭାବେ ବହୁପକ୍ଷୀୟ ବ୍ୟବସ୍ଥାରେ ପରିବର୍ତ୍ତନକୁ ସମର୍ଥନ କରିଆସିଛି। ସେ କହିଛନ୍ତି, କେବଳ ବିଶ୍ୱସ୍ତରୀୟ ସମସ୍ୟାଗୁଡ଼ିକ ଆହ୍ୱାନ ପାଲଟି ନାହିଁ, ବରଂ ଆନ୍ତର୍ଜାତିକ ବ୍ୟବସ୍ଥାକୁ ସମଭାବରେ ବିଚାର କରିବା ଲାଗି ଗଣତାନ୍ତ୍ରିକ ତଥା ପ୍ରତିନିଧିତ୍ୱ କରୁଥିବା ଅନ୍ୟାନ୍ୟ ବ୍ୟବସ୍ଥାଗୁଡ଼ିକ ପାଇଁ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି। ଡକ୍ଟର ଜୟଶଙ୍କର ବହୁପକ୍ଷୀୟ ବ୍ୟବସ୍ଥାରେ ଅନ୍ୟ ଦେଶର ସାର୍ବଭୌମତ୍ୱ, ଆଞ୍ଚଳିକ ସ୍ୱାଧୀନତା ଓ ଆନ୍ତର୍ଜାତିକ ନିୟମକୁ ସମ୍ମାନ ଦେବା ଭଳି କାର୍ଯ୍ୟକୁ ଅଗ୍ରାଧିକାର ଦେବା ଲାଗି ଆହ୍ୱାନ ଦେଇଛନ୍ତି। ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜି ନୂଆଦିଲ୍ଲୀରେ ଇରାନ୍ର ବୈଦେଶିକ ମନ୍ତ୍ରୀ ଆବାସ ଆରାଗାଛିଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଡକ୍ଟର ଜୟଶଙ୍କର କହିଛନ୍ତି, ଉଭୟ ଦେଶ ପଶ୍ଚିମ ଏସିଆ ପରିସ୍ଥିତି ଏବଂ ଏହାର ପ୍ରଭାବ ସମ୍ପର୍କରେ ମତ ବିନିମୟ କରିଛନ୍ତି। ଏହାବ୍ୟତୀତ ଉଭୟ ଦେଶ ମଧ୍ୟରେ ସ୍ୱାର୍ଥଜଡ଼ିତ ଦ୍ୱିପକ୍ଷୀୟ ପ୍ରସଙ୍ଗ ଉପରେ ମତ ବିନିମୟ ହୋଇଛି। ବ୍ରିକ୍ସ ବୈଦେଶିକ ମନ୍ତ୍ରୀଙ୍କ ସମ୍ମିଳନୀରେ ଯୋଗ ଦେଇଥିବାରୁ ଡକ୍ଟର ଜୟଶଙ୍କର ଶ୍ରୀ ଆରାଗାଛିଙ୍କୁ ପ୍ରଶଂସା କରିଛନ୍ତି। ନବଗଠିତ ପଶ୍ଚିମବଙ୍ଗ ବିଧାନସଭାର ବାଚସ୍ପତି ଭାବେ ରଥୀନ୍ଦ୍ର ବସୁ ନିର୍ବିରୋଧରେ ନିର୍ବାଚିତ ହୋଇଛନ୍ତି। ଶ୍ରୀ ବସୁ ବିଜେପିର ପ୍ରାର୍ଥୀ ଭାବେ କୁଚ୍ବିହାର ଦକ୍ଷିଣ ଆସନରୁ ନିର୍ବାଚିତ ହୋଇଛନ୍ତି। ବିଧାନସଭା ନିର୍ବାଚନରେ ପ୍ରଥମ ଥର ପାଇଁ ସେ ବହୁସଂଖ୍ୟକ ଭୋଟ୍ରେ ଜିତିଛନ୍ତି। ଆଜି ସକାଳେ କାମଚଳା ବାଚସ୍ପତି ତାପସ ରାୟଙ୍କ ନିରୀକ୍ଷଣରେ ବାଚସ୍ପତି ନିର୍ବାଚନ ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା। ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଆନୁଷ୍ଠାନିକ ଭାବେ ଶ୍ରୀ ବସୁଙ୍କ ନାମ ପ୍ରସ୍ତାବ ଦେଇଥିଲେ। ବାଚନିକ ଭୋଟ୍ରେ ବିଧାନସଭାରେ ଶ୍ରୀ ବସୁଙ୍କୁ ସମର୍ଥନ ମିଳିଥିଲା। ବାଚସ୍ପତି ନିର୍ବାଚନ ସମୟରେ ତୃଣମୂଳ କଂଗ୍ରେସର ସଦସ୍ୟମାନେ ଗୃହ ପରିତ୍ୟାଗ କରିଥିଲେ, ପରେ ସେମାନେ ଗୃହ କାର୍ଯ୍ୟରେ ଭାଗ ନେଇଥିଲେ। ନିର୍ବାଚିତ ହେବା ପରେ ଶ୍ରୀ ବସୁଙ୍କୁ ମୁଖ୍ୟମନ୍ତ୍ରୀ ଏବଂ ବିରୋଧୀ ଦଳ ନେତା ବାଚସ୍ପତିଙ୍କ ଆସନ ନିକଟକୁ ପାଛୋଟି ନେଇଥିଲେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ସଦ୍ୟ ସମାପ୍ତ ନିଟ୍ ୟୁଜି ପ୍ରବେଶିକା ପରୀକ୍ଷା ରଦ୍ଦ ହେବା ପରେ ଆସନ୍ତା ଜୁନ୍ 21 ତାରିଖରେ ପୁନର୍ବାର ଏହି ପରୀକ୍ଷା କରିବା ଲାଗି ସମୟ ଧାର୍ଯ୍ୟ କରାଯାଇଛି। ଚଳିତ ମାସ 3 ତାରିଖରେ ହୋଇଥିବା ନିଟ୍ ୟୁଜି ପ୍ରବେଶିକା ପରୀକ୍ଷାକୁ ପ୍ରଶ୍ନପତ୍ର ପ୍ରଘଟ ଅଭିଯୋଗରେ ରଦ୍ଦ କରାଯାଇଛି। କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ ଘଟଣାର ତଦନ୍ତ କରୁଛି। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ସାମାଜିକ ଗଣମାଧ୍ୟମରେ ପରୀକ୍ଷାର୍ଥୀ ଏବଂ ଅଭିଭାବକମାନଙ୍କୁ କେବଳ ଏନ୍ଟିଏର ଅଫିସିଆଲ ଚ୍ୟାନେଲରେ ଦିଆଯାଉଥିବା ସୂଚନା ଉପରେ ବିଶ୍ୱାସ କରିବାକୁ କହିଛି। ଗତ ସନ୍ଧ୍ୟାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାସଭବନରେ ନିଟ୍ ୟୁଜି ପ୍ରବେଶିକା ପରୀକ୍ଷା ପ୍ରସ୍ତୁତି ସମ୍ପର୍କରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ପରବର୍ତ୍ତୀ ପରୀକ୍ଷା ଯେଭଳି ସଠିକ୍ ଭାବରେ ହୋଇପାରିବ ସେ ନେଇ ବୈଠକରେ ବିସ୍ତୃତ ଆଲୋଚନା କରାଯାଇଥିଲା। ବୈଠକରେ ଉଚ୍ଚଶିକ୍ଷା ଏବଂ ବିଦ୍ୟାଳୟ ଶିକ୍ଷା ସଚିବ, ଏନ୍ଟିଏର ମହାନିର୍ଦ୍ଦେଶକ, ସିବିଏସ୍ଇର ଅଧ୍ୟକ୍ଷ ଏବଂ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ଓ ନବୋଦୟ ବିଦ୍ୟାଳୟ ସମିତିର କମିଶନରଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ଆଜି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ସରକାର ଛାତ୍ରଛାତ୍ରୀମାନଙ୍କୁ ଅଗ୍ରାଧିକାର ଦେଉଛନ୍ତି ଏବଂ ଏହି ଘଟଣାରେ ସମ୍ବେଦନଶୀଳ ଅଛନ୍ତି। ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସମ୍ବୋଧିତ କରି ଶ୍ରୀ ପ୍ରଧାନ କହିଛନ୍ତି, ଆସନ୍ତା ମାସ 21ରେ ହେବାକୁ ଥିବା ନିଟ୍ ୟୁଜି ପ୍ରବେଶିକା ପରୀକ୍ଷା ପାଇଁ ଜୁନ୍ 14 ତାରିଖ ସୁଦ୍ଧା ଆଡ୍ମିଟ୍ କାର୍ଡ଼ ଉପଲବ୍ଧ ହେବ।
ଆସନ୍ତା ବର୍ଷଠାରୁ ଏହି ପରୀକ୍ଷା ଓ

0: ବଦଳରେ କମ୍ପ୍ୟୁଟର ଆଧାରିତ ହେବ ବୋଲି ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି।
1: परीक्षा में थोड़ा हमको जो उनकी फॉर्मेलिटीज है, ओएमआर शीट को दस्तखत करना, आरंभ में एक बार करना, अंत में भी एक बार करना, उसमें हमारी विद्यार्थी में ध्यान में रखते हैं। एनटीए ने त्वरित एक निष्पत्ति किया है कि उसको और 15 मिनट बढ़ाए, 2 से शुरू होगा, 5:15 तक ये परीक्षा की समय बढ़ाया जाएगा। इस बार के एडमिट कार्ड 14 जून तक सभी को पहुंच जाएगा।
0: ବିଶ୍ୱ ଶକ୍ତି ସଙ୍କଟ ପରିସ୍ଥିତିରେ ତୈଳ କମ୍ପାନୀଗୁଡ଼ିକ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଲିଟର ପିଛା 3 ଟଙ୍କା ବୃଦ୍ଧି କରିଛନ୍ତି। ଏହି ବୃଦ୍ଧି ଫଳରେ ପେଟ୍ରୋଲ ମୂଲ୍ୟ ଲିଟର ପିଛା 94.77 ପଇସାରୁ 97.77 ପଇସାକୁ ବୃଦ୍ଧି ପାଇଛି। ନୂଆଦିଲ୍ଲୀରେ ଡିଜେଲ ଲିଟର ପିଛା 87.67 ପଇସାରୁ 90.67 ପଇସାକୁ ବୃଦ୍ଧି ପାଇଛି। ତୈଳ ଦର ବୃଦ୍ଧି ପରେ ମୁମ୍ବାଇରେ ପେଟ୍ରୋଲ ମୂଲ୍ୟ ଲିଟର ପିଛା 106.68 ପଇସା ହୋଇଥିବା ବେଳେ ଡିଜେଲ ମୂଲ୍ୟ 93.14 ପଇସାକୁ ବୃଦ୍ଧି ପାଇଛି। କୋଲକାତାରେ ପେଟ୍ରୋଲ ମୂଲ୍ୟ 108.74 ପଇସା ଓ ଡିଜେଲ ମୂଲ୍ୟ 95.13 ପଇସାକୁ ବୃଦ୍ଧି ପାଇଥିବା ବେଳେ ଚେନ୍ନାଇରେ ପେଟ୍ରୋଲ ମୂଲ୍ୟ 103.77 ଏବଂ ଡିଜେଲ ମୂଲ୍ୟ ଲିଟର ପିଛା 95.35 ପଇସାକୁ ବୃଦ୍ଧି ପାଇଛି। ସିଏନ୍ଜି ମୂଲ୍ୟରେ ମଧ୍ୟ ବୃଦ୍ଧି ଘଟିଛି। 1 କିଲୋଗ୍ରାମ ସିଏନ୍ଜି ମୂଲ୍ୟ 2 ଟଙ୍କା ବୃଦ୍ଧି ପାଇବା ପରେ ଦିଲ୍ଲୀରେ ଏହାର ମୂଲ୍ୟ 79.09 ପଇସା, ଗାଜିଆବାଦରେ 87.70 ପଇସା ଏବଂ ଗୁରୁଗ୍ରାମରେ 84.12 ପଇସା ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଚୀନ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ଙ୍କ ମଧ୍ୟରେ ଆଲୋଚନା ଶେଷ ହୋଇଛି। ଉଭୟ ପକ୍ଷ ଆମେରିକା ଚୀନ ସମ୍ପର୍କରେ ସ୍ଥିରତା କ୍ଷେତ୍ରରେ ସୁଧାର ଆସିଥିବା କହିଛନ୍ତି। ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି ଉଭୟ ଆମେରିକା ଓ ଚୀନ ଇରାନକୁ ନେଇ ସୃଷ୍ଟି ହୋଇଥିବା ପରିସ୍ଥିତିର ଶୀଘ୍ର ଶେଷ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଶ୍ରୀ ଟ୍ରମ୍ପ ଏବଂ ଶ୍ରୀ ଜିନ୍ପିଙ୍ଗ୍ ଇରାନକୁ ଆଣବିକ କ୍ଷେପଣାସ୍ତ୍ର ସମ୍ପନ୍ନ ନ କରାଇ ଦେବା ନେଇ ଏକମତ ହୋଇଛନ୍ତି। ଶ୍ରୀ ଟ୍ରମ୍ପ କହିଛନ୍ତି ଉଭୟ ଦେଶ ବାଣିଜ୍ୟିକ ଚୁକ୍ତିରେ ମଧ୍ୟ ସଫଳତା ଲାଭ କରିଛନ୍ତି। ଅନ୍ୟପକ୍ଷରେ ଆମେରିକା ସହ ଅନେକ ନୂତନ ବୁଝାମଣା ଚୂଡ଼ାନ୍ତ ହୋଇଥିବା ଚୀନ ସରକାରଙ୍କ ପକ୍ଷରୁ କୁହାଯାଇଛି। ଆଇପିଏଲ୍ କ୍ରିକେଟ୍ରେ ଆଜି ସନ୍ଧ୍ୟା 7:30 ଲକ୍ଷ୍ନୌର ଭାରତରତ୍ନ ଶ୍ରୀ ଅଟଳ ବିହାରୀ ବାଜପେୟୀ ଏକନା କ୍ରିକେଟ୍ ଷ୍ଟାଡିୟମରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଗତକାଲି ଧର୍ମଶାଳାର ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମରେ ଅନୁଷ୍ଠିତ ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସ 6 ୱିକେଟ୍ରେ ପଞ୍ଜାବ କିଙ୍ଗ୍ସକୁ ପରାସ୍ତ କରିଥିଲା। ପଏଣ୍ଟ ତାଲିକାରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ 16 ପଏଣ୍ଟ ସହ ପ୍ରଥମ ସ୍ଥାନରେ ଥିବାବେଳେ ସମାନ ପଏଣ୍ଟ ସହ ଗୁଜରାଟ ଟାଇଟନ୍ସ ଦ୍ୱିତୀୟ ଏବଂ 14 ପଏଣ୍ଟ ସହ ସନ୍ରାଇଜର୍ସ ହାଇଦ୍ରାବାଦ ତୃତୀୟ ସ୍ଥାନରେ ରହିଛି। ଇଟାଲିଆନ୍ ଓପନ୍ ଟେନିସ୍ ପ୍ରତିଯୋଗିତାରେ ଏଲିନା ସ୍ୱାତେଲିନା ପୋଲାଣ୍ଡର ଇଗା ସ୍ୱିଆତେକ୍ଙ୍କୁ 6-2, 4-6, 6-2 ପରାସ୍ତ କରି ଫାଇନାଲ୍ରେ ପ୍ରବେଶ କରିଛନ୍ତି। ମୁଖ୍ୟ ସମ୍ବାଦ ପୁଣି ଥରେ। ପଞ୍ଚରାଷ୍ଟ୍ରୀୟ ଗସ୍ତରେ ଯାଇ ୟୁଏଇରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବହୁପକ୍ଷୀୟ ବ୍ୟବସ୍ଥାର ଲକ୍ଷ୍ୟ ଆଡ଼କୁ ଅଗ୍ରସର ହେବା କ୍ଷେତ୍ରରେ ମିଳିତ ଭାବେ କାର୍ଯ୍ୟ କରିବା ଲାଗି ପ୍ରତିବଦ୍ଧତା ପ୍ରକାଶ କଲେ ବ୍ରିକ୍ସ ସଦସ୍ୟ ଦେଶ। ନିଟ୍ ୟୁଜି ପ୍ରବେଶିକା ପରୀକ୍ଷା ଆସନ୍ତା ଜୁନ୍ 21 ପୁନଃ ଅନୁଷ୍ଠିତ ହେବା ନେଇ ଘୋଷଣା କଲା ଏନ୍ଟିଏ। ପେଟ୍ରୋଲ ଓ ଡିଜେଲ ଲିଟର ପିଛା 3 ଟଙ୍କା ବୃଦ୍ଧି କଲେ ତୈଳ କମ୍ପାନୀ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ହେବ ମ୍ୟାଚ୍। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ଓ newsonair ଆପ୍ରେ ଲଗ୍ଇନ୍ କରିପାରିବେ।
2: ଗୁଡ୍ ଆଫ୍ଟରନୁନ୍, ଦିସ୍ ଇଜ୍ ଆକାଶବାଣୀ ଆଣ୍ଡ ଆଇ ଆମ୍ ୱଲ୍ସା ୱିଲିୟମ୍ସ ୱିଥ୍ ମିଡ୍ ଡେ ନ୍ୟୁଜ୍। The headlines. Prime Minister Narendra Modi and UAE President Sheikh Mohammed bin Zayed Al Nahyan discuss energy cooperation and bilateral trade in Abu Dhabi. Both leaders exchange key MOUs in defense, petroleum and investments. BRICS Foreign Ministers Meeting 2026 underway in New Delhi. External Affairs Minister Dr. S. Jaishankar reaffirms India's commitment in advancing goal of reformed and effective multilateralism. NTA to reconduct NEET UG 2026 examination on June 21st. Education Minister Dharmendra Pradhan assures fairness and transparency in exam process. BJP MLA Rotindro Boshu elected as new Speaker of West Bengal Legislative Assembly. And in badminton, Indian men's doubles pair of Satvik Sairaj Ranki Reddy and Chirag Shetty enter semi-finals of Thailand Open. Prime Minister Narendra Modi is in Abu Dhabi on the first leg of a 6-day tour covering the UAE and Europe. He was received by UAE President Sheikh Mohammed bin Zayed Al Nahyan at the presidential airport and accorded a ceremonial welcome with UAE.

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।
3: ଆକାଶବାଣୀ କଟକ ସମୟ ବର୍ତ୍ତମାନ ସ୍ଟୁଡିଓ ଘଡ଼ିରେ ଦିନ 2:32। ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ।

ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଶିକ୍ଷା କ୍ଷେତ୍ରକୁ ପ୍ରାଥମିକତା ଦେବା ସହିତ

0: ସହିତ ଛାତ୍ରଛାତ୍ରୀଙ୍କ ପ୍ରତି ସମ୍ବେଦନଶୀଳ ଅଛନ୍ତି ସରକାର, କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଆସନ୍ତା ମାସ 21 ତାରିଖରେ ପୁଣି ଥରେ ଅନୁଷ୍ଠିତ ହେବ ନିଟ୍ ୟୁଜି ପରୀକ୍ଷା। ମାନବିକ ଶକ୍ତି ଓ କ୍ଷମତାକୁ ପ୍ରଗତିର କେନ୍ଦ୍ରବିନ୍ଦୁ ଭାବେ ଗ୍ରହଣ କରିବାକୁ ପରାମର୍ଶ ଦେଲେ ରାଜ୍ୟପାଳ। ରାଜ୍ୟରେ ଆସନ୍ତା 30 ତାରିଖରୁ ଆରମ୍ଭ ହେବ ଭୋଟର ତାଲିକାରେ ତୃତୀୟ ପର୍ଯ୍ୟାୟ ସ୍ୱତନ୍ତ୍ର ସଘନ ସଂଶୋଧନ ଏବଂ ପର୍ଯ୍ୟାପ୍ତ ପରିମାଣର ପେଟ୍ରୋଲ ଡିଜେଲ ମହଜୁଦ ଥିବା ନେଇ ରାଜ୍ୟ ସରକାରଙ୍କ ସୂଚନା। ସ୍ନାତକ ମେଡିକାଲ ପାଠ୍ୟକ୍ରମ ପାଇଁ ଆସନ୍ତା ଜୁନ୍ 21 ତାରିଖରେ ନିଟ୍ ୟୁଜି 2026 ପୁନଃ ପରୀକ୍ଷା ଅନୁଷ୍ଠିତ ହେବ। ପରୀକ୍ଷା ପରିଚାଳନା ପ୍ରସ୍ତୁତି ନେଇ ଗତ ରାତିରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ପକ୍ଷରୁ ହେବାକୁ ଥିବା ପରୀକ୍ଷାର ସୁଗମ ପରିଚାଳନା ଏବଂ ବିଭିନ୍ନ ଦିଗ ଉପରେ ବୈଠକରେ ବିସ୍ତୃତ ଆଲୋଚନା ହୋଇଛି। ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ସୂଚନା ଦେଇ ଶିକ୍ଷାମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି, ଶିକ୍ଷାକ୍ଷେତ୍ରକୁ ସରକାର ପ୍ରାଥମିକତା ପ୍ରଦାନ କରିବା ସହିତ ଛାତ୍ରଛାତ୍ରୀଙ୍କ ପ୍ରତି ସମ୍ବେଦନଶୀଳ ଅଛନ୍ତି। ପୁନଃ ପରୀକ୍ଷା ପାଇଁ ଆସନ୍ତା ମାସ 14 ତାରିଖ ସୁଦ୍ଧା ପରୀକ୍ଷାର୍ଥୀ ପ୍ରବେଶପତ୍ର ପାଇପାରିବେ। ନିଟ୍ ୟୁଜି ପରୀକ୍ଷା ଆସନ୍ତା ବର୍ଷର ଓଏମ୍ଆର୍ ଆଧାରିତ ମୋଡ୍ ପରିବର୍ତ୍ତେ କମ୍ପ୍ୟୁଟର ଆଧାରିତ ସିବିଟି ମୋଡ୍ରେ କରାଯିବ। ଏନ୍ଟିଏରେ ସଂସ୍କାରର ଆବଶ୍ୟକତା ରହିଛି ଏବଂ ଭବିଷ୍ୟତରେ ଏଭଳି ଅନିୟମିତତା ରୋକିବା ପାଇଁ ଅଧିକ ଦୃଢ଼ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ପ୍ରଶ୍ନପତ୍ର ଲିକ୍ ନେଇ ପୂର୍ବରୁ ଅନୁଷ୍ଠିତ ହୋଇଥିବା ଏହି ପରୀକ୍ଷାର ସିବିଆଇ ତଦନ୍ତ ଉପରେ ଆଲୋକପାତ କରି ଶ୍ରୀ ପ୍ରଧାନ କହିଛନ୍ତି,
1: ସିବିଆଇ ତହ ତକ ଯାଏଗି କହା ଓ କମାଣ୍ଡ ଚେନ୍ ପେ ବ୍ରିଜ ହୁଈ ହେ ରାଧାକୃଷ୍ଣ କମିଟି କୁ ପୁରା ପାଳନ କରନେ କେ ଉପରାନ୍ତ ବି କହା ଓ ବ୍ରିଜ ହୁଈ ଉସ ବ୍ରିଜ କୁ ମେରା ପୁରା ବିଶ୍ୱାସ ହେ ସିବିଆଇ କେ ଉପର ସରକାର କି ପୁରା ନେତୃତ୍ୱ ସଭି ବିଭାଗ ଉସମେ ସେ ଗମ୍ଭୀରତା ଚିଜ କୁ ଲେତେ ହୁଏ ଶୀର୍ଷ ତ ନେତୃତ୍ୱ ଉସକି ଲେକେ ଖୁବ ଦାୟିତ୍ୱ ଲିଆ ହେ ଚିନ୍ତା କର ରହା ହେ ହମ ଇସ ବାର ମାଲ ପ୍ରାକ୍ଟିସ ହୋନେ ନହିଁ ଦେଙ୍ଗେ।
0: ଗତକାଲି ଅନୁଷ୍ଠିତ ବୈଠକରେ ଉଚ୍ଚଶିକ୍ଷା ସଚିବ, ସ୍କୁଲ ଶିକ୍ଷା ସଚିବ, ଏନ୍ଟିଏର ମହାନିର୍ଦ୍ଦେଶକ, ସିବିଏସ୍ଇର ଅଧ୍ୟକ୍ଷ, କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ଓ ନବୋଦୟ ବିଦ୍ୟାଳୟ ସମିତିର କମିଶନରଙ୍କ ସମେତ ଅନ୍ୟ ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ। ଏନ୍ଟିଏ ପକ୍ଷରୁ ପରିଚାଳନା କରାଯାଉଥିବା ଏହି ପରୀକ୍ଷା ପୂର୍ବରୁ ଗତ 3 ତାରିଖରେ ଅନୁଷ୍ଠିତ ହୋଇଥିବା ବେଳେ ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ନେଇ ଏହାକୁ ବାତିଲ କରାଯାଇଛି। ମୂଲ୍ୟବୋଧ ଭିତ୍ତିକ ଜ୍ଞାନ ବିନା ଏକ ଦୃଢ଼ ଏବଂ ସମନ୍ୱିତ ସମାଜ ଗଠନ କରିବା ସମ୍ଭବ ନୁହେଁ ବୋଲି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି କହିଛନ୍ତି। ଭୁବନେଶ୍ୱରଠାରେ ଶିକ୍ଷା ଉତ୍କର୍ଷ ସମ୍ମିଳନୀକୁ ସମ୍ବୋଧନ କରି ରାଜ୍ୟପାଳ କହିଛନ୍ତି, ପାରଦର୍ଶିତା, ଶୃଙ୍ଖଳା, ଚରିତ୍ର ଏବଂ ନିରନ୍ତର ଆତ୍ମଚିନ୍ତନ ବ୍ୟକ୍ତିତ୍ୱକୁ ବାସ୍ତବ ରୂପ ଦେଇଥାଏ। ଶିକ୍ଷା ଯୁବଚିନ୍ତନ ଶକ୍ତିକୁ ପୋଷଣ କରିବା ସହିତ ଦେଶ ଗଠନରେ ପଥ ପ୍ରଶସ୍ତ କରିଥାଏ। ବର୍ତ୍ତମାନ ସମୟରେ ଶିକ୍ଷା ପୁସ୍ତକରେ ସୀମିତ ନ ରହି ସୃଜନଶୀଳତା, ଉଦ୍ଭାବନ ଏବଂ ଗଭୀର ଚିନ୍ତାଶକ୍ତି କ୍ଷେତ୍ରକୁ ପ୍ରସାରିତ ହୋଇଛି। ଜାତୀୟ ଶିକ୍ଷାନୀତି 2020 ଆଧାରରେ ଶିକ୍ଷା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆସିଛି। ବର୍ତ୍ତମାନ ସମୟରେ ସୁଯୋଗର ସୀମା ପରିବ୍ୟାପ୍ତ ହେବାରେ ଲାଗିଛି। କୃତ୍ରିମ ବୁଦ୍ଧିମତା, ଡିଜିଟାଲ, ନବସୃଜନ, ଉଦ୍ୟୋଗୀ ଏବଂ ଡାଟା ସାଇନ୍ସ କ୍ଷେତ୍ରରେ ଯୁବପିଢ଼ିଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି ହେଉଛି ବୋଲି ରାଜ୍ୟପାଳ କହିଛନ୍ତି। ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ପରିବର୍ତ୍ତନ ଆସୁଥିଲେ ମଧ୍ୟ ମାନବିକ ଶକ୍ତି ଏବଂ କ୍ଷମତାକୁ ପ୍ରଗତିର କେନ୍ଦ୍ରବିନ୍ଦୁ ଭାବେ ଗ୍ରହଣ କରିବାକୁ ପଡ଼ିବ ବୋଲି ଶ୍ରୀ କମ୍ଭମ୍ ପାଟି କହିଛନ୍ତି। ରାଜ୍ୟରେ ଆସନ୍ତା 30 ତାରିଖରୁ ଭୋଟର ତାଲିକାରେ ତୃତୀୟ ପର୍ଯ୍ୟାୟ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନ କହିଛନ୍ତି। ଭୁବନେଶ୍ୱରସ୍ଥିତ ରାଜ୍ୟ ନିର୍ବାଚନ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପ୍ରତିକ୍ରିୟା ରଖି ଶ୍ରୀ ଗୋପାଳନ କହିଛନ୍ତି, ପ୍ରସ୍ତୁତି, ପ୍ରଶିକ୍ଷଣ ଏବଂ ମୁଦ୍ରଣ କାର୍ଯ୍ୟ ଆସନ୍ତା 20-29 ତାରିଖ ପର୍ଯ୍ୟନ୍ତ ଚାଲିବ। ବର୍ତ୍ତମାନ ଓଡ଼ିଶାରେ 3,34,00,000 ଭୋଟର ରହିଛନ୍ତି। ଭୋଟର ତାଲିକାରୁ 9,00,000 ଉର୍ଦ୍ଧ୍ୱ ଭୋଟର ବାଦ୍ ପଡ଼ିଛନ୍ତି। ଏହି ସମୟ ମଧ୍ୟରେ 94.61% ମ୍ୟାପିଂ ଶେଷ ହୋଇଛି। ଏସ୍ଆଇଆର୍ ପାଇଁ 45,255 ବୁଥ୍ କରାଯିବ। ଆସନ୍ତା 30 ତାରିଖରୁ ବୁଥ୍ ସ୍ତରୀୟ ଅଧିକାରୀମାନେ ଘରକୁ ଘର ଯାଇ ସର୍ଭେ କରିବେ ବୋଲି ଶ୍ରୀ ଗୋପାଳନ କହିଛନ୍ତି।
2: କାହାର ବୟସ ମ୍ୟାଚ୍ ହେଉନି, କାହାର ଆମ ପାଖରେ ମାଙ୍କର ନା ନାହିଁ, ସେ ମାଙ୍କ ସହିତ ଲିଙ୍କ୍ ହେଇଛି, ଏମିତି କେତେଟା ଲଜିକାଲ ଏରର୍ସ ପଏଣ୍ଟ ଆଉଟ୍ କରାଯାଇଛି। ସେ ଲଜିକାଲ ଏରର୍ ଗୁଡା ସୁଦ୍ଧା ସେଇଟା ବିଏଲ୍ଓ ଯେତେବେଳେ ଘର ଘରକୁ ବୁଲିବେ ସେଇଟାକୁ ସ୍ପଷ୍ଟୀକରଣ କରି ଆଣିବେ। ବର୍ତ୍ତମାନ ରାଜ୍ୟରେ 33,123 ବୁଥ୍ ଅଛି, ଏଥିରେ ଆହୁରି 7,132 ବୁଥ୍ ଆଡ୍ ନୂଆରେ ସୃଷ୍ଟି ହେବ। ତେଣୁ ଟୋଟାଲି ଯେତେବେଳେ ଏସ୍ଆଇଆର୍ ସରିଯିବ ରାଜ୍ୟରେ 45,255 ବୁଥ୍ ରହିବ।
0: ଭାରତୀୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଓଡ଼ିଶା ସମେତ 16 ରାଜ୍ୟ ଏବଂ 3 କେନ୍ଦ୍ରଶାସିତ ଅଞ୍ଚଳରେ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ନେଇ ଗତକାଲି ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ପେଟ୍ରୋଲ ଡିଜେଲ ମହଜୁଦ ରହିଛି ବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ଭୁବନେଶ୍ୱରଠାରେ ଆଜି ତୈଳ କମ୍ପାନୀ

0: ଅଧିକାରୀଙ୍କ ସହ ବୈଠକ ପରେ ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି, ରାଜ୍ୟରେ ପେଟ୍ରୋଲ ଡିଜେଲର ଅଭାବ ନାହିଁ, ଆତଙ୍କିତ ନ ହୋଇ ତେଲ କିଣିବାକୁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି। ଜନସାଧାରଣଙ୍କ ଗହଳି ଏବଂ ମହଜୁଦ ତେଲର ସୁଷମ ବଣ୍ଟନକୁ ଦୃଷ୍ଟିରେ ରଖି ପେଟ୍ରୋଲ ପମ୍ପ ମାଲିକମାନେ କମ୍ ପରିମାଣର ତେଲ ଦେଉଥିବା ସୂଚନା ମିଳିଛି।
1: ପେଟ୍ରୋଲ ଡିଜେଲର କୌଣସି କମି ନାହିଁ। ବର୍ତ୍ତମାନ ଓଡ଼ିଶାର ଟପ୍ ଅଫିସର୍ସ ଯେଉଁମାନେ ଅଛନ୍ତି, ଆଇଓସିଏଲ, ଇପିସିଏଲ, ଏଚପିସିଏଲ ସମସ୍ତଙ୍କ ସହିତ ଆଲୋଚନା, ତ 13 ଦିନର ତେଲ ଆମ ପାଖରେ ଅଛି, ତେଲ ସର୍ଟେଜ ନାହିଁ। କିନ୍ତୁ ଗୋଟେ ପ୍ୟାନିକ ସିଚୁଏସନ୍ କେମିତି କ୍ରିଏଟ୍ ହେଲା, ନିବେଦନ ସମର୍ଥନ ରାଜ୍ୟବାସୀ, ତେଲରେ କୌଣସି ଅଭାବ ନାହିଁ, ଜାର୍କେଟ୍ ମା ଆଣନ୍ତୁ ନାହିଁ, ଷ୍ଟକ୍ ଘରେ ନେଇକି ରଖନ୍ତୁ ନାହିଁ, କୌଣସି ପ୍ରକାର ପ୍ୟାନିକ ହେବାର ଆବଶ୍ୟକତା ନାହିଁ।
0: ପଶ୍ଚିମ ଏସିଆ ପରିସ୍ଥିତି ପାଇଁ ତୈଳ ଏବଂ ଗ୍ୟାସ୍ ଯୋଗାଣ କ୍ଷେତ୍ରରେ ସୃଷ୍ଟ ଆହ୍ୱାନକୁ ଦୃଷ୍ଟିରେ ରଖି ଆଜି ଅପରାହ୍ନରେ ଭୁବନେଶ୍ୱରଠାରେ ଆଇଓସିଏଲ୍ର ସିଜିଏମ୍ କମଲ ସିଲ୍ଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଛି। ପଶ୍ଚିମ ଏସିଆ ସଂଘର୍ଷ ପରିସ୍ଥିତିରେ ବିଶ୍ୱସ୍ତରରେ ଇନ୍ଧନ ମୂଲ୍ୟ ବୃଦ୍ଧି ପରିପ୍ରେକ୍ଷୀରେ ଭାରତରେ ପେଟ୍ରୋଲ ଓ ଡିଜେଲ ଦର ସାମାନ୍ୟ ବୃଦ୍ଧି କରାଯାଇଛି ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ କହିଛନ୍ତି। ପେଟ୍ରୋଲ 3.2% ଏବଂ ଡିଜେଲ 3.4% ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସମ୍ପର୍କରେ ସୂଚନା ଦେଇ ଶ୍ରୀ ରିଜିଜୁ କହିଛନ୍ତି, ଅନ୍ୟାନ୍ୟ ଦେଶରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ 20%-100% ପର୍ଯ୍ୟନ୍ତ ବୃଦ୍ଧି ପାଇଥିବା ବେଳେ ଭାରତରେ ତୈଳ ଦର ବୃଦ୍ଧି ଯଥେଷ୍ଟ କମ୍ ରହିଛି। ଦେଶବାସୀଙ୍କୁ ମୁଦ୍ରାସ୍କୀତି ଏବଂ ଆର୍ଥିକ ଚାପରୁ ସୁରକ୍ଷିତ ରଖିବା ପାଇଁ ସରକାରୀ କ୍ଷେତ୍ରର ତୈଳ କମ୍ପାନୀଗୁଡ଼ିକ ବିପୁଳ କ୍ଷତି ସହୁଛନ୍ତି ବୋଲି ଶ୍ରୀ ରିଜିଜୁ କହିଛନ୍ତି। ତୈଳ କମ୍ପାନୀଗୁଡ଼ିକ ପକ୍ଷରୁ ପେଟ୍ରୋଲ ଏବଂ ଡିଜେଲ ଦରରେ ଲିଟର ପିଛା 3 ଟଙ୍କା ବୃଦ୍ଧି କରାଯାଇଛି। ବର୍ଦ୍ଧିତ ଦର ଆଜିଠାରୁ ଲାଗୁ ହୋଇଛି। ଓଡ଼ିଆ ଚଳଚ୍ଚିତ୍ରର ବିକାଶ ପାଇଁ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର ସଂସ୍କୃତି ଭବନ ସମ୍ମିଳନୀ କକ୍ଷରେ ଅପରାହ୍ନରେ ଏକ ବୈଠକ ଅନୁଷ୍ଠିତ ହେବ। ଏଥିରେ ଚଳଚ୍ଚିତ୍ରର ବିକାଶ ନିମନ୍ତେ ଏହି କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ସହିତ ବିଭିନ୍ନ ଆଲୋଚନା ଏବଂ ବିଚାର ବିମର୍ଶ କରାଯିବ। ଗଞ୍ଜାମ ଜିଲ୍ଲା ଛତ୍ରପୁର ଫ୍ଲାଏଓଭର ବ୍ରିଜ୍ ନିର୍ମାଣ ନେଇ ଆଜି ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ। କାର୍ଯ୍ୟକ୍ରମରେ ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା, ବିଧାୟକ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସମେତ ଜିଲ୍ଲାସ୍ତରୀୟ ପଦାଧିକାରୀ ଉପସ୍ଥିତ ଥିଲେ। ଓଭରବ୍ରିଜ୍ ନିର୍ମାଣ ପ୍ରକଳ୍ପ ପାଇଁ 86,23,16,500 ଟେଣ୍ଡର ଆହ୍ୱାନ କରାଯାଇଥିଲା। 10 ବର୍ଷ ପର୍ଯ୍ୟନ୍ତ ଏହାର ମରାମତି ଏବଂ ପରିଚାଳନା ନିର୍ମାଣକାରୀ ସଂସ୍ଥା ଅଧୀନରେ ରହିବ। 18 ମାସ ମଧ୍ୟରେ ପ୍ରକଳ୍ପ ଶେଷ ନେଇ ସମୟସୀମା ଧାର୍ଯ୍ୟ ହୋଇଥିବା ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି। ଗଞ୍ଜାମ ଜିଲ୍ଲାରେ 9 ପ୍ରକଳ୍ପକୁ ଅନୁମୋଦନ କରାଯାଇଛି। ସେଥିମଧ୍ୟରେ 3 ଫ୍ଲାଇଓଭର ଏବଂ 6 ଭୂମିତଳ ରାସ୍ତା ରହିଛି। ସ୍ୱାଧୀନତା ସଂଗ୍ରାମୀ ଶହୀଦ ସୁଖଦେବ ଥାପରଙ୍କ ଜୟନ୍ତୀ ଅବସରରେ ଦେଶବାସୀ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଏମ୍ଏସ୍ଏମ୍ଇ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ପ୍ରମୁଖ ପୃଥକ ପୃଥକ ବାର୍ତ୍ତାରେ ଶହୀଦ ସୁଖଦେବଙ୍କ ଦେଶପ୍ରତି ସାହସ ଏବଂ ସର୍ବୋଚ୍ଚ ବଳିଦାନ ଉପରେ ଆଲୋକପାତ କରିବା ସହ ତାଙ୍କ ସ୍ମୃତି ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। କାର୍ଯ୍ୟକ୍ଷେତ୍ରରେ ମହିଳା ନିର୍ଯାତନା ପ୍ରତିହତ କରିବା ଲକ୍ଷ୍ୟ ନେଇ କାର୍ଯ୍ୟକାରୀ ହୋଇଥିବା ଅନ୍ଲାଇନ୍ ଅଭିଯୋଗ ବ୍ୟବସ୍ଥା ସି ବକ୍ସ ପୋର୍ଟାଲ ସମ୍ପର୍କିତ ଏକ ପ୍ରଶିକ୍ଷଣ କର୍ମଶାଳା ବୌଦ୍ଧଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି କର୍ମଶାଳାରେ ସି ବକ୍ସ ପୋର୍ଟାଲର ଉପଯୋଗ, ନୋଡାଲ ଅଧିକାରୀଙ୍କ ଭୂମିକା ଆଦି ବିଭିନ୍ନ ପ୍ରସଙ୍ଗ ଉପରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବିଜ୍ଞପିତ ଅଞ୍ଚଳ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ଖଡ଼ିଆଳ ଏନ୍ଏସ୍ସି ଅଧ୍ୟକ୍ଷ ଉଜ୍ଜଳ ଗୁପ୍ତାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ବୈଠକରେ ବିଧାୟକ ଅଧିରାଜ ପାଣିଗ୍ରାହୀ ଯୋଗଦେଇ ବିଜ୍ଞପିତ ଅଞ୍ଚଳରେ କାର୍ଯ୍ୟକାରୀ ରହିଥିବା ପ୍ରକଳ୍ପଗୁଡ଼ିକର ସ୍ଥିତି ନେଇ ସମୀକ୍ଷା କରିଛନ୍ତି। ଗଜପତି ଜିଲ୍ଲାରେ ସିଏମ୍ ଟ୍ରଫି 2026 ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ 14 କମ୍ ବୟସର ବାଳକ ବାଳିକା ଭାଗ ନେଇଥିଲେ। ଅତିରିକ୍ତ ଜିଲ୍ଲାପାଳ ମନୀନ୍ଦ୍ର ହୋନାଗା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପ୍ରତିଯୋଗୀଙ୍କୁ ପରିଶ୍ରମ, ନିଷ୍ଠା ଏବଂ ଖେଳୁଆଡ଼ ମନୋଭାବ ନେଇ ଅଂଶଗ୍ରହଣ କଲେ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ସହଜ ହେବ ବୋଲି କହିଥିଲେ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଗମନ ପାଇଁ ସ୍ଥିତି ଅନୁକୂଳ ହେଉଛି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଆସନ୍ତା 16 ସୁଦ୍ଧା ଦକ୍ଷିଣ ବଙ୍ଗୋପସାଗର ଏବଂ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର କିଛି ଅଞ୍ଚଳକୁ ମୌସୁମୀ ପ୍ରବେଶ କରିବାର ସମ୍ଭାବନା ରହିଛି। ଆସନ୍ତା 24 ମଧ୍ୟରେ ବଜ୍ରପାତ ସହ ବର୍ଷା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ମୁଖ୍ୟ ସମ୍ଭାଦଗୁଡ଼ିକ ପୁଣିଥରେ। ଶିକ୍ଷା କ୍ଷେତ୍ରକୁ ପ୍ରାଥମିକତା ଦେବା ସହିତ ଛାତ୍ରଛାତ୍ରୀଙ୍କ ପ୍ରତି ସମ୍ବେଦନଶୀଳ ଅଛନ୍ତି ସରକାର, କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଆସନ୍ତା ମାସ 21 ତାରିଖରେ ପୁଣିଥରେ ଅନୁଷ୍ଠିତ ପଦକ୍ଷେପ ନିଟ୍ ୟୁଜି ପରୀକ୍ଷା ମାନବିକ ଶକ୍ତି ଏବଂ କ୍ଷମତାକୁ ପ୍ରଗତିର କେନ୍ଦ୍ରବିନ୍ଦୁ ଭାବେ ଗ୍ରହଣ କରିବାକୁ ପରାମର୍ଶ ଦେଲେ ରାଜ୍ୟପାଳ ରାଜ୍ୟରେ ଆସନ୍ତା 30 ତାରିଖରୁ ଆରମ୍ଭ ହେବ ଭୋଟର ତାଲିକାରେ ତୃତୀୟ ପର୍ଯ୍ୟାୟ ସ୍ୱତନ୍ତ୍ର ସଘନ ସଂଶୋଧନ ଏବଂ ପର୍ଯ୍ୟାପ୍ତ ପରିମାଣର ପେଟ୍ରୋଲ ଡିଜେଲ ମହଜୁଦ ଥିବା ନେଇ ରାଜ୍ୟ ସରକାରଙ୍କ ସୂଚନା ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତ
1: ଏତେବେଳେ ଯାଏ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀ ଏବଂ କଟକ କେନ୍ଦ୍ରରୁ। ଆକାଶବାଣୀ ଭବାନୀପାଟଣା ଏଥର ଶୁଣନ୍ତୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ପ୍ରଥମେ ଶିଳ୍ପୀ ହେଲେ ଜୁବିନ ନୋଟିଆଲ, ଗୀତ ରଚନା କରିଛନ୍ତି ପ୍ରଣବ ପଶ୍ୟା, ସଙ୍ଗୀତ ନିର୍ଦ୍ଦେଶନା ହର୍ଷ ଉପାଧ୍ୟାୟ, କଥାଚିତ୍ର ସନ୍ ଅଫ୍ ସର୍ଦ୍ଦାର 2।

ଏଥର ଶିଳ୍ପୀ ହେଲେ ବିଶାଳ ମିଶ୍ର, ଥମନ ଏସ୍, ଶ୍ରୁତିରଞ୍ଜନୀ, ଗୀତ ରଚନା କରିଛନ୍ତି କୁମାର, ସଙ୍ଗୀତ ଥମନ୍ସ, କଥାଚିତ୍ର ଦ ରାଜସାବ।

ଶେଷରେ ଶୁଣନ୍ତୁ କନ୍ନପ୍ପା କଥାଚିତ୍ରରୁ ଏହି ଗୀତଟି। ଗାଇଛନ୍ତି ଶାନ ପ୍ରତୀକ୍ଷା କାଲେ ଏବଂ ସହିତି ଜଗନ୍ଠି। ଗୀତ ରଚନା ଗିରିଶ ନକୋଡ଼, ସଙ୍ଗୀତ ମନୀ ଶର୍ମା।

ଆକାଶବାଣୀ ଭବାନୀ ପାଟଣା, ସମୟ ଅପରାହ୍ନ 5:00। ଆପଣଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ତୃତୀୟ ଅଧିବେଶନ କାର୍ଯ୍ୟକ୍ରମ। ଆମ କେନ୍ଦ୍ରରୁ ପ୍ରଚାର ହେଉଛି ମିଡ଼ିୟମ ୱେଭ୍‌ରେ 248 meters ତଥା 1206 kW ଯୋଗେ, FM 100.3 MHz ଯୋଗେ ଏବଂ ନ୍ୟୁଜନ୍ AIR ଆପ୍ ମାଧ୍ୟମରେ। ଅଧିବେଶନ ଆରମ୍ଭରେ ଶୁଣନ୍ତୁ CIIT NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ। ରିଲେକି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

ନମସ୍କାର ଶ୍ରୋତା ବନ୍ଧୁ, ଆଜିର ଏହି ଶୁଭ ସନ୍ଧ୍ୟାରେ ଯୁବବାଣୀର ସମ୍ଭାବନା କାର୍ଯ୍ୟକ୍ରମକୁ ଆପଣଙ୍କୁ ଅନେକ ଅନେକ ସ୍ୱାଗତ। ଆଜିର କାର୍ଯ୍ୟକ୍ରମର ଉପସ୍ଥାପନାରେ ମୁଁ ଅଛି ଆପଣଙ୍କ ସହ ଆପଣଙ୍କର ସାଥୀ ଶିବଶକ୍ତି ପୁରୋହିତ। ତେବେ ଶ୍ରୋତାବନ୍ଧୁ, ଆଜି ହେଉଛି ମେ ମାସର 15 ତାରିଖ ଶୁକ୍ରବାର। ଆପଣ ଯେପରି ଜାଣନ୍ତି, ସପ୍ତାହର ପ୍ରତ୍ୟେକ ଶୁକ୍ରବାର ଦିନ ଆମ ସମସ୍ତଙ୍କ ପ୍ରିୟ କାର୍ଯ୍ୟକ୍ରମ ସମ୍ଭାବନା କାର୍ଯ୍ୟକ୍ରମ ରହିଥାଏ। ହଁ ଶ୍ରୋତାବନ୍ଧୁ, ଏହି କାର୍ଯ୍ୟକ୍ରମରେ ଆମେ ବିଭିନ୍ନ ପ୍ରକାର ସମାଚାର, ନିଯୁକ୍ତି ସମ୍ପର୍କରେ ସୂଚନା ଜାଣିବା ସହ କେବେ କେବେ କାର୍ଯ୍ୟକ୍ରମରେ ଆସିଥିବା ବରିଷ୍ଠ ଅତିଥିଙ୍କ ସହ ମଧ୍ୟ ସାକ୍ଷାତକାର କରିଥାଉ। ତେବେ ଆସନ୍ତୁ ଆଉ ଡେରି ନ କରି ଆରମ୍ଭ କରିବା ଆଜିର ଏହି ସମସ୍ତଙ୍କ ପ୍ରିୟ କାର୍ଯ୍ୟକ୍ରମ ସମ୍ଭାବନା କାର୍ଯ୍ୟକ୍ରମକୁ। ଆଉ ଶୁଣିବା ଆମେ ଆପଣଙ୍କ ପାଇଁ ନେଇ ଆସିଥିବା ସୁନ୍ଦର ସୁନ୍ଦର ମନଛୁଆଁ ଗୀତ ସବୁ। ତେବେ ଶ୍ରୋତାବନ୍ଧୁ, ଭାରତୀୟ ରେଳବାଇ ପକ୍ଷରୁ RRB ଆସିଷ୍ଟାଣ୍ଟ ଲୋକୋ ପାଇଲଟ ବା ALP 2026 ନିଯୁକ୍ତି ପାଇଁ ବଡ଼ ଘୋଷଣା ଜାରି କରାଯାଇଛି। ଏହା ଏହି ବର୍ଷର ସବୁଠାରୁ ବଡ଼ ରେଳବାଇ ନିଯୁକ୍ତି ମଧ୍ୟରୁ ଗୋଟିଏ ବୋଲି ମନେ କରାଯାଉଛି। ଏଥିରେ ମୋଟ 11,127 ଆସିଷ୍ଟାଣ୍ଟ ଲୋକୋ ପାଇଲଟ ପଦବୀ ପାଇଁ ନିଯୁକ୍ତି ହେବ। ଏହି ପୋଷ୍ଟରେ ନିଯୁକ୍ତ ହେଉଥିବା କର୍ମଚାରୀମାନେ ଟ୍ରେନ୍ ଚଳାଚଳରେ ଲୋକୋ ପାଇଲଟଙ୍କୁ ସହଯୋଗ କରିବେ ଏବଂ ଇଞ୍ଜିନ୍ର ସୁରକ୍ଷା ଏବଂ ଟେକ୍ନିକାଲ କାର୍ଯ୍ୟ ଦେଖିବେ। ଏହି ଚାକିରି ପାଇଁ ITI, ଡିପ୍ଲୋମା ଇନ୍ ଇଞ୍ଜିନିୟରିଂ କିମ୍ବା ଇଞ୍ଜିନିୟରିଂ ଡିଗ୍ରୀ ଥିବା ପ୍ରାର୍ଥୀମାନେ ଆବେଦନ କରିପାରିବେ। ପ୍ରାର୍ଥୀଙ୍କ ବୟସ ସୀମା ସାଧାରଣତଃ 18 ବର୍ଷରୁ 30 ବର୍ଷ ମଧ୍ୟରେ।

ପାଇବା ଉଚିତ ଏବଂ ସରକାରୀ ନିୟମ ଅନୁଯାୟୀ ଏସ୍ସି ଏସ୍ଟି ଏବଂ ଓବିସି ପ୍ରାର୍ଥୀଙ୍କୁ ବୟସ ରିଲାକ୍ସେସନ୍ ମିଳିବ। ଏଏଲ୍ପି ପୋଷ୍ଟର ପ୍ରାରମ୍ଭିକ ବ୍ୟାସିକ ଦରମା ହେଉଛି 19,900 ଟଙ୍କା ରହିଥାଏ ଏବଂ ଡିଏ ଏଚ୍ଆର୍ଏ ଟିଏ ଏବଂ ଅନ୍ୟାନ୍ୟ ଭତ୍ତା ମିଶି ମାସିକ ଦରମା ପ୍ରାୟ 35,000 ଟଙ୍କାରୁ 45,000 ଟଙ୍କା ପର୍ଯ୍ୟନ୍ତ ହୋଇପାରେ। ନିଯୁକ୍ତି ପ୍ରକ୍ରିୟାରେ CBT-1 CBT-2 ଆପ୍ଟିଟ୍ୟୁଡ୍ ଟେଷ୍ଟ ଡକ୍ୟୁମେଣ୍ଟ ଭେରିଫିକେସନ୍ ମେଡିକାଲ ଟେଷ୍ଟ ରହିବ। ପରୀକ୍ଷାରେ ମ୍ୟାଥମେଟିକ୍ସ ରିଜନିଂ ଜେନେରାଲ ସାଇନ୍ସ ଏବଂ କରେଣ୍ଟ ଆଫେୟାର୍ସରୁ ପ୍ରଶ୍ନ ପଚାରିଯିବ। ଆବେଦନ ପ୍ରାର୍ଥୀମାନେ ରେଳବାଇ ଅଧିକୃତ ୱେବ୍ସାଇଟ୍ରେ ନଜର ରଖିବା ଉଚିତ। କେନ୍ଦ୍ର ସରକାରୀ ଚାକିରି ଭଲ ଦରମା ଜବ୍ ସିକ୍ୟୁରିଟି ଏବଂ ପ୍ରମୋସନ ସୁବିଧା ହେବାରୁ ଏହି ନିଯୁକ୍ତି ଯୁବମାନଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ହୋଇଛି। ତେବେ ଶ୍ରୋତାବନ୍ଧୁ, ଭାରତର ପ୍ରମୁଖ ସରକାରୀ କମ୍ପାନୀ କୋଲ୍ ଇଣ୍ଡିଆ ଲିମିଟେଡ୍ ପକ୍ଷରୁ ମ୍ୟାନେଜମେଣ୍ଟ ଟ୍ରେନିଂ ରିକ୍ୱାୟାରମେଣ୍ଟ 2026 ପାଇଁ ବଡ଼ ନିଯୁକ୍ତି ସୂଚନା ଜାରି କରାଯାଇଛି। ଏହି ନିଯୁକ୍ତି ଅଧୀନରେ ମୋଟ 660 ମ୍ୟାନେଜମେଣ୍ଟ ଟ୍ରେନିଂ ପଦବୀ ପାଇଁ ଯୋଗ୍ୟ ପ୍ରାର୍ଥୀଙ୍କୁ ନିଯୁକ୍ତ କରାଯିବ। ମାଇନିଂ, ଇଲେକ୍ଟ୍ରିକାଲ, ମେକାନିକାଲ, ସିଭିଲ, ଫାଇନାନ୍ସ, ପର୍ସନାଲ, ମାର୍କେଟିଂ ଏବଂ ଅନ୍ୟାନ୍ୟ ବିଭାଗରେ ଏହି ପୋଷ୍ଟଗୁଡ଼ିକ ରହିଛି। ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା ବିଭାଗ ଅନୁଯାୟୀ ଭିନ୍ନ ଭିନ୍ନ ରହିଛି ଏବଂ ଗ୍ରାଜୁଏସନ୍, ଇଞ୍ଜିନିୟରିଂ ଡିଗ୍ରୀ କିମ୍ବା MBA ପାସ୍ ପ୍ରାର୍ଥୀମାନେ ଏହା ପାଇଁ ଆବେଦନ କରିପାରିବେ। ସାଧାରଣତଃ ପ୍ରାର୍ଥୀଙ୍କ ବୟସ ସୀମା 30 ବର୍ଷ ପର୍ଯ୍ୟନ୍ତ ରହିଥାଏ ଏବଂ ଏସ୍ସି ଏସ୍ଟି ଓବିସି ପ୍ରାର୍ଥୀଙ୍କ ସରକାରୀ ନିୟମ ଅନୁଯାୟୀ ବୟସ ରିଲାକ୍ସେସନ୍ ମିଳିବ। ଏହି PSU ଚାକିରିରେ ପ୍ରାରମ୍ଭିକ ବେସିକ୍ ଦରମା ପ୍ରାୟ 50,000 ଟଙ୍କାରୁ 1,60,000 ଟଙ୍କା ପେ ସ୍କେଲ୍ ମଧ୍ୟରେ ରହିଥାଏ ଏବଂ ଟିଏ ଡିଏ ଏଚ୍ଆର୍ଏ ମେଡିକାଲ ଏବଂ ଅନ୍ୟାନ୍ୟ ସୁବିଧା ମିଶି ମାସିକ ଦରମା ବହୁତ ଆକର୍ଷଣୀୟ ହୋଇଥାଏ। ନିଯୁକ୍ତି ପ୍ରକ୍ରିୟାରେ କମ୍ପ୍ୟୁଟର ବେସ୍ଡ ଟେଷ୍ଟ, ଡକ୍ୟୁମେଣ୍ଟ ଭେରିଫିକେସନ୍, ମେଡିକାଲ ଏକ୍ଜାମିନେସନ୍ ହେବ। ପରୀକ୍ଷାରେ ଟେକ୍ନିକାଲ ସବଜେକ୍ଟ, ଆପ୍ଟିଟ୍ୟୁଡ୍, ରିଜନିଂ ଏବଂ ଜେନେରାଲ ଆୱାରନେସ୍ରୁ ପ୍ରଶ୍ନ ପଚରାଯିବ। ଅନ୍ଲାଇନ୍ ଆବେଦନ ତାରିଖ ଶୀଘ୍ର ଘୋଷଣା କରାଯିବ ଏବଂ ପ୍ରାର୍ଥୀମାନେ କୋଲ୍ ଇଣ୍ଡିଆର ଅଧିକୃତ ୱେବ୍ସାଇଟ୍ରେ ନଜର ରଖିବା ଉଚିତ। ଉଚ୍ଚ ଦରମା, ଜବ୍ ସିକ୍ୟୁରିଟି, ପ୍ରମୋସନ୍ ସୁବିଧା ଏବଂ ଭଲ କ୍ୟାରିୟର୍ ଗ୍ରୋଥ୍ ଥିବାରୁ କୋଲ୍ ଇଣ୍ଡିଆ ମ୍ୟାନେଜମେଣ୍ଟ ଟ୍ରେନିଂ ରିକ୍ୱାୟାରମେଣ୍ଟ 2026 ଯୁବମାନଙ୍କ ପାଇଁ ଏକ ବଡ଼ ସୁଯୋଗ ବୋଲି ମନେ କରାଯାଉଛି। ତେବେ ଶ୍ରୋତାବନ୍ଧୁ, ଭାରତର ପ୍ରମୁଖ ସରକାରୀ ବ୍ୟାଙ୍କ ୟୁନିୟନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ଆପ୍ରେଣ୍ଟିସ୍ ରିକ୍ରୁଟମେଣ୍ଟ 2026 ପାଇଁ ବଡ଼ ନିଯୁକ୍ତି ସୂଚନା ଜାରି କରାଯାଇଛି। ଏହି ନିଯୁକ୍ତି ଅଧୀନରେ ମୋଟ 1,865 ଆପ୍ରେଣ୍ଟିସ୍ ପଦବୀ ପାଇଁ ଯୋଗ୍ୟ ପ୍ରାର୍ଥୀଙ୍କୁ ନିଯୁକ୍ତ କରାଯିବ। ବ୍ୟାଙ୍କିଂ କ୍ଷେତ୍ରରେ କ୍ୟାରିୟର୍ ଗଢ଼ିବାକୁ ଇଚ୍ଛୁକ ଯୁବମାନଙ୍କ ପାଇଁ ଏହା ଏକ ଭଲ ସୁଯୋଗ ବୋଲି ମନେ କରାଯାଉଛି। ଏହି ପୋଷ୍ଟ ପାଇଁ ଯେକୌଣସି ବିଷୟରେ ଗ୍ରାଜୁଏଟ୍ ପାସ୍ ପ୍ରାର୍ଥୀମାନେ ଆବେଦନ କରିପାରିବେ। ସାଧାରଣତଃ ପ୍ରାର୍ଥୀଙ୍କ ବୟସ ସୀମା 20-28 ବର୍ଷ ମଧ୍ୟରେ ରହିଥାଏ ଏବଂ ଏସ୍ଟି ଏସ୍ସି ଓବିସି ପ୍ରାର୍ଥୀଙ୍କ ସରକାରୀ ନିୟମ ଅନୁଯାୟୀ ବୟସ ରିଲାକ୍ସେସନ୍ ମିଳିବ। ଆପ୍ରେଣ୍ଟିସ୍ ପୋଷ୍ଟରେ ନିଯୁକ୍ତ ପ୍ରାର୍ଥୀମାନଙ୍କୁ ପ୍ରତି ମାସରେ ପ୍ରାୟ 15,000 ଟଙ୍କାରୁ 20,000 ଟଙ୍କା ପର୍ଯ୍ୟନ୍ତ ଷ୍ଟାଇପେଣ୍ଡ ମିଳିପାରେ। ଏହି ନିଯୁକ୍ତି ମାଧ୍ୟମରେ ପ୍ରାର୍ଥୀମାନେ ବ୍ୟାଙ୍କିଂ କାର୍ଯ୍ୟପ୍ରଣାଳୀ, କଷ୍ଟମର ସର୍ଭିସ୍, ଆକାଉଣ୍ଟ ହ୍ୟାଣ୍ଡଲିଂ ଏବଂ ଅନ୍ୟାନ୍ୟ ବ୍ୟାଙ୍କିଂ ଅପରେସନ୍ ବିଷୟରେ ପ୍ରାୟୋଗିକ ଅନୁଭବ ପାଇପାରିବେ। ନିଯୁକ୍ତି ପ୍ରକ୍ରିୟାରେ ଅନ୍ଲାଇନ୍ ଏକ୍ଜାମିନେସନ୍, ଲୋକାଲ ଲାଙ୍ଗୁଏଜ୍ ଟେଷ୍ଟ, ଡକ୍ୟୁମେଣ୍ଟ ଭେରିଫିକେସନ୍ ଏବଂ ମେଡିକାଲ ଟେଷ୍ଟ ରହିପାରେ। ପରୀକ୍ଷାରେ ରିଜନିଂ, କ୍ୱାଣ୍ଟିଟେଟିଭ୍, ଆପ୍ଟିଟ୍ୟୁଡ୍, ଇଂଲିଶ ଏବଂ ଜେନେରାଲ ଆୱାରନେସ୍ରୁ ପ୍ରଶ୍ନ ପଚାରିଯିବ। ଆବେଦନ ପ୍ରାର୍ଥୀମାନେ ବ୍ୟାଙ୍କର ଅଧିକୃତ ୱେବ୍ସାଇଟ୍ରେ ନଜର ରଖିବା ଉଚିତ। ଭଲ ବ୍ୟାଙ୍କିଂ ଏକ୍ସପେରିଏନ୍ସ, କ୍ୟାରିୟର୍ ଗ୍ରୋଥ୍ ଏବଂ ଭବିଷ୍ୟତରେ ବ୍ୟାଙ୍କିଂ ଚାକିରି ପାଇଁ ଅଭିଜ୍ଞତା ମିଳୁଥିବାରୁ ୟୁନିୟନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଆପ୍ରେଣ୍ଟିସ୍ ରିକ୍ରୁଟମେଣ୍ଟ 2026 ଯୁବମାନଙ୍କ ପାଇଁ ଏକ ଉତ୍କୃଷ୍ଟ ସୁଯୋଗ ହୋଇଛି। ତେବେ ଶ୍ରୋତାବନ୍ଧୁ, ସାଉଥ୍ ଇଷ୍ଟ ସେଣ୍ଟ୍ରାଲ ରେଲୱେ ପକ୍ଷରୁ ଆପ୍ରେଣ୍ଟିସ୍ ରିକ୍ୱାୟାରମେଣ୍ଟ 2026 ପାଇଁ ବଡ଼ ନିଯୁକ୍ତି ସୂଚନା ଜାରି କରାଯାଇଛି। ଏହି ନିଯୁକ୍ତି ଅଧୀନରେ ମୋଟ 1,191 ଆପ୍ରେଣ୍ଟିସ୍ ପଦବୀ ପାଇଁ ଯୋଗ୍ୟ ପ୍ରାର୍ଥୀଙ୍କୁ ନିଯୁକ୍ତ କରାଯିବ। ଫିଟର, ଇଲେକ୍ଟ୍ରିସିଆନ, ୱେଲ୍ଡର, COPA, ଟର୍ନର, ସ୍ଟେନୋଗ୍ରାଫର, ଅନ୍ୟାନ୍ୟ ଟ୍ରେଡ୍ରେ ଏହି ପୋଷ୍ଟଗୁଡ଼ିକ ରହିଛି। ଏହି ଚାକିରି ପାଇଁ ପ୍ରାର୍ଥୀମାନେ ଅନନ୍ୟ 10ମ ଶ୍ରେଣୀ ପାସ୍ ସହିତ ସମ୍ବନ୍ଧିତ ଟ୍ରେଡ୍ରେ ITI ସର୍ଟିଫିକେଟ୍ ଥିବା ଆବଶ୍ୟକ। ସାଧାରଣତଃ ପ୍ରାର୍ଥୀଙ୍କ ବୟସ ସୀମା 15-24 ବର୍ଷ ମଧ୍ୟରେ ରହିଥାଏ ଏବଂ ଏସ୍ଟିଏସ୍ସି ଓବିସି ପ୍ରାର୍ଥୀଙ୍କୁ ସରକାରୀ ନିୟମ ଅନୁସାରେ ବୟସ ରିଲାକ୍ସେସନ୍ ମିଳିବ। ଆପ୍ରେଣ୍ଟିସ୍ ପଦବୀରେ

ଚୟନ ହେଉଥିବା ପ୍ରାର୍ଥୀମାନଙ୍କୁ ପ୍ରତି ମାସ ପ୍ରାୟ 7,000 ଟଙ୍କାରୁ 10,000 ଟଙ୍କା ପର୍ଯ୍ୟନ୍ତ ଷ୍ଟାଇପେନ୍ ମିଳିପାରେ। ନିଯୁକ୍ତି ପ୍ରକ୍ରିୟା ମୁଖ୍ୟତଃ ଦଶମ ଶ୍ରେଣୀ ଏବଂ ITI ମାର୍କ ଆଧାରିତ ମେରିଟ୍ ଲିଷ୍ଟ ଦ୍ୱାରା କରାଯିବ ଏବଂ ପରେ ଡକ୍ୟୁମେଣ୍ଟ ଭେରିଫିକେସନ୍ ଏବଂ ମେଡିକାଲ ଟେଷ୍ଟ ହେବ। ଏହି ଆପ୍ରେଣ୍ଟିସ୍ ଟ୍ରେନିଂ ମାଧ୍ୟମରେ ପ୍ରାର୍ଥୀମାନେ ରେଳବାଇରୁ ଟେକ୍ନିକାଲ କାମ ପ୍ରାକ୍ଟିକାଲ ଅଭିଜ୍ଞତା ପାଇପାରିବେ, ଯାହା ଭବିଷ୍ୟତରେ ସରକାରୀ କିମ୍ବା ବେସରକାରୀ ଚାକିରି ପାଇଁ ବହୁତ ଉପକାରୀ ହେବ। ଅନ୍ଲାଇନ୍ ଆବେଦନ ପ୍ରକ୍ରିୟା ବର୍ତ୍ତମାନ ସକ୍ରିୟ ରହିଛି ଏବଂ ପ୍ରାର୍ଥୀମାନେ ସାଉଥ୍ ଇଷ୍ଟ ସେଣ୍ଟ୍ରାଲ ରେଲୱେର ଅଧିକୃତ ୱେବସାଇଟ୍ ମାଧ୍ୟମରେ ଆବେଦନ କରିପାରିବେ। ରେଳବାଇ କ୍ଷେତ୍ରରେ କ୍ୟାରିୟର ଗଢ଼ିବାକୁ ଇଚ୍ଛୁକ ITI ପାସ୍ ଯୁବମାନଙ୍କ ପାଇଁ ଏକ ଉତ୍କୃଷ୍ଟ ସୁଯୋଗ ବୋଲି ମନେ କରାଯାଉଛି। ତେବେ ଶ୍ରୋତାବନ୍ଧୁ, ଷ୍ଟାଫ୍ ସିଲେକ୍ସନ କମିଶନ ପକ୍ଷରୁ SSC CGL ବା SSC ଜବ୍ସ 2026 ପାଇଁ ବଡ଼ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି ଏବଂ ଏହା ଦେଶର ସବୁଠାରୁ ଲୋକପ୍ରିୟ କେନ୍ଦ୍ର ସରକାରୀ ଚାକିରି ନିଯୁକ୍ତି ମଧ୍ୟରୁ ଗୋଟିଏ ବୋଲି ମନେ କରାଯାଏ। ଏହି ନିଯୁକ୍ତି ଅଧୀନରେ ବିଭିନ୍ନ କେନ୍ଦ୍ର ସରକାରୀ ମନ୍ତ୍ରଣାଳୟ ଏବଂ ବିଭାଗରେ 15,000ରୁ ଅଧିକ ପଦବୀ ଖାଲି ଥିବା ଆଶା କରାଯାଉଛି। ଏଥିରେ ଇନକମ୍ଟ୍ୟାକ୍ସ ଇନ୍ସପେକ୍ଟର, CBI ସବ୍ ଇନ୍ସପେକ୍ଟର, ଅଡିଟର, ଏକ୍ସାଇଜ୍ ଇନ୍ସପେକ୍ଟର, ଆସିଷ୍ଟାଣ୍ଟ ସେକ୍ସନ ଅଫିସର, ଏକାଉଣ୍ଟାଣ୍ଟ, ଟ୍ୟାକ୍ସ ଆସିଷ୍ଟାଣ୍ଟ ଏବଂ ଅନ୍ୟାନ୍ୟ ଗ୍ରୁପ୍ ବି ଏବଂ ଗ୍ରୁପ୍ ସି ପୋଷ୍ଟ ରହିଛି। ଏହି ଚାକିରି ପାଇଁ ଯେକୌଣସି ବିଷୟରେ ଗ୍ରାଜୁଏଟ୍ ପାସ୍ ପ୍ରାର୍ଥୀମାନେ ଆବେଦନ କରିପାରିବେ। ସାଧାରଣତଃ ପ୍ରାର୍ଥୀଙ୍କ ବୟସ ସୀମା 18 ବର୍ଷରୁ 32 ବର୍ଷ ମଧ୍ୟରେ ରହିଥାଏ, କିନ୍ତୁ ପୋଷ୍ଟ ଅନୁଯାୟୀ ବୟସ ସୀମା ଭିନ୍ନ ହୋଇପାରେ ଏବଂ SC ST OBC ପ୍ରାର୍ଥୀଙ୍କୁ ସରକାରୀ ନିୟମ ଅନୁସାରେ ବୟସ ରିଲାକ୍ସେସନ୍ ମିଳିବ। SSC CGL ଚାକିରିରେ ପୋଷ୍ଟ ଅନୁଯାୟୀ ପ୍ରାରମ୍ଭିକ ଦରମା ପ୍ରାୟ 25,000 ଟଙ୍କାରୁ 81,100 ଟଙ୍କା ପର୍ଯ୍ୟନ୍ତ ପେ ଲେଭେଲ୍ ରହିଥାଏ ଏବଂ DA, HRA, TA ଏବଂ ଅନ୍ୟାନ୍ୟ ସରକାରୀ ସୁବିଧା ମିଶି ମାସିକ ଦରମା ବହୁତ ଆକର୍ଷଣୀୟ ହୋଇଥାଏ। ନିଯୁକ୍ତି ପ୍ରକ୍ରିୟାରେ Tier 1 ଏବଂ Tier 2 କମ୍ପ୍ୟୁଟର ବେସ୍ଡ ଏକ୍ଜାମିନେସନ୍, ସ୍କିଲ୍ ଟେଷ୍ଟ, ଡକ୍ୟୁମେଣ୍ଟ ଭେରିଫିକେସନ୍ ଏବଂ ମେଡିକାଲ ଟେଷ୍ଟ ରହିଥାଏ। ପରୀକ୍ଷାରେ ଜେନେରାଲ ଇଣ୍ଟେଲିଜେନ୍ସ, କ୍ୱାଣ୍ଟିଟେଟିଭ୍ ଆପ୍ଟିଚ୍ୟୁଡ୍, ଇଂଲିଶ ଲାଙ୍ଗୁଏଜ୍ ଏବଂ ଜେନେରାଲ ଆୱାରନେସ୍ରୁ ପ୍ରଶ୍ନ ପଚରାଯିବ। ଅନ୍ଲାଇନ୍ ଆବେଦନ ତାରିଖ ଶୀଘ୍ର ଘୋଷଣା କରାଯିବ ଏବଂ ପ୍ରାର୍ଥୀମାନେ SSC ର ଅଧିକୃତ ୱେବ୍ସାଇଟ୍ରେ ନଜର ରଖିବା ଉଚିତ। ଉଚ୍ଚ ଦରମା, ଜବ୍ ସିକ୍ୟୁରିଟି, ପ୍ରମୋସନ୍ ସୁବିଧା ଏବଂ ସମ୍ମାନଜନକ ପଦବୀ ଏବଂ କେନ୍ଦ୍ର ସରକାରୀ ସୁବିଧା ଥିବାରୁ SSC CGL 2026 ଯୁବମାନଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ହୋଇଛି। ତେବେ ଶ୍ରୋତାବନ୍ଧୁ, ଏହା ଥିଲା ନୂଆ ସରକାରୀ ନିଯୁକ୍ତି ସମ୍ପର୍କରେ କିଛି ସୂଚନା। ତେବେ ଟିକେ ମନକୁ ହାଲୁକା କରିବା ପାଇଁ ଆସନ୍ତୁ ଶୁଣିନେବା ଏହି ସୁନ୍ଦର ଏବଂ ମନଛୁଆଁ ଗୀତଟିଏ।

ତେବେ ଶ୍ରୋତାବନ୍ଧୁ, ଭାରତ ବର୍ତ୍ତମାନ ଦେଶବ୍ୟାପୀ ଭାବରେ ବୃହତ୍ ଭିତ୍ତିଭୂମି ଏବଂ ପରିବହନ ପ୍ରକଳ୍ପରେ ଦ୍ରୁତଗତିରେ ନିବେଶ ବୃଦ୍ଧି କରୁଛି। ଦେଶର ଆର୍ଥିକ ବିକାଶ, ଶିଳ୍ପ ଉନ୍ନତି ଏବଂ ସୁବିଧାଜନକ ଯାତାୟତ ବ୍ୟବସ୍ଥାକୁ ଲକ୍ଷ୍ୟ କରି କେନ୍ଦ୍ର ସରକାର ନୂତନ ଏକ୍ସପ୍ରେସ୍ୱେ, ହାଇସ୍ପିଡ୍ ରେଲ୍ ଏବଂ ଲଜିଷ୍ଟିକ୍ କରିଡର୍ ପ୍ରକଳ୍ପଗୁଡ଼ିକୁ ତ୍ୱରାନ୍ୱିତ କରିଛନ୍ତି। ବିଶେଷକରି ମୁମ୍ବାଇ ଅହମ୍ମଦାବାଦ ହାଇସ୍ପିଡ୍ ରେଲ୍ କିମ୍ବା ବୁଲେଟ୍ ଟ୍ରେନ୍ ପ୍ରକଳ୍ପ ଦେଶର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଟ୍ରାନ୍ସପୋର୍ଟ ପ୍ରୋଜେକ୍ଟ ମଧ୍ୟରୁ ଗୋଟିଏ ଭାବରେ ଉଭୟ ଦେଶୀୟ ଏବଂ ଆନ୍ତର୍ଜାତୀୟ ମହଲରୁ ଧ୍ୟାନ ଆକର୍ଷଣ କରିଛି। ଏହି ପ୍ରକଳ୍ପରେ ଜାପାନର ଆଧୁନିକ ଶିନକାସେନ୍ ଟେକ୍ନୋଲୋଜି ବ୍ୟବହାର କରାଯାଉଛି ଏବଂ ଏହା ସମ୍ପୂର୍ଣ୍ଣ ହେଲେ ମୁମ୍ବାଇ ଏବଂ ଅହମ୍ମଦାବାଦ ମଧ୍ୟରେ ଯାତ୍ରା ସମୟ

ଅନେକ କମିଯିବ। ପ୍ରକଳ୍ପର ବହୁ ସେତୁ, ଇଲିଭେଟେଡ୍ ଟ୍ରେକ୍ ଏବଂ ଷ୍ଟେସନ୍ କନ୍ଷ୍ଟ୍ରକ୍ସନ୍ କାମ ବର୍ତ୍ତମାନ ଦ୍ରୁତଗତିରେ ଚାଲିଛି ଏବଂ ଏହା ନିର୍ମାଣରେ ବଡ଼ ମାଇଲ୍ଷ୍ଟୋନ୍ ଅତିକ୍ରମ କରିଛି। ଏହା ସହିତ ଦିଲ୍ଲୀ ମୁମ୍ବାଇ ଏକ୍ସପ୍ରେସ୍, ଗଙ୍ଗା ଏକ୍ସପ୍ରେସ୍, ଭାରତମାଳା ପ୍ରୋଜେକ୍ଟ ଏବଂ ଡେଡିକେଟେଡ୍ ଫ୍ରେଟ୍ କରିଡର୍ସ ପରି ଅନେକ ବୃହତ୍ ସଡ଼କ ଏବଂ ଲଜିଷ୍ଟିକ୍ ପ୍ରୋଜେକ୍ଟ ମଧ୍ୟ ଦେଶର ବ୍ୟାପାର ଏବଂ ପରିବହନ ବ୍ୟବସ୍ଥାକୁ ଶକ୍ତିଶାଳୀ କରୁଛି। ଏହି ପ୍ରକଳ୍ପଗୁଡ଼ିକ ମାଧ୍ୟମରେ ମାଲ୍ ପରିବହନ ଖର୍ଚ୍ଚ କମିଯିବା ସହିତ ଶିଳ୍ପ ଏବଂ ବ୍ୟବସାୟ କ୍ଷେତ୍ରରେ ବିକାଶ ବଢ଼ିବ ବୋଲି ଆଶା କରାଯାଉଛି। ସେଥିପାଇଁ ହଜାର ହଜାର ଲୋକଙ୍କ ପାଇଁ ଚାକିରି ସୁଯୋଗ ମଧ୍ୟ ସୃଷ୍ଟି ହେଉଛି। ଭାରତ ସରକାରଙ୍କ ଏହି ବୃହତ୍ ଭିତ୍ତିଭୂମି ନିବେଶ ଦେଶକୁ ଏକ ଆଧୁନିକ ଏବଂ ଶକ୍ତିଶାଳୀ ଅର୍ଥନୀତି ଭାବରେ ଗଢ଼ି ତୋଳିବାରେ ବଡ଼ ଭୂମିକା ନେଉଛି। ତେବେ ଶ୍ରୋତାବନ୍ଧୁ, ଇଣ୍ଡିଆ 2026 ମସିହାରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା ଏଆଇ ଏବଂ ସେମିକଣ୍ଡକ୍ଟର କ୍ଷେତ୍ରରେ ଦ୍ରୁତଗତିରେ ନିଜର ପ୍ରଯୁକ୍ତିଗତ କ୍ଷମତା ବଢ଼ାଇବାକୁ ପଦକ୍ଷେପ ନେଉଛି। ଦେଶର ଡିଜିଟାଲ ଭବିଷ୍ୟତକୁ ଶକ୍ତିଶାଳୀ କରିବା ପାଇଁ କେନ୍ଦ୍ର ସରକାର ଏଆଇ ରିସର୍ଚ୍ଚ, ଚିପ୍ ମ୍ୟାନୁଫ୍ୟାକ୍ଚରିଂ, ଷ୍ଟାର୍ଟଅପ୍ ଇନୋଭେସନ୍ ଏବଂ ଗ୍ଲୋବାଲ୍ ଟେକ୍ନୋଲୋଜି ପାର୍ଟନରସିପ୍ ଉପରେ ବିଶେଷ ଗୁରୁତ୍ୱ ଦେଉଛନ୍ତି। ବିଶେଷ କରି ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍ 2026 ମାଧ୍ୟମରେ ଏଆଇ ଟେକ୍ନୋଲୋଜିର ଭବିଷ୍ୟତ, ରେସ୍ପନ୍ସିବୁଲ୍ ଏଆଇ ଡେଭଲପ୍ମେଣ୍ଟ, ମେସିନ୍ ଲର୍ଣ୍ଣିଂ, ରୋବୋଟିକ୍ସ ଏବଂ ଡିଜିଟାଲ୍ ଟ୍ରାନ୍ସଫର୍ମେସନ୍ ବିଷୟରେ ଦେଶୀୟ ଏବଂ ବିଦେଶୀ ନିପୁଣମାନେ ଆଲୋଚନା କରିଥିଲେ। ଏହି ସମିଟ୍ରେ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ବ୍ୟାଙ୍କିଂ ଏବଂ ଗଭର୍ନାନ୍ସ କ୍ଷେତ୍ରରେ ଏଆଇର ବ୍ୟବହାର ବଢ଼ାଇବା ପାଇଁ ଅନେକ ଯୋଜନା ଉପସ୍ଥାପିତ ହୋଇଥିଲା। ଏହା ସହିତ ସରକାର ସେମିକଣ୍ଡକ୍ଟର ମିଶନ 2.0 ମାଧ୍ୟମରେ ଦେଶରେ ସେମିକଣ୍ଡକ୍ଟର ଚିପ୍ ମ୍ୟାନୁଫ୍ୟାକ୍ଚରିଂ ଇକୋସିଷ୍ଟମ୍ ଗଢ଼ିବାକୁ ବଡ଼ ନିବେଶ ଏବଂ ପ୍ରୋତ୍ସାହନ ଦେଉଛନ୍ତି। ଏହି ମିଶନର ଲକ୍ଷ୍ୟ ହେଉଛି ଭାରତକୁ ଚିପ୍ ମ୍ୟାନୁଫ୍ୟାକ୍ଚରିଂ ଏବଂ ଆତ୍ମନିର୍ଭର କରିବା ଏବଂ ବିଶ୍ୱସ୍ତରୀୟ ସେମିକଣ୍ଡକ୍ଟର ହବ୍ ଭାବରେ ପରିଚିତ କରିବା। ଗୁଜରାଟ, ତାମିଲନାଡୁ, କର୍ଣ୍ଣାଟକ ପରି ରାଜ୍ୟରେ ସେମିକଣ୍ଡକ୍ଟର ପ୍ଲାଣ୍ଟ ଏବଂ ଇଲେକ୍ଟ୍ରୋନିକ୍ସ ମ୍ୟାନୁଫ୍ୟାକ୍ଚରିଂ ୟୁନିଟ୍ ସ୍ଥାପନ ପାଇଁ ଅନେକ ବଡ଼ ଦେଶୀୟ ଏବଂ ବିଦେଶୀ କମ୍ପାନୀ ନିବେଶ କରୁଛନ୍ତି। ଏହା ମାଧ୍ୟମରେ ଦେଶରେ ନୂତନ ଚାକିରି ସୃଷ୍ଟି, ଟେକ୍ନୋଲୋଜି ଗବେଷଣା ଏବଂ ଷ୍ଟାର୍ଟଅପ୍ ଇକୋସିଷ୍ଟମ୍ର ବିକାଶ ହେବାର ଆଶା କରାଯାଉଛି। ଏଆଇ ଇନୋଭେସନ୍ ହବ୍ସ, ରିସର୍ଚ୍ଚ ସେଣ୍ଟର ଏବଂ ସ୍କିଲ୍ ଡେଭଲପ୍ମେଣ୍ଟ ପ୍ରୋଗ୍ରାମ ମାଧ୍ୟମରେ ଯୁବପିଢ଼ିଙ୍କୁ ଆଧୁନିକ ପ୍ରଯୁକ୍ତି ଶିକ୍ଷା ଦେବାକୁ ମଧ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ଏହି ସମସ୍ତ ପଦକ୍ଷେପ ଭାରତକୁ ଭବିଷ୍ୟତରେ ଏକ ବୃହତ୍ ଏଆଇ ଏବଂ ସେମିକଣ୍ଡକ୍ଟର ଶକ୍ତି ରୂପରେ ପରିଣତ କରିବାରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ନେଉଛି। ତେବେ ଶ୍ରୋତାବନ୍ଧୁ, ଆମ ଦେଶ ଭାରତ ବର୍ତ୍ତମାନ ବୃହତ୍ ଆନ୍ତର୍ଜାତୀୟ କ୍ରୀଡ଼ା ଆୟୋଜନ ପାଇଁ ଜୋରଦାର ପ୍ରସ୍ତୁତ ଆରମ୍ଭ କରିଛି। ବିଶେଷକରି 2030 କମନୱେଲ୍ଥ ଗେମ୍ସ ଆୟୋଜନ କରିବାର ଆକାଂକ୍ଷା ଏବଂ 2036 ଅଲମ୍ପିକ୍ ଗେମ୍ସର ଆୟୋଜନ ପାଇଁ ଭାରତର ବିଟ୍କୁ ଲକ୍ଷ୍ୟ କରି କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରମାନେ ଦେଶର କ୍ରୀଡ଼ା ଭିତ୍ତିଭୂମିକୁ ଦ୍ରୁତଗତିରେ ଶକ୍ତିଶାଳୀ କରୁଛନ୍ତି। ଦେଶର ବିଭିନ୍ନ ରାଜ୍ୟରେ ଆଧୁନିକ ଷ୍ଟାଡିୟମ୍, ଇଣ୍ଡୋର୍ ସ୍ପୋର୍ଟ୍ସ କମ୍ପ୍ଲେକ୍ସ, ଆଥଲେଟ୍ ଟ୍ରେନିଂ ସେଣ୍ଟର ଏବଂ ହାଇ ପରଫର୍ମାନ୍ସ ସ୍ପୋର୍ଟ୍ସ ଏକାଡେମୀ ନିର୍ମାଣ କାମ ତ୍ୱରାନ୍ୱିତ ହୋଇଛି। ଏହି ପ୍ରକଳ୍ପଗୁଡ଼ିକ ମାଧ୍ୟମରେ ଖେଳପ୍ରେମୀମାନେ ଆନ୍ତର୍ଜାତୀୟମାନଙ୍କ ସୁବିଧା ଏବଂ ପ୍ରଶିକ୍ଷଣ ପାଇପାରିବେ। ଓଡ଼ିଶା, ଗୁଜରାଟ, ମହାରାଷ୍ଟ୍ର, ହରିୟାଣା ଏବଂ ଉତ୍ତରପ୍ରଦେଶ ପରି ଅନେକ ରାଜ୍ୟରେ ନୂତନ ସ୍ପୋର୍ଟ୍ସ ଇନ୍ଫ୍ରାଷ୍ଟ୍ରକ୍ଚର ପ୍ରୋଜେକ୍ଟ ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି। ଏଥିସହିତ ଖେଳାଳିମାନଙ୍କ ପାଇଁ ସ୍ପୋର୍ଟ୍ସ ସାଇନ୍ସ ସପୋର୍ଟ, ଫିଟ୍ନେସ୍ ପ୍ରୋଗ୍ରାମ୍, ନ୍ୟୁଟ୍ରିସନ୍ ମ୍ୟାନେଜମେଣ୍ଟ ଏବଂ ଇଣ୍ଟରନ୍ୟାସନାଲ୍ କୋଚିଂ ଫାସିଲିଟିଜ୍ ମଧ୍ୟ ବଢ଼ାଯାଉଛି। ସରକାରଙ୍କ ଲକ୍ଷ୍ୟ ହେଉଛି ଭାରତକୁ ବିଶ୍ୱସ୍ତରୀୟ ସ୍ପୋର୍ଟ୍ସ ଡେଷ୍ଟିନେସନ୍ ଭାବରେ ପରିଚିତ କରିବା ଏବଂ ଅଧିକ ସଂଖ୍ୟାରେ ଅଲମ୍ପିକ୍ ଏବଂ ଇଣ୍ଟରନ୍ୟାସନାଲ୍ ମେଡାଲ୍ ଜିତିବା। ଏହି ସ୍ପୋର୍ଟ୍ସ ପ୍ରୋଜେକ୍ଟଗୁଡ଼ିକ ମାଧ୍ୟମରେ ନୂତନ ଚାକିରି ସୃଷ୍ଟି, ପର୍ଯ୍ୟଟନ ବୃଦ୍ଧି ଏବଂ ସ୍ଥାନୀୟ ଅର୍ଥନୀତି ଉନ୍ନତି ହେବାର ଆଶା ରହିଛି। କ୍ରୀଡ଼ା କ୍ଷେତ୍ରରେ ଭାରତରେ ପଡ଼ୁଥିବା ନିବେଶ ଏବଂ ଆଧୁନିକ ଭିତ୍ତିଭୂମି ଦେଶକୁ ଭବିଷ୍ୟତରେ ଏକ ବୃହତ୍ କ୍ରୀଡ଼ାଶକ୍ତି ଭାବରେ ଗଢ଼ି ତୋଳିବାରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ନେଉଛି। ତେବେ ଶ୍ରୋତାବନ୍ଧୁ, ଏହା ଥିଲା ଆମ ଭାରତ ଦେଶରେ ଚାଲୁଥିବା କିଛି ନୂଆ ସମାଚାର ସମ୍ପର୍କରେ। ତେବେ କାର୍ଯ୍ୟକ୍ରମ ଶେଷ କରିବା ପୂର୍ବରୁ ଆସନ୍ତୁ ଶୁଣିନେବା ଏହି ସୁନ୍ଦର ଏବଂ ମନଛୁଆଁ ଗୀତଟିଏ।

ତେବେ ଶ୍ରୋତାବନ୍ଧୁ, ଆଜିର ଏହି ଯୁବବାଣୀ କାର୍ଯ୍ୟକ୍ରମକୁ ଏଇଠି ଶେଷ କରିବାକୁ ହେବ। ସମୟ ଇସାରା ଦେଉଛି ଆଜିର ଏହି ସମ୍ଭାବନା କାର୍ଯ୍ୟକ୍ରମକୁ ଏଇଠି ଶେଷ କରିବାକୁ। ଆଶା କରୁଛୁ ଆଜିର

ଆଗକେ ଶୁଣି ଭବାନୀ ପାଟଣା ଶୁଣନ୍ତୁ। ଗ୍ରୀଷ୍ମ ପ୍ରବାହ ଓ ଅଂଶୁଘାତରୁ ସୁରକ୍ଷା ପାଇଁ କେତେକ ଉପାୟ। ଟାଣ ଖରାରେ ବାହାରକୁ ଯାଆନ୍ତୁ ନାହିଁ। ହାଲୁକା ଫିକା ଢିଲା ସୂତା ଲୁଗା ବ୍ୟବହାର କରନ୍ତୁ। ଘରେ ପରଦା ଟାଣନ୍ତୁ। ରାତିରେ ଝରକା ଖୋଲା ରଖନ୍ତୁ। ଯେତେ ସମ୍ଭବ ଥଣ୍ଡା ପାଣିରେ ଗାଧାନ୍ତୁ। ଶୋଷ ନଥିଲେ ମଧ୍ୟ ପ୍ରଚୁର ଥଣ୍ଡା ପାଣି ପିଅନ୍ତୁ। ORS ପାଉଡ଼ର କିମ୍ବା ଘରେ ଉପଲବ୍ଧ ପାନୀୟ ଯଥା ଲସି ଘୋଳ ଦହି ତୋରାଣି ଲେମ୍ବୁ ପାଣି ପ୍ରଚୁର ପରିମାଣରେ ପିଅନ୍ତୁ। ଗରିଷ୍ଠ ଖାଦ୍ୟ ଖାଆନ୍ତୁ ନାହିଁ। ଚା କଫି ମାଦକ ଦ୍ରବ୍ୟ ଓ କାର୍ବନଯୁକ୍ତ ଥଣ୍ଡା ପାନୀୟ ବ୍ୟବହାର କରନ୍ତୁ ନାହିଁ। ଯଦି ବାହାରକୁ ଯିବାକୁ ପଡ଼େ ସାଥିରେ କଳା ଚଷମା ଜୋତା ଚପଲ ଓ ଧଳା ଛତା ବା ଟୋପି ବ୍ୟବହାର କରନ୍ତୁ। ସାଙ୍ଗରେ ପାଣି ବୋତଲ ନେବାକୁ ଭୁଲନ୍ତୁ ନାହିଁ। ଭୀଷଣ ଖରାରେ ବିଶେଷ କରି ଦିନ 12ଟାରୁ ଦିନ 3ଟା ପର୍ଯ୍ୟନ୍ତ ଶାରୀରିକ ପରିଶ୍ରମ କରନ୍ତୁ ନାହିଁ। ବାହାରେ କାମ କରୁଥିଲେ ଛତା ବା ଟୋପି ବ୍ୟବହାର କରିବା ସହ ଓଦା ଗାମୁଛାରେ ମୁଣ୍ଡ ବେକକୁ ଘୋଡ଼ାଇ ରଖନ୍ତୁ। ବନ୍ଦ ଗାଡ଼ି ଭିତରେ ଛୋଟ ପିଲାଙ୍କୁ ଛାଡ଼ି ଆସନ୍ତୁ ନାହିଁ। ଗୃହପାଳିତ ପଶୁ ପକ୍ଷୀମାନଙ୍କୁ ଛାଇରେ ରଖନ୍ତୁ ଓ ପାଣି ପିଇବାକୁ ଦିଅନ୍ତୁ। ଶାରୀରିକ ଅସୁସ୍ଥତା ଅନୁଭବ କଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ସୂଚନାଟି ଦେଇକରି ଶେଷ ହେଲା।

ଏଥିରୁ ଆସନ୍ତୁ ଶୁଣିବା ଚଳିତ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ। ଆଦିବାସୀ ଗୀତ କ୍ରମରେ ପରଜା ଗୀତ ପ୍ରଚାର କରିବୁ ସନ୍ଧ୍ୟା 6:30 ପରିବେଷଣ କରିଛନ୍ତି ଲୋବି ପରଜା ଓ ସାଥୀ। ଜିଲ୍ଲା ହଲଚାଲ କ୍ରମରେ ପୁରୀ ଜିଲ୍ଲା ସମ୍ପର୍କରେ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ 7:25। ଚାଷୀ ଭାଇ ଭଉଣୀମାନଙ୍କ ପାଇଁ କାର୍ଯ୍ୟକ୍ରମ ଚାଷବାସ 7:30। 8:00 ଗୀତ ଗଜଲ। କଣ୍ଠଶିଳ୍ପୀ ହେଲେ ରମନ କପୁର। ଆଞ୍ଚଳିକ ଗୀତ କ୍ରମରେ ସମ୍ବଲପୁରୀ ଗୀତ ପ୍ରଚାର କରିବୁ 8:15। ପରିବେଷଣ କରିଛନ୍ତି ରବୀନ୍ଦ୍ର ସାଗର ଏବଂ ତପସ୍ୱିନୀ ପଟେଲ। ସ୍ପୋର୍ଟସ୍ ସ୍କାନ୍ 8:30। ସ୍ପଟଲାଇଟ୍ 9:16 ଏବଂ କରେଣ୍ଟ ଆଫେୟାର୍ସ 9:30। କାର୍ଯ୍ୟକ୍ରମଗୁଡ଼ିକ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ଅନୁରୋଧରେ କେତୋଟି ଓଡ଼ିଆ କଥାଚିତ୍ର ଗୀତ ପ୍ରଚାର କରିବୁ 10:00। 10:30 ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ଶୁଣିବେ ଶାସ୍ତ୍ରୀୟ ଗାୟନ। ଶିଳ୍ପୀ ହେଲେ ଶ୍ରୀମତୀ ଶୋଭା ଗୁଟ୍ଟୁ। ଏଥିରେ ଶୁଣିବେ ରାଗ ରଷିଆ ଠୁମ୍ରି ଏବଂ ଦାଦ୍ରା। ଏ ଥିଲା ଚଳିତ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମର ରୂପରେଖ।

ଆଜ୍ଞା ହଁ, ସମସ୍ତଙ୍କ ପାଖରେ ଲିପ୍ ବିରୋଧରେ ପହଞ୍ଚିପାରେ ଆକାଶବାଣୀ। ଏହିପରି ଏକ ଲୋକପ୍ରିୟ ମାଧ୍ୟମରେ ବିଜ୍ଞାପନ ଦେଇ ବ୍ୟବସାୟର ବିକାଶରେ ସୁନିଶ୍ଚିତ ସଫଳତା ଅର୍ଜନ କରନ୍ତୁ। ସବୁବେଳେ ସବୁ ପରିସ୍ଥିତିରେ ଆକାଶବାଣୀ ଭବାନୀପାଟଣା ଆପଣଙ୍କ ସେବାରେ।

0: ଆକାଶବାଣୀ ଭବାନୀପାଟଣ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍? ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
0: ଆଦିବାସୀ ଗୀତ କ୍ରମରେ ପ୍ରଚାର କରୁଛୁ ପରଜା ସମ୍ପ୍ରଦାୟର ଗୀତ। ପରିବେଷଣ କରିଛନ୍ତି ଲୋବି ପରଜା ଆଉ ସାଥୀ।

କୋରାପୁଟ, ନବରଙ୍ଗପୁର ଏବଂ ମାଲକାନଗିରି ଭଲରେ ରହିବେ ଏବଂ ଗାଁର ସମସ୍ତଙ୍କର ଦେହପା ଭଲରେ ରହିବ। ଏହି ଉଦ୍ଦେଶ୍ୟ ଶ୍ରୀ ଲବି ପରଜା ଏବଂ ସାଥୀ।

0: ସମ୍ବାଦ ଶୁଣିପାରିବେ କିଛି ସମୟ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସନ୍ତୋଷ କୁମାର ସାହୁ। ମୁଖ୍ୟ ସମ୍ବାଦ, ଇନ୍ଧନ ବ୍ୟବହାର ହ୍ରାସ କରିବା ପାଇଁ ଆଭାସୀ ମାଧ୍ୟମରେ ମାମଲାର ଶୁଣାଣି କରିବାକୁ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି, ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ପେଟ୍ରୋଲ ଡିଜେଲ ମହଜୁଦ ଥିବା କହିଲେ ଆଇଓସିଏଲ୍ ମୁଖ୍ୟ ପ୍ରବନ୍ଧକ, ଆସନ୍ତା 30 ତାରିଖରୁ ରାଜ୍ୟରେ ଆରମ୍ଭ ହେବ ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ଏବଂ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା 2% ବୃଦ୍ଧି କଲେ ରାଜ୍ୟ ସରକାର। ପଶ୍ଚିମ ଏସିଆ ସଂଘର୍ଷ ପରିସ୍ଥିତି ମଧ୍ୟରେ ଇନ୍ଧନ ବ୍ୟବହାର ହ୍ରାସ କରିବା ଆହ୍ୱାନ ଆଧାରରେ ସୁପ୍ରିମକୋର୍ଟ ମାମଲାର ଶୁଣାଣି ଆଭାସୀ ମାଧ୍ୟମରେ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏ ସଂକ୍ରାନ୍ତରେ ସୁପ୍ରିମକୋର୍ଟ ମହାସଚିବ ଭାରତ ପରାଶର ଏକ ଇସ୍ତାହାର ଜାରି କରିଛନ୍ତି। ଯାନବାହନ ଇନ୍ଧନର ସର୍ବୋଚ୍ଚ ବ୍ୟବହାରକୁ ସୁନିଶ୍ଚିତ କରିବା ପାଇଁ କାର୍ ପୁଲିଂ ବ୍ୟବସ୍ଥାକୁ ପ୍ରୋହାହନ ପ୍ରଦାନ କରିବା ଲାଗି ବିଚାରପତିଗଣ ସଂକଳ୍ପ ନେଇଥିବା ସୁପ୍ରିମକୋର୍ଟଙ୍କ ପକ୍ଷରୁ କୁହାଯାଇଛି। ସୁପ୍ରିମକୋର୍ଟର ପ୍ରତ୍ୟେକ ବିଭାଗର 50% କର୍ମଚାରୀ ସପ୍ତାହରେ 2 ଦିନ ପର୍ଯ୍ୟନ୍ତ ଘରୁ କାମ କରିବାକୁ ଅନୁମତି ପ୍ରଦାନ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଇନ୍ଧନ ବ୍ୟବହାର ହ୍ରାସ ଏବଂ ଅନାବଶ୍ୟକ ଖର୍ଚ୍ଚ ଏଡ଼ାଇବା ପାଇଁ ଦେଇଥିବା ଆହ୍ୱାନ ପରିପ୍ରେକ୍ଷୀରେ ସୁପ୍ରିମକୋର୍ଟଙ୍କ ପକ୍ଷରୁ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ରାଜ୍ୟରେ ପ୍ରାକୃତିକ ତୈଳ ଜନସାଧାରଣଙ୍କ ପାଇଁ ଉପଲବ୍ଧ କରାଇବା ନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ହୋଇଯାଇଛି। ବୈଠକରେ ଯୋଗାଣ ଶୃଙ୍ଖଳକୁ ସ୍ଥିର କରିବା ସହ ଜନସାଧାରଣଙ୍କ ସ୍ୱାର୍ଥକୁ ଅଗ୍ରାଧିକାର ଦେବା ପାଇଁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ପେଟ୍ରୋଲ ଡିଜେଲ ମହଜୁଦ ରହିଛି ବୋଲି ଆଇଓସିଏଲ୍ ମୁଖ୍ୟ ପ୍ରବନ୍ଧକ କମଲ ସିଲ୍ କହିଛନ୍ତି। ଭୁବନେଶ୍ୱରଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଅଧ୍ୟକ୍ଷତା କରି ଶ୍ରୀ ସିଲ୍ କହିଛନ୍ତି, ବର୍ତ୍ତମାନ ସ୍ଥିତିକୁ ଦୃଷ୍ଟିରେ ରଖି ଅଧିକରୁ ଅଧିକ ତୈଳ ଆମଦାନୀ ଉପରେ ଗୁରୁତ୍ୱାରୋପ କରାଯାଇଛି। ଗୋଟିଏ ପେଟ୍ରୋଲ ପମ୍ପ ପାଖରେ 2-3 ଦିନ ପର୍ଯ୍ୟନ୍ତ ତେଲ ମହଜୁଦ ରହିଥାଏ। ଦେଶରେ 2-3 ଦିନ ମଧ୍ୟରେ ପେଟ୍ରୋଲ ବିକ୍ରି 37% ବୃଦ୍ଧି ପାଇଥିବା ଶ୍ରୀ ସିଲ୍ ସୂଚନା ଦେଇଛନ୍ତି। ଆବଶ୍ୟକତାଠାରୁ ଅଧିକ ତୈଳ କ୍ରୟ ନ କରିବାକୁ ଶ୍ରୀ ସିଲ୍ ପରାମର୍ଶ ଦେଇଛନ୍ତି। ତେଲ କିଣାରେ ଗ୍ରାହକଙ୍କ ପାଇଁ କୌଣସି କଟକଣା ନଥିବା ଶ୍ରୀ ସିଲ୍ କହିଛନ୍ତି।
1: नॉर्मल पेट्रोल और डीजल आप परचेज करें, कोई अतिरिक्त रूप से परचेज करके जरूरत से ज्यादा तेल का अपने पास में भंडारण करने की कोई आवश्यकता नहीं है, इसकी कोई जरूरत नहीं है। हम ऑयल कंपनियों की ओर से आपको यही बार बार आश्वस्त करना चाहते हैं कि सफिशियंट डेज की हमारे पास इन्वेंट्री हमेशा मौजूद है।
0: ସ୍ନାତକ ମେଡିକାଲ ପାଠ୍ୟକ୍ରମ ପାଇଁ ଆସନ୍ତା ଜୁନ୍ 21 ତାରିଖରେ ନିଟ୍ ୟୁଜି 2026 ପୁନଃ ପରୀକ୍ଷା ଅନୁଷ୍ଠିତ ହେବ। ପରୀକ୍ଷା ପରିଚାଳନା ପ୍ରସ୍ତୁତି ନେଇ ଗତ ରାତିରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ରାଜସ୍ୱ ପ୍ରଶାସନ ଅଧୀନରେ କାର୍ଯ୍ୟରତ ମନ୍ତ୍ରଣାଳୟ କର୍ମଚାରୀ ଏବଂ କ୍ଷେତ୍ରସ୍ତରୀୟ କର୍ମଚାରୀଙ୍କ ବଦଳି ଓ ସ୍ଥାନାନ୍ତରଣ ପ୍ରକ୍ରିୟାକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବା ପାଇଁ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଜାରି କରାଯାଇଛି। ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅରବିନ୍ଦ ପାଢ଼ୀ ସମସ୍ତ ଜିଲ୍ଲାପାଳଙ୍କୁ ଏନେଇ ଚିଠି ଲେଖିଛନ୍ତି। 3 ବର୍ଷରୁ ଅଧିକ ସମୟ ଧରି ଗୋଟିଏ କାର୍ଯ୍ୟାଳୟରେ କାର୍ଯ୍ୟରତ ସେକ୍ସନ ଅଫିସର, ବରିଷ୍ଠ ଓ କନିଷ୍ଠ ରାଜସ୍ୱ ଅଧିକାରୀ ଏବଂ କ୍ଷେତ୍ରସ୍ତରରେ କାର୍ଯ୍ୟରତ ପ୍ରମୁଖ କର୍ମଚାରୀଙ୍କ ବଦଳି ପାଇଁ ନିର୍ଦ୍ଦେଶ ଦିଆଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ 2% ବୃଦ୍ଧି ଘୋଷଣା କରିଛନ୍ତି। ଫଳରେ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା 58%ରୁ 60%କୁ ବୃଦ୍ଧି ପାଇଛି। ଏହାଦ୍ୱାରା ରାଜ୍ୟର ପ୍ରାୟ 8.5 ଲକ୍ଷ ସରକାରୀ କର୍ମଚାରୀ ଏବଂ ପେନ୍ସନଭୋଗୀ ଉପକୃତ ହେବେ। 2026 ଜାନୁଆରୀ 1ରୁ ପିଛିଲା ଭାବେ ଏହା ଲାଗୁ ହେବ। ବର୍ଦ୍ଧିତ ମହଙ୍ଗା ଭତ୍ତା ଚଳିତ ମଇ ମାସ ଦରମାରେ ମିଳିବ। ପେନ୍ସନଭୋଗୀମାନଙ୍କ ଟିଆଇ ଭତ୍ତାରେ ମଧ୍ୟ 2% ବୃଦ୍ଧି କରାଯାଇଛି। ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଆସନ୍ତା ସୋମବାର ମଇ 18 ତାରିଖ ଏବଂ ପରବର୍ତ୍ତୀ ସୋମବାର ମଇ 25 ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ। ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ ଜନସାଧାରଣଙ୍କୁ ଗଣମାଧ୍ୟମ ଜରିଆରେ ଜଣାଇ ଦିଆଯିବ ବୋଲି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି, ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟରେ ଆସନ୍ତା 30 ତାରିଖରୁ ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନ କହିଛନ୍ତି। ଭୁବନେଶ୍ୱରସ୍ଥିତ ରାଜ୍ୟ ନିର୍ବାଚନ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଗୋପାଳନ କହିଛନ୍ତି, ଜୁଲାଇ ମାସ 1ରୁ ଏସ୍ଆଇଆର୍ ପାଇଁ ଯୋଗ୍ୟତା

0: ତାରିଖ ଧାର୍ଯ୍ୟ କରାଯାଇଛି। ରାଜ୍ୟରେ 28 ଜୁନ୍ ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ଘରକୁ ଘର ବୁଲି ତଥ୍ୟ ସଂଗ୍ରହ କରିବେ। ଜୁଲାଇ ମାସ 5 ତାରିଖରୁ ସେପ୍ଟେମ୍ବର 2 ତାରିଖ ପର୍ଯ୍ୟନ୍ତ ଦାବି ଓ ଆପତ୍ତିର ସମାଧାନ ଏବଂ ସେପ୍ଟେମ୍ବର ମାସ 6 ତାରିଖରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ। ଏସ୍ଆଇଆର୍ ପାଇଁ ପ୍ରସ୍ତୁତି ପର୍ଯ୍ୟାୟରେ ମୋଟ 3,03,323 ଜଣ ଭୋଟରଙ୍କୁ 2002 ମସିହାରେ ପ୍ରକାଶିତ ଶେଷ ଏସ୍ଆଇଆର୍ ତାଲିକା ସହ ମ୍ୟାପିଂ କରାଯାଇଛି। ଏସ୍ଆଇଆର୍ ପାଇଁ 45,255 ବୁଥ୍ସ୍ତରୀୟ ଅଧିକାରୀ ନିୟୋଜିତ ହେବେ ବୋଲି ଶ୍ରୀ ଗୋପାଳନ କହିଛନ୍ତି।
1: 1/7/2026 ହେଲା ଆମର କ୍ୱାଲିଫାଇଡ୍ ଡେଟ୍। ସେ ତାରିଖରେ ଯାହାର ଯୋଗ୍ୟତା ଅଛି, ଯାହାର 18 ବୟସ କମ୍ପ୍ଲିଟ୍ ହେଇଛି, ସେମାନଙ୍କୁ ଆମେ ତାଲିକାରେ ଅନ୍ତର୍ଭୁକ୍ତ କରିବୁ। ଏହାର ପ୍ରିପାରେଟରି ଆକ୍ଟିଭିଟି 20/5 ଆରମ୍ଭ ହୋଇଯିବ। 30/5-28/6 ଯାଏ ଘର ଘରକୁ ବିଏଲ୍ଓ ମାନେ ବୁଲିବେ, ଏନ୍ୟୁମରେସନ୍ ଫର୍ମ ଦେବେ, ସେଇଟା ଫିଲ୍ଅପ୍ କରିକିରି ଆଣିବେ। ଶୀଘ୍ର ଆରମ୍ଭ ହେବ, ମାନେ 20/5 ଆରମ୍ଭ ହୋଇଯିବ, 30/5 ଘର ଘରକୁ ବୁଲିବା ଆରମ୍ଭ କରିବେ।
0: ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଗାଜିଆବାଦ କମଳା ନେହେରୁ ନଗରସ୍ଥିତ ଏନ୍ଡିଆର୍ଏଫ୍ 8ମ ବାଟାଲିୟନ୍ ମୁଖ୍ୟାଳୟରେ ଅନୁଷ୍ଠିତ ପ୍ୟାରେଡ୍ରେ ଏନ୍ଡିଆର୍ଏଫ୍କୁ ପ୍ରେସିଡେଣ୍ଟସ୍ କଲର୍ ଆୱାର୍ଡ ପ୍ରଦାନ କରିଛନ୍ତି। କଟକ ମୁଣ୍ଡଳିସ୍ଥିତ ଏନ୍ଡିଆର୍ଏଫ୍ ତୃତୀୟ ବାଟାଲିୟନ୍ ବରିଷ୍ଠ କମାଣ୍ଡାଣ୍ଟ ନାଗେନ୍ଦ୍ର ଶର୍ମା ପ୍ୟାରେଡ୍ର ନେତୃତ୍ୱ ନେଇଥିଲେ। ଏନ୍ଡିଆର୍ଏଫ୍ର 20 ବର୍ଷର ସଫଳ ଯାତ୍ରାକୁ ଶ୍ରୀ ଶାହା ପ୍ରଶଂସା କରିଥିଲେ। ରାଜ୍ୟରେ ସମୁଦ୍ର ସମ୍ପଦକୁ ନେଇ ନିରନ୍ତର ଅଭିବୃଦ୍ଧି ଲକ୍ଷ୍ୟରେ ନୀଳ ଅର୍ଥନୀତି କ୍ଷେତ୍ରରେ ବିକାଶ ସଂକ୍ରାନ୍ତରେ ଭୁବନେଶ୍ୱର ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଭୁବନେଶ୍ୱରଠାରେ ଗତ ମାର୍ଚ୍ଚ ମାସ 13 ଓ 14 ତାରିଖରେ ଆୟୋଜିତ ନୀଳ ଅର୍ଥନୀତି ସମ୍ପର୍କିତ ବୈଶ୍ୱିକ ସମ୍ମିଳନୀର ସୁପାରିଶଗୁଡ଼ିକ ଆଧାରରେ ରୋଡ୍ମ୍ୟାପ୍ ପ୍ରସ୍ତୁତ କରିବା ଉପରେ ଆଲୋଚନା ହୋଇଛି। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ସମୟରେ ଖାଦ୍ୟର ମାନ ଯାଞ୍ଚ ହେବା ନେଇ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ସୂଚନା ଦେଇଛନ୍ତି। ଏନେଇ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସହ ବୈଠକ ପରେ ଜିଲ୍ଲାପାଳ ଶ୍ରୀ ପରିଡ଼ା କହିଛନ୍ତି, ଖାଦ୍ୟ ତଦାରଖ ଅଧିକାରୀଙ୍କ ଦ୍ୱାରା ଖାଦ୍ୟର ମାନ ଯାଞ୍ଚ ହେବ। ବର୍ଷା ସମ୍ଭାବନା ଥିବାରୁ ଖାଦ୍ୟ ବଣ୍ଟନ ବେଳେ ସତର୍କ ରହିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି। ରଥଯାତ୍ରା ଦିନ ଶ୍ରୀମନ୍ଦିରରୁ ମାର୍କେଟ୍ ଛକ ଯାଏ ରନ୍ଧା ଖାଦ୍ୟ ବଣ୍ଟନ କରାଯିବ ନାହିଁ ବୋଲି ଶ୍ରୀ ପରିଡ଼ା ସୂଚନା ଦେଇଛନ୍ତି। ରାଜ୍ୟ ପଞ୍ଚାୟତିରାଜ, ପାନୀୟ ଜଳ ଏବଂ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବିନାରାୟଣ ନାୟକ ଦୁଇଦିନିଆ ଯାଜପୁର ଗସ୍ତରେ ଯାଇ ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ବୈଠକରେ ମନ୍ତ୍ରୀ ଶ୍ରୀ ନାୟକ ଧାର୍ଯ୍ୟ ସମୟ ଅବଧି ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସମ୍ମିଳନୀ କକ୍ଷରେ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ଏବଂ ନେଦରଲ୍ୟାଣ୍ଡ ସରକାରଙ୍କ ଦୂତାବାସର ମିଳିତ ଆନୁକୂଲ୍ୟରେ ଏକ ପରାମର୍ଶ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସମ୍ବଲପୁର, ଦେବଗଡ଼ ଓ ବରଗଡ଼ ଜିଲ୍ଲାକୁ ନେଇ ଏକ ଗୋଷ୍ଠୀସ୍ତରୀୟ ଅଂଶୀଦାରୀମାନଙ୍କ ସହିତ ଆଲୋଚନା ହୋଇଛି। ନୟାଗଡ଼ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଚଳିତ ବର୍ଷ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷାରେ A1 ପାଇଥିବା 52 ଜଣ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। କାର୍ଯ୍ୟକ୍ରମରେ ସାଂସଦ ସମ୍ବିତ ପାତ୍ର ଯୋଗଦେଇ ଛାତ୍ରଛାତ୍ରୀଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ। ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ସହଯୋଗରେ ସାମାଗୁଡ଼ିଆସ୍ଥିତ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମ୍ଠାରେ ଗ୍ରୀଷ୍ମକାଳୀନ ଭାରୋତ୍ତୋଳନ ଶିବିର ଆରମ୍ଭ ହୋଇଛି। ଶିବିରରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର 8ରୁ 15 ବର୍ଷ ବୟସ୍କ 50ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଯୋଗ ଦେଇଛନ୍ତି। ଏକ ମାସ ଧରି ଚାଲିବାକୁ ଥିବା ଶିବିର ପ୍ରତିଦିନ ଅପରାହ୍ନ 4ଟାରୁ ସନ୍ଧ୍ୟା 6:30 ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଛାତ୍ରଛାତ୍ରୀଙ୍କୁ ଭାରୋତ୍ତୋଳନର ପ୍ରାଥମିକ କୌଶଳ, ଶାରୀରିକ ସୁସ୍ଥତା ଏବଂ ନିୟମିତ ଅଭ୍ୟାସ ସମ୍ପର୍କରେ ଶିବିରରେ ପ୍ରଶିକ୍ଷଣ ଦିଆଯିବ। ପାଣିପାଗ, ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଗମନ ପାଇଁ ସ୍ଥିତି ଅନୁକୂଳ ହେଉଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ଆସନ୍ତା 26 ତାରିଖ ସୁଦ୍ଧା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳମ୍ରେ ପହଞ୍ଚିବାର ସମ୍ଭାବନା ରହିଛି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପାଇଁ ବଙ୍ଗୋପସାଗର ଏବଂ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର କେତେକ ଅଞ୍ଚଳରେ ପରିସ୍ଥିତି ଅନୁକୂଳ ରହିଛି ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଇନ୍ଧନ ବ୍ୟବହାର ହ୍ରାସ କରିବା ପାଇଁ ଆଭାସୀ ମାଧ୍ୟମରେ ମାମଲାର ଶୁଣାଣି କରିବାକୁ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି। ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ପେଟ୍ରୋଲ ଡିଜେଲ ମହଜୁଦ ଥିବା କହିଲେ ଆଇଓସିଏଲ୍ ମୁଖ୍ୟ ପ୍ରବନ୍ଧକ। ଆସନ୍ତା 30 ତାରିଖରୁ ରାଜ୍ୟରେ ଆରମ୍ଭ ହେବ ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ଏବଂ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା 2% ବୃଦ୍ଧି କଲେ ରାଜ୍ୟ ସରକାର। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ AIR.gov.in ୱେବ୍ସାଇଟ୍ରେ ଏବଂ ନ୍ୟୁଜ୍ ଅନ୍ AIR ଆପ୍ରେ ଲଗ୍ଇନ୍

0: ପିଢ଼ିର ଯୁବ ଉଦ୍ୟୋଗୀମାନଙ୍କ ପାଖରେ ପହଞ୍ଚାଇବା ନେଇ ସରକାରଙ୍କ ପ୍ରୟାସ ଜାରି ରହିଛି।
1: କିଛି ସମୟ ମଧ୍ୟରେ ଶୁଣିପାରିବେ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ। ତା ପୂର୍ବରୁ ଏ ବିଜ୍ଞାପନ।

ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ କୃତାଞ୍ଜଳି ତ୍ରିପାଠୀ ଜୁହାର। ପହିଲା ମୁଖିଆ ଖବର। ଇନ୍ଧନ ବ୍ୟବହାର କମାବାର୍ ଲାଗି ଆବାସୀ ଜରିଏ ଭିନ୍ ଭିନ୍ ମାମଲାର ଶୁଣାଣି କରବାର୍କେ ସୁପ୍ରିମକୋର୍ଟଙ୍କର ନିଷ୍ପତ୍ତି। ରାଜ୍ୟ ଭରପୁର ମାତ୍ରାଥି ପେଟ୍ରୋଲ ଡିଜେଲ ମହଜୁଦ ଥିବାର କହିଲେ IOCL ମୁଖ୍ୟ ପ୍ରବନ୍ଧକ। ଆଇବା ମାସ 21 ଫେରଗାଏ ହେବା ନିଟ୍ UG ପରୀକ୍ଷା, ସୂଚନା ଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ରାଜ୍ୟ ଆଇବା 30 ନୁ ମୂଲ ହେବା ଭୋଟର ତାଲିକା ଥି 3 ଖେପ ସ୍ୱତନ୍ତ୍ର ସଘନ ସଂଶୋଧନ SIR କାର୍ଯ୍ୟକ୍ରମ। ଆଉର୍ ରାଜ୍ୟର ସରକାରୀ କର୍ମଚାରୀମାନଙ୍କର ମହଙ୍ଗା ଭତ୍ତା ବଢ଼ିଲା 2%। ଏଥର ପୁରା ଖବର। ପଶ୍ଚିମ ଏସିଆ ସଂଘର୍ଷ ପରିସ୍ଥିତି ଭିତରେ ଇନ୍ଧନ ବ୍ୟବହାର କମ୍ କରବାର ଆହ୍ୱାନ ଧରି ସୁପ୍ରିମକୋର୍ଟ ଭିନ୍ ଭିନ୍ ମାମଲାର ଶୁଣାଣି ଆବାସୀ ଜରିଏ କରବାର ଲାଗି ନିଷ୍ପତ୍ତି ନେଇଛନ୍। ଏ ବାବଦେ ସୁପ୍ରିମକୋର୍ଟ ମହାସଚିବ ଭାରତ ପରାଶର ଗୋଟିଏ ଇସ୍ତାହାର ଜାରି କରିଛନ୍। ଗାଡ଼ି ମଟର ଇନ୍ଧନର ସର୍ବୋଚ୍ଚ ବ୍ୟବହାରକେ ସୁନିଶ୍ଚିତ କରବାର ଲାଗି କାର୍ ପୁଲିଂ ବ୍ୟବସ୍ଥାକେ ତହକାବାର୍କେ ବିଚାରପତିମାନେ ସଂକଳ୍ପ ନେଇଥିବା ସୁପ୍ରିମକୋର୍ଟଙ୍କ ତରଫରୁ କୁହାଯାଇଛି। ସୁପ୍ରିମକୋର୍ଟର ଫି ବିଭାଗର 50% କର୍ମଚାରୀମାନଙ୍କୁ ହପ୍ତାକ 2 ଘରୁ କାମ କରବାର୍କେ ଲାଗି ଅନୁମତି ଦିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଇନ୍ଧନ ବ୍ୟବହାର କମ୍ କରବାର ଆଉ ଅଦରକାରୀ ଖର୍ଚ୍ଚାକେ ବନ୍ଦ କରବାର ଲାଗି ଦେଇଥିବାର ଆହ୍ୱାନକେ ନଜରଥି ରଖିକରି ସୁପ୍ରିମକୋର୍ଟଙ୍କ ତରଫରୁ ଏ ନିଷ୍ପତ୍ତି ନିଆଯାଇଛି। ପଶ୍ଚିମ ଏସିଆ ସଂଘର୍ଷ ପରିସ୍ଥିତି ବିଶ୍ୱସ୍ତରଥି ଇନ୍ଧନ ଦାମ ବଢ଼ିଥିବାରୁ ଭାରତର ପେଟ୍ରୋଲ ଆଉ ଡିଜେଲର ଦାମ ସାମାନ୍ୟ ବଢ଼ାଯାଇଛି ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ କହିଛନ୍। ପେଟ୍ରୋଲ 3.2% ଆଉ ଡିଜେଲ 3.4% ତକ ବଢ଼ାଯାଇଛି। ଦେଶବାସୀଙ୍କୁ ମୁଦ୍ରାସ୍ଫୀତି ଆଉ ଆର୍ଥିକ ଚାପନୁ ସୁରକ୍ଷିତ ରଖବାର ଲକ୍ଷ୍ୟ ନେଇକରି ସରକାରୀ କ୍ଷେତ୍ରର ତେଲ କମ୍ପାନୀମାନେ ବହୁତ କ୍ଷତି ସହୁଛନ୍ ବୋଲି ଶ୍ରୀ ରିଜିଜୁ କହିଛନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱଥି ଜନକଲ୍ୟାଣ ସହିତ ଆର୍ଥିକ ସ୍ଥିରତାକେ ସନ୍ତୁଳିତ ଢଙ୍ଗେ କାର୍ଯ୍ୟକାରୀ କରାଯାଉଛି ବୋଲି ଶ୍ରୀ ରିଜିଜୁ କହିଛନ୍। ତେଲ କମ୍ପାନୀମାନଙ୍କ ତରଫରୁ ପେଟ୍ରୋଲ ଆଉ ଡିଜେଲ ଦରଥି 3 ବଢ଼ାଯାଇଛି ଆଉ ଇ ଦାମ ଆଇଷ୍ଠାନୁ ଲାଗୁ ହୋଇଛି। ରାଜ୍ୟ ଭରପୁର ମାତ୍ରାଥି ପେଟ୍ରୋଲ ଡିଜେଲ ରହିଛି ବୋଲି IOCLର ମୁଖ୍ୟ ପ୍ରବନ୍ଧକ କମଲ ସିଲ୍ କହିଛନ୍। ଭୁବନେଶ୍ୱରଠାରେ ଗୋଟିଏ ସାମ୍ବାଦିକ ସମ୍ମିଳନୀଥି ଅଧ୍ୟକ୍ଷତା କରିକି ଶ୍ରୀ ସିଲ୍ କହିଛନ୍, ଏହାଦେର ପରିସ୍ଥିତିକେ ନଜରଥି ରଖିକରି ଅତକାନୁ ଅତକା ତେଲ ଆମଦାନୀ ଉପରେ ଜୋର ଦିଆଯାଇଛି। ଗୋଟିଏ ପେଟ୍ରୋଲ ପମ୍ପ ପାଶେ 2-3 ଲାଗି ତେଲ ମହଜୁଦ ଥିସି। ଦେଶେ 2-3 ଭିତରେ ପେଟ୍ରୋଲ ବିକ୍ରି 37% ବଢ଼ିଥିବାର ଶ୍ରୀ ସିଲ୍ ସୂଚନା ଦେଇଛନ୍। ଦରକାରନୁ ଏତକା ତେଲ ନାଇଁ ଘିନ୍ବାର୍କେ ସେ

ଆଜ୍ ପୁରୀ ଟାଉନ୍ ହଲ୍ନ ଜିଲ୍ଲା ପ୍ରଶାସନ ତରଫୁ ସ୍ୱେଚ୍ଛାସେବୀ ଅନୁଷ୍ଠାନମାନଙ୍କର ସାଙ୍ଗେ ଗୋଟିଏ ସମନ୍ୱୟ ବୈଠକ ହୋଇଯାଇଛି। ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ବୈଠକଟି ଅଧ୍ୟକ୍ଷତା କରିକି ସ୍ୱେଚ୍ଛାସେବୀମାନଙ୍କର ନିଷ୍ଠାପର ସେବାକେ ପ୍ରଶଂସା କରିବାର ସହିତ ଏ ବଛର ବିଲ୍ ସେବା ଯୋଗାଇ ଦେବାରକେ ଅନୁରୋଧ କରିଛନ୍। ସ୍ୱାସ୍ଥ୍ୟସେବା, ଆମ୍ବୁଲାନ୍ସ, ପିଇବାର ପାଣି ବଣ୍ଟନ, ପରିମଳ ଆଉ ଶାନ୍ତି ଶୃଙ୍ଖଳା ରକ୍ଷା ବାଗିର ଭିନ୍ ଭିନ୍ ବିଷୟ ଉପରେ ବୈଠକଟି ଆଲୋଚନା ହୋଇଛି। ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ଓଡ଼ିଶା ଆଉ ନେଦରଲ୍ୟାଣ୍ଡ ସରକାରଙ୍କ ମିଳିତ ସହଯୋଗଟି ଆଜ୍ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ସମ୍ମିଳନୀ କକ୍ଷନ ସମ୍ବଲପୁର, ଦେବଗଡ଼ ଆଉ ବରଗଡ଼ ଜିଲ୍ଲାର ହିତାଧିକାରୀମାନଙ୍କ ସହିତ ଘରୋଇ ହିଂସା ସମାଧାନକୁ ନେଇକି ଗୋଟିଏ ପରାମର୍ଶ ବୈଠକ ହୋଇଯାଇଛି। ବୈଠକଟି ପୁଲିସ, ଡାକ୍ତର, ଆଇନଜୀବୀ, ଅଧ୍ୟାପକ, ଆଶା ଦିଦି, ଅଙ୍ଗନବାଡ଼ି କର୍ମୀ, ସଖୀ କେନ୍ଦ୍ର ଆଉ ସଖୀ ସଦନ ସଂଯୋଜିକା ଆଉ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ଯୋଗ ଦେଇକରି ମହିଳା ହିଂସା ରୋକିବାର ଉପରେ ମତ ରଖିଥିଲେ। ଗୁଜରାଟର ଅହମ୍ମଦାବାଦନ ହେବାରକେ ଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ା 2026 ଆଗନୁ ଭାରତୀୟ କ୍ରୀଡ଼ା ପ୍ରାଧିକରଣ SAI ତରଫୁ ସାରା ଦେଶେ ଜନସମ୍ପୃକ୍ତି ଅଭିଯାନ ମୂଲ ହୋଇଛି। ଖେଲୱାଡ଼ ମନୋଭାବ, ସୃଜନଶୀଳତା ଆଉ ଯୁବ ଅଂଶଗ୍ରହଣ

ପଢୁଛନ୍ତି ଆଦିତ୍ୟ ନାରାୟଣ ଦାସ। ମୁଖ୍ୟ ସମ୍ବାଦ, ହର୍ମୁଜ ପ୍ରଣାଳୀ ଦେଇ ନିରାପଦ ଓ ଅବାଧ ଜାହାଜ ଚଳାଚଳକୁ ଭାରତର ସମର୍ଥନ ରହିଛି କହିଲେ ପ୍ରଧାନମନ୍ତ୍ରୀ। ପଞ୍ଚରାଷ୍ଟ୍ରୀୟ ଗସ୍ତର ପ୍ରଥମ ପର୍ଯ୍ୟାୟରେ ଆବୁଧାବିଠାରେ ସାଉଦି ଆରବ ରାଷ୍ଟ୍ରପତିଙ୍କ ସହ କଲେ ସାକ୍ଷାତ ଆଲୋଚନା। ବିଶ୍ୱ ପ୍ରଶାସନ ବ୍ୟବସ୍ଥାରେ ସଂସ୍କାର ଏବଂ ଉନ୍ନତି ପାଇଁ ଅଙ୍ଗୀକାରବଦ୍ଧତା ଜଣାଇଲେ ବ୍ରିକ୍ସ ସଦସ୍ୟ ରାଷ୍ଟ୍ର। ଇନ୍ଧନ ବ୍ୟବହାର ହ୍ରାସ କରିବା ଆହ୍ୱାନ କ୍ରମେ ଆଭାସୀ ମାଧ୍ୟମରେ ବିଭିନ୍ନ ମାମଲାର ଶୁଣାଣି ପାଇଁ ନିଷ୍ପତ୍ତି ନେଲେ ସୁପ୍ରିମକୋର୍ଟ। ପଶ୍ଚିମ ଏସିଆରେ ଶାନ୍ତି ପ୍ରତିଷ୍ଠା ଦିଗରେ ଭାରତ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିପାରିବ କହିଲେ ଇରାନର ବୈଦେଶିକ ମନ୍ତ୍ରୀ। ଏବଂ ଆଇପିଏଲ୍ କ୍ରିକେଟରେ ଆଜିର ମ୍ୟାଚ୍ରେ ଟସ୍ ଜିତି ଚେନ୍ନାଇ ସୁପର କିଙ୍ଗସ୍କୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କଲା ଲକ୍ଷ୍ନୌ ସୁପର ଜାଏଣ୍ଟସ୍। ବିସ୍ତୃତ ସମ୍ବାଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହର୍ମୁଜ ପ୍ରଣାଳୀ ଦେଇ ନିରାପଦ ଏବଂ ଅବାଧ ଜାହାଜ ଚଳାଚଳକୁ ଭାରତର ସମର୍ଥନକୁ ପୁନଃ ପ୍ରକାଶ କରିଛନ୍ତି। ଆଞ୍ଚଳିକ ସ୍ଥିରତା ସହିତ ବିଶ୍ୱ ଶକ୍ତି ଏବଂ ଖାଦ୍ୟ ସୁରକ୍ଷା ଉପରେ ହର୍ମୁଜ ପ୍ରଣାଳୀର ଗୁରୁତ୍ୱ ଉପରେ ଶ୍ରୀ ମୋଦି ଆଲୋକପାତ କରିଛନ୍ତି। ଆବୁଧାବିରେ ସଂଯୁକ୍ତ ଆରବ ଏମିରେଟ୍ସ ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜାୟେଦ୍ ଅଲ୍ ନାହେନ୍ଙ୍କ ସହ ଆଲୋଚନା କାଳରେ ଶ୍ରୀ ମୋଦି ୟୁଏଇ ଉପରେ ସାମ୍ପ୍ରତିକ ଆକ୍ରମଣକୁ ଦୃଢ଼ ନିନ୍ଦା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି ଶକ୍ତି, ନିବେଶ ଏବଂ ଯୋଗାଣ ଶୃଙ୍ଖଳ ସମେତ ବିଭିନ୍ନ କ୍ଷେତ୍ରରେ ୟୁଏଇ ସହ ଦ୍ୱିପାକ୍ଷିକ ସହଯୋଗକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ପଞ୍ଚରାଷ୍ଟ୍ରୀୟ ଗସ୍ତର ପ୍ରଥମ ପର୍ଯ୍ୟାୟରେ ଶ୍ରୀ ମୋଦି ୟୁଏଇଠାରେ ପହଞ୍ଚିବା ପରେ ବିମାନ ବନ୍ଦରରେ ରାଷ୍ଟ୍ରପତି ନାହେନ୍ ବ୍ୟକ୍ତିଗତ ଭାବେ ତାଙ୍କୁ ସ୍ୱାଗତ କରିଥିଲେ। ୟୁଏଇ ଆକାଶମଣ୍ଡଳରେ ଶ୍ରୀ ମୋଦିଙ୍କ ବିମାନ ପ୍ରବେଶ କରିବା ପରେ F-16 ଲଢୁଆ ବିମାନ ଏକସଙ୍ଗେ ଗତି କରି ବିମାନ ବନ୍ଦର ପର୍ଯ୍ୟନ୍ତ ପାଛୋଟି ନେଇଥିଲା। ୟୁଏଇ ଗସ୍ତ ଅବସରରେ ଦୁଇ ରାଷ୍ଟ୍ର ମଧ୍ୟରେ କେତେକ ଚୁକ୍ତିନାମା ମଧ୍ୟ ସ୍ୱାକ୍ଷରିତ ହୋଇଛି। ଭାରତରେ ୟୁଏଇ 5 ବିଲିୟନ ଆମେରିକୀୟ ଡଲାର ନିବେଶ ପାଇଁ ଏହି ଅବସରରେ ଘୋଷଣା କରିଛି। ଭାଡିନାରଠାରେ ଏକ ଜାହାଜ ମରାମତି କ୍ଲଷ୍ଟର, ସାମୁଦ୍ରିକ କ୍ଷେତ୍ର ପାଇଁ ଦକ୍ଷତା ବିକାଶ ଢାଞ୍ଚା, ସାମୁଦ୍ରିକ ସୁରକ୍ଷା, ସାଇବର ପ୍ରତିରକ୍ଷା ଏବଂ ସୂଚନା ଆଦାନ ପ୍ରଦାନ, ଶିଳ୍ପ ସହଯୋଗ ଓ ପ୍ରତିରକ୍ଷା କ୍ଷେତ୍ର ସହଯୋଗ ନେଇ ଉଭୟ ଦେଶ ମଧ୍ୟରେ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। ରାଷ୍ଟ୍ରପତି ନାହ୍ୟାନ୍ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ଏକ ସେରେବ୍ରାସ୍ ଚିପ୍ ପ୍ରଦାନ କରିଛନ୍ତି। ଏହା ଭାରତର ସୁପର କମ୍ପ୍ୟୁଟିଂ ବ୍ୟବସ୍ଥା ଏବଂ କୃତ୍ରିମ ବୁଦ୍ଧିମତା ଆଧାରିତ ମିଶନକୁ ସଶକ୍ତ କରିବ। ଶ୍ରୀ ମୋଦି ରାଷ୍ଟ୍ରପତି ନାହ୍ୟାନ୍ଙ୍କୁ ଭାରତ ଗସ୍ତରେ ଆସିବାକୁ ଆମନ୍ତ୍ରଣ ମଧ୍ୟ କରିଛନ୍ତି। ସଂଯୁକ୍ତ ଆରବ ଏମିରେଟ୍ସ ଗସ୍ତ ଶେଷ କରି ପ୍ରଧାନମନ୍ତ୍ରୀ ନେଦରଲ୍ୟାଣ୍ଡସ୍ ଗସ୍ତରେ ଯାଇଛନ୍ତି। ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକର ବୈଦେଶିକ ମନ୍ତ୍ରୀଗଣ ବିଶ୍ୱ ପ୍ରଶାସନ ବ୍ୟବସ୍ଥାରେ ସଂସ୍କାର ଏବଂ ଉନ୍ନତି ପାଇଁ ଅଙ୍ଗୀକାରବଦ୍ଧତା ପ୍ରକାଶ କରିଛନ୍ତି। ନୂଆଦିଲ୍ଲୀରେ ବ୍ରିକ୍ସ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକର ନିର୍ଯ୍ୟାସରୁ ଏହି ସୂଚନା ମିଳିଛି। ସଦସ୍ୟ ରାଷ୍ଟ୍ରଗୁଡ଼ିକ ସମାନ, ବୈଧ, ଗଣତାନ୍ତ୍ରିକ ତଥା ଦାୟିତ୍ୱପୂର୍ଣ୍ଣ ଆନ୍ତର୍ଜାତିକ ଏବଂ ବହୁପକ୍ଷୀୟ ବ୍ୟବସ୍ଥାକୁ ପ୍ରୋତ୍ସାହନ ପ୍ରଦାନ କରିବା ପାଇଁ ସହମତ ହୋଇଛନ୍ତି। ଆନ୍ତର୍ଜାତିକ ଶାନ୍ତି ଏବଂ ସୁରକ୍ଷାକୁ ସୁଦୃଢ଼ କରିବାରେ ଏଭଳି ପ୍ରୟାସ ପ୍ରୋତ୍ସାହନ ପ୍ରଦାନ କରିବ ବୋଲି ଆଶା କରାଯାଉଛି। ରାଜନୈତିକ ଏବଂ କୂଟନୈତିକ ପଦକ୍ଷେପ ମାଧ୍ୟମରେ ବୈଶ୍ୱିକ ଆହ୍ୱାନକୁ ପ୍ରତିହତ କରିବା ନେଇ ସଦସ୍ୟ ରାଷ୍ଟ୍ର ଗୁରୁତ୍ୱ ପ୍ରଦାନ କରିଛନ୍ତି। ଜଳବାୟୁ ପରିବର୍ତ୍ତନ ଆହ୍ୱାନର ମୁକାବିଲା ଦିଗରେ ବହୁପାକ୍ଷିକ ସମନ୍ୱୟ ଉପରେ ସଦସ୍ୟ ରାଷ୍ଟ୍ରଗୁଡ଼ିକ ଏକମତ ହୋଇଛନ୍ତି। ଭିତ୍ତିଭୂମି ବ୍ୟବସ୍ଥାରେ ସ୍ଥିରତାକୁ ସୁଦୃଢ଼ କରିବା ପାଇଁ ବୈଠକରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ନବସୃଜନକୁ ପ୍ରୋତ୍ସାହନ ପ୍ରଦାନ କରିବା, ପ୍ରଯୁକ୍ତିବିଦ୍ୟା ସହଯୋଗକୁ ସୁଦୃଢ଼ କରିବା, ଶିଳ୍ପ ଅଭିବୃଦ୍ଧି, ବିଶ୍ୱ ସ୍ୱାସ୍ଥ୍ୟ କ୍ଷେତ୍ରରେ ସହଭାଗିତାକୁ ବୈଠକରେ ସ୍ୱାଗତ କରାଯାଇଛି। ବୈଠକ ଶେଷ ହେବା ପରେ ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଅର୍ଥନୈତିକ ସମ୍ପର୍କ ସଚିବ ସୁଧାକର ଡାଲେଲା କହିଛନ୍ତି, ନବସୃଜନ, ସହଯୋଗ ଏବଂ ନିରନ୍ତରତା ପାଇଁ ନିର୍ମାଣ ପ୍ରସଙ୍ଗ ଆଧାରିତ ଭାରତ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକକୁ ସଦସ୍ୟ ରାଷ୍ଟ୍ରଗୁଡ଼ିକ ଉଚ୍ଚ ପ୍ରଶଂସା କରିଛନ୍ତି। ପଶ୍ଚିମ ଏସିଆ ସଂଘର୍ଷ ପରିସ୍ଥିତି ମଧ୍ୟରେ ଇନ୍ଧନ ବ୍ୟବହାର ହ୍ରାସ କରିବା ଆହ୍ୱାନ ଆଧାରରେ ସୁପ୍ରିମକୋର୍ଟ ଏଣିକି ବିଭିନ୍ନ ମାମଲାର ଆଭାସୀ ମାଧ୍ୟମରେ ଶୁଣାଣି କରିବେ। ସୁପ୍ରିମକୋର୍ଟର ମହାସଚିବ ଭାରତ ପରାଶରଙ୍କ ଦ୍ୱାରା ଏ ସଂକ୍ରାନ୍ତ ଏକ ଇସ୍ତାହାର ଜାରି କରାଯାଇଛି। ଯାନବାହନ ଇନ୍ଧନର ସର୍ବୋଚ୍ଚ ବ୍ୟବହାରକୁ ସୁନିଶ୍ଚିତ କରିବା ପାଇଁ କାର୍ ପୁଲିଂ ବ୍ୟବସ୍ଥାକୁ ପ୍ରୋତ୍ସାହନ ପ୍ରଦାନ କରିବା ପାଇଁ ବିଚାରପତିଗଣ ସଂକଳ୍ପ ନେଇଥିବା ସୁପ୍ରିମକୋର୍ଟଙ୍କ ପକ୍ଷରୁ କୁହାଯାଇଛି। ସୁପ୍ରିମକୋର୍ଟର ପ୍ରତ୍ୟେକ ବିଭାଗର
50% कर्मचारी सप्ताह रे दुई दिन पर्यंत घरो काम करबा को अनुमति प्रदान करा जाय छि। प्रधानमंत्री नरेंद्र मोदी को ईंधन व्यवहार ह्रास एवं अनावश्यक खर्च एड़ाइबा पई करथिबा आह्वान परिप्रेक्षी रे सुप्रीम कोर्ट को पक्षरु एही निष्पत्ति ग्रहण करा जाय छि।

0: ଆକାଶବାଣୀ ସମ୍ବଲପୁର ପ୍ରଥମେ ଓଡ଼ିଆରେ ସମ୍ବାଦ ଏବଂ ପରେ ପରେ ଜିଲ୍ଲା ହାଲଚାଲ ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ

0: ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଅର୍ଘାଚି କହିଛନ୍ତି ପଶ୍ଚିମ ଏସିଆରେ ଶାନ୍ତି ପ୍ରତିଷ୍ଠା ଦିଗରେ ଭାରତ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିପାରିବ। ନୂଆଦିଲ୍ଲୀରେ ଆଜି ଗଣମାଧ୍ୟମକୁ ସମ୍ବୋଧନ କରି ଶ୍ରୀ ଅର୍ଘାଚି କହିଛନ୍ତି ହର୍ମୁଜ୍ ପ୍ରଣାଳୀ ଦେଇ ସବୁ ଜାହାଜକୁ ଚଳାଚଳ କରିବାରେ ସହଯୋଗ ପ୍ରଦାନ କରିବାରେ ଇରାନ ପ୍ରସ୍ତୁତ ଅଛି ବୋଲି ଶ୍ରୀ ଅର୍ଘାଚି କହିଛନ୍ତି। ତେବେ ସେଠାକାର ପରିସ୍ଥିତି ଏବେ ଗମ୍ଭୀର ରହିଛି, ପଶ୍ଚିମ ଏସିଆ ପରିସ୍ଥିତି ଆଲୋଚନା ମାଧ୍ୟମରେ ହିଁ ସମାଧାନ ହୋଇପାରିବ ବୋଲି ଶ୍ରୀ ଅର୍ଘାଚି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। କ୍ଷେତ୍ରରେ ଭାରତର ଯେକୌଣସି ପ୍ରକାର ଗଠନମୂଳକ ପ୍ରୟାସକୁ ଇରାନ ସ୍ୱାଗତ କରିବ ବୋଲି ସେ କହିଛନ୍ତି। ବ୍ରିକ୍ସ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକରେ ଯୋଗଦେବା ପାଇଁ ଶ୍ରୀ ଅର୍ଘାଚି ଏବେ ନୂଆଦିଲ୍ଲୀରେ ଅଛନ୍ତି। କୋଲକାତା ଆର୍ଜିକର ମେଡିକାଲ କଲେଜ ମାମଲା ସହିତ ଜଡ଼ିତ ତିନି ଜଣ ଆଇପିଏସ୍ ଅଧିକାରୀଙ୍କୁ ପଶ୍ଚିମବଙ୍ଗ ସରକାର ନିଲମ୍ବନ କରିଛନ୍ତି। ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ କହିଛନ୍ତି ରାଜ୍ୟ ସରକାର ସେମାନଙ୍କ ବିରୋଧରେ ବିଭାଗୀୟ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। କର୍ତ୍ତବ୍ୟରେ ଅବହେଳା, ପୀଡ଼ିତାଙ୍କ ପିତାମାତାଙ୍କୁ ଅର୍ଥ ପ୍ରଦାନ ଅଭିଯୋଗ ଏବଂ ସରକାରୀ ଅନୁମତି ବିନା ଗଣମାଧ୍ୟମକୁ ସମ୍ବୋଧନ କରିବା ନେଇ ସେମାନଙ୍କ ବିରୋଧରେ ଅଭିଯୋଗ ରହିଛି। କୋଲକାତା ପୁଲିସର ପୂର୍ବତନ କମିଶନର ବିନୀତ ଗୋଏଲ, ପୂର୍ବତନ କେନ୍ଦ୍ରଶାଖା ଉପ କମିଶନର ଇନ୍ଦିରା ମୁଖାର୍ଜୀ ଏବଂ ପୂର୍ବତନ ଉପ ଉତ୍ତର ଭାଗ କମିଶନର ଅଭିଷେକ ଗୁପ୍ତାଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି। 2024 ଅଗଷ୍ଟ ମାସରେ ଆର୍ଜିକର ମେଡିକାଲ କଲେଜରେ ଜଣେ ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଏବଂ ହତ୍ୟା କରାଯାଇଥିଲା। ଆନ୍ଧ୍ରପ୍ରଦେଶର ଶ୍ରୀ ସତ୍ୟସାଇ ଜିଲ୍ଲା ଅନ୍ତର୍ଗତ ପୋଟପର୍ତ୍ତିଠାରେ ଆଡଭାନ୍ସ ମିଡିୟମ କମ୍ବାଟ ଏୟାରକ୍ରାଫ୍ଟ ପ୍ରୋଗ୍ରାମ ବ୍ୟବସ୍ଥାର ଆଜି ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍ ଚନ୍ଦ୍ରବାବୁ ନାଇଡୁ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସମାବେଶକୁ ସମ୍ବୋଧନ କରି ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି ଆତ୍ମନିର୍ଭର ଭାରତ ଏବଂ ମେକ୍ ଇନ୍ ଇଣ୍ଡିଆ ପ୍ରତିରକ୍ଷା ଦୃଷ୍ଟିକୋଣରେ ଆନ୍ଧ୍ରପ୍ରଦେଶ ଏକ ପ୍ରମୁଖ ସ୍ତମ୍ଭ ଭାବେ ପ୍ରତୀୟମାନ ହେଉଛି। ନୂତନ ଭାବରେ ଆରମ୍ଭ ହୋଇଥିବା ପ୍ରତିରକ୍ଷା ପ୍ରକଳ୍ପଗୁଡ଼ିକ ଜାତୀୟ ସୁରକ୍ଷାକୁ ମଜବୁତ କରିବା ସହିତ ଦେଶର ଶିଳ୍ପ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ସହ ଯୁବପିଢ଼ିଙ୍କ ପାଇଁ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ଶ୍ରୀ ସିଂ କହିଛନ୍ତି। ପ୍ରକୃତ ଜାତୀୟ ସୁରକ୍ଷା ଆତ୍ମନିର୍ଭରତା ଉପରେ ପର୍ଯ୍ୟବେସିତ ହେବା ଉଚିତ ବୋଲି ସେ କହିଛନ୍ତି।
1: ଫ୍ୟୁଜ୍ ଯୋ ହୋତା ହେ ୱ କିସି ଭି ଗୋଲା ବାରୁଦ କା ସବସେ ୟେ ଇମ୍ପୋର୍ଟାଣ୍ଟ ହିସ୍ସା ହୋତା ହେ ଚାହେ ଆର୍ଟିଲରୀ ଶେଲ୍ ହୋ ବମ୍ବ ହୋ ୟା କୋଇ ଭି ଯୁଦ୍ଧ ସାମଗ୍ରୀ ହୋ ବିନା ଭରୋସେମନ୍ଦ ଇଲେକ୍ଟ୍ରିକ ଫ୍ୟୁଜ୍ କେ ସବ୍ ବେକାର ହେ। यहां बनने वाले अत्याधुनिक फ्यूज हमारी सेनाओं को ताकत देंगे और यह प्रोजेक्ट हमारी एमिनिशन मैन्युफैक्चरिंग में सेल्फ रिलायंस आत्मनिर्भरता का एक नया चैप्टर जोड़ेगा।
0: ପ୍ରତିରକ୍ଷା କ୍ଷେତ୍ରରେ ଦେଶର ପରିବର୍ତ୍ତନ ଉପରେ ଆଲୋକପାତ କରି ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ସମ୍ପନ୍ନ ମେକ୍ ଇନ୍ ଇଣ୍ଡିଆ ଅଭିଯାନ ଅଧୀନରେ ଘରୋଇ ପ୍ରତିରକ୍ଷା ଉତ୍ପାଦନ ଏବେ 1,54,000 କୋଟି ଟଙ୍କାରେ ପହଞ୍ଚିଛି। ପ୍ରତିରକ୍ଷା ରପ୍ତାନୀ ପ୍ରାୟ 40,000 କୋଟି ଟଙ୍କା ହୋଇଥିବା ସେ କହିଛନ୍ତି। ଡ୍ରୋନ୍ ପ୍ରଯୁକ୍ତି ବିଦ୍ୟାକୁ ପରିବର୍ତ୍ତନର ଏକ ପ୍ରମୁଖ କ୍ଷେତ୍ର ଭାବେ ବର୍ଣ୍ଣନା କରି ଶ୍ରୀ ସିଂ କହିଛନ୍ତି କର୍ଣ୍ଣୁଲ୍ରେ କାର୍ଯ୍ୟକାରୀ ଥିବା 8ଟି ଡ୍ରୋନ୍ କମ୍ପାନୀ ମେକ୍ ଇନ୍ ଇଣ୍ଡିଆ ଅଭିଯାନର ପ୍ରକୃତ ଦୃଷ୍ଟିକୋଣକୁ ପ୍ରତିନିଧିତ୍ୱ କରୁଛି। ଆଇପିଏଲ୍ କ୍ରିକେଟରେ ଆଉ ଅଳ୍ପ ସମୟ ପରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଏବଂ ଚେନ୍ନାଇ ସୁପର କିଙ୍ଗସ୍ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଲକ୍ଷ୍ନୌର ଏକନା କ୍ରିକେଟ ଷ୍ଟାଡିୟମଠାରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ଟସ୍ ଜିତି ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତା 26 ତାରିଖରେ କେରଳମ୍ରେ ପ୍ରବେଶ କରିବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ତେବେ ପ୍ରବେଶ ଦିବସରେ 4 ଦିନ ଆଗପଛ ହୋଇପାରେ ବୋଲି ପାଣିପାଗ ବିଭାଗ କହିଛି। ସାଧାରଣତଃ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳମ୍ରେ ଜୁନ୍ 1ରେ ପ୍ରବେଶ କରିଥାଏ। ପାଣିପାଗ ବିଭାଗ କହିଛି ଆଗାମୀ 24 ଘଣ୍ଟା ମଧ୍ୟରେ ଦକ୍ଷିଣ ବଙ୍ଗୋପସାଗର, ଆଣ୍ଡାମାନ ସାଗର ଏବଂ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜର କିଛି ଅଞ୍ଚଳରେ ଦକ୍ଷିଣ ପଶ୍ଚିମ ମୌସୁମୀ ଆଗମନ ନେଇ ପରିସ୍ଥିତି ଅନୁକୂଳ ରହିଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ହର୍ମୁଜ୍ ପ୍ରଣାଳୀ ଦେଇ ନିରାପଦ ଓ ଅବାଧ ଜାହାଜ ଚଳାଚଳକୁ ଭାରତର ସମର୍ଥନ ରହିଛି କହିଲେ ପ୍ରଧାନମନ୍ତ୍ରୀ। ପଞ୍ଚରାଷ୍ଟ୍ରୀୟ ଗସ୍ତର ପ୍ରଥମ ପର୍ଯ୍ୟାୟରେ ଆବୁଧାବିଠାରେ ସଂଯୁକ୍ତ ଆରବ ଏମିରେଟ୍ସ ରାଷ୍ଟ୍ରପତିଙ୍କ ସହ କଲେ ସାକ୍ଷାତ ଆଲୋଚନା। ବିଶ୍ୱ ପ୍ରଶାସନ ବ୍ୟବସ୍ଥାରେ ସଂସ୍କାର ଏବଂ ଉନ୍ନତି ପାଇଁ ଅଙ୍ଗୀକାରବଦ୍ଧତା ଜଣାଇଲେ ବ୍ରିକ୍ସ ସଦସ୍ୟ ରାଷ୍ଟ୍ର। ଇନ୍ଧନ ବ୍ୟବହାର ହ୍ରାସ କରିବା ଆହ୍ୱାନ କ୍ରମେ ଆଭାସୀ ମାଧ୍ୟମରେ ବିଭିନ୍ନ ମାମଲାର ଶୁଣାଣି ପାଇଁ ନିଷ୍ପତ୍ତି ନେଲେ ସୁପ୍ରିମକୋର୍ଟ। ପଶ୍ଚିମ ଏସିଆରେ ଶାନ୍ତି ପ୍ରତିଷ୍ଠା ଦିଗରେ ଭାରତ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିପାରିବ କହିଲେ ଇରାନ୍ର ବୈଦେଶିକ ମନ୍ତ୍ରୀ ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜିର ମ୍ୟାଚ୍ରେ ଟସ୍ ଜିତି ଚେନ୍ନାଇ ସୁପର କିଙ୍ଗସ୍କୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କଲା ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ସମ୍ବାଦ ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା
2: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ
3: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ପୁରୀ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ପୁରୀ ସମ୍ବାଦଦାତା ସୌମିତ୍ର ରଞ୍ଜନ ହରିଚନ୍ଦନ ଓ ଉପସ୍ଥାପନାରେ ମୁଁ ସୁଭାଷ ଚନ୍ଦ୍ର ଶତପଥୀ ଆଗାମୀ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀ ଟାଉନ୍ ହଲ୍ରେ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ସୁଧାଂଶୁ ମୋହନ ସାମଲଙ୍କ ଅଧ୍ୟକ୍ଷତାରେ ପ୍ରଥମ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହୋଇଛି ବୈଠକରେ ନୀତିକାନ୍ତି ପରିଚାଳନା ଜନଗହଳି ନିୟନ୍ତ୍ରଣ ସ୍ୱାସ୍ଥ୍ୟ ସେବା ବିଦ୍ୟୁତ୍ ଯୋଗାଣ ଓ ସୁରକ୍ଷା ବ୍ୟବସ୍ଥା ନେଇ ଆଲୋଚନା ହୋଇଥିଲା ରଥଯାତ୍ରା ସମୟରେ ଅଧିକ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ ଭିନ୍ନକ୍ଷମଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା ସିସିଟିଭି ସ୍ଥାପନ ଅଧିକ ସୁରକ୍ଷା ବଳ ମୁତୟନ କରାଯିବ ରଥ ନିର୍ମାଣ ପାଇଁ ଆବଶ୍ୟକ କାଠ ପହଞ୍ଚିଥିବା ବେଳେ ତାମିଲନାଡୁରୁ ଚନ୍ଦନ କାଠ ଅଣାଯିବ ଭକ୍ତଙ୍କ ପାଇଁ ସ୍ୱତନ୍ତ୍ର ବୀମା ବିଶୁଦ୍ଧ ପାନୀୟ ଜଳ ସ୍ୱତନ୍ତ୍ର ବସ୍ ସେବା ଟିକେଟ୍ ବୁକିଂ କାଉଣ୍ଟର ଓ ସହରର 60 ସ୍ଥାନରେ ଏଲ୍ଇଡି ସୂଚନା ବ୍ୟବସ୍ଥା କରାଯିବ ବୋଲି ଶ୍ରୀ ସାମଲ କହିଛନ୍ତି
4: ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ଏ ବର୍ଷ ପ୍ରତ୍ୟେକ ସ୍ତରରେ ଆମେ ପ୍ରିପାରେସନ୍ କରିଛୁ ଏବଂ ପ୍ରତ୍ୟେକ ବିଭାଗ ପାଇଁ ଯେଉଁ ଯେଉଁ ସମସ୍ୟାମାନ ଉପସ୍ଥାପନ କରାଯାଇଛି ସମସ୍ତଙ୍କୁ ଇନ୍ଷ୍ଟ୍ରକ୍ସନ୍ ମଧ୍ୟ ଇସ୍ୟୁ କରାଯିବ ସେମାନେ ନିଶ୍ଚିତ ଭାବରେ ତ୍ୱରିତ ଭାବରେ ଏଇ ଯେଉଁ ସମସ୍ୟା ଅଛି ତାକୁ ସମାଧାନ କରିବେ ଯଦ୍ୱାରା ଆମ ରଥଯାତ୍ରା ତ ଅତ୍ୟନ୍ତ ସୁନ୍ଦର ସହିତ ଶାନ୍ତିପୂର୍ଣ୍ଣ ଭାବରେ ହେଇଯିବ ପ୍ରତ୍ୟେକ ଇନଫର୍ମେସନ୍ ଯେତେ ଭକ୍ତମାନେ ଆସିବେ ଶ୍ରଦ୍ଧାଳୁମାନେ ଆସିବେ ରଥଯାତ୍ରାକୁ ଟ୍ରାଫିକ୍ର ବ୍ୟବସ୍ଥା ହଉ ସେ ଟ୍ରାନ୍ସପୋର୍ଟେସନ୍ ବ୍ୟବସ୍ଥା ହଉ ରେଲୱେର ବ୍ୟବସ୍ଥା ହଉ ଏବଂ ଇନଫର୍ମେସନ୍ କୋଉଠି ଟଏଲେଟ୍ ଅଛି କୋଉଠି ପାର୍କିଂର ବ୍ୟବସ୍ଥା ଅଛି ସବୁ ପ୍ରକାର ପାଇଁ ଗୋଟେ କୋଡିନେଟେଡ୍ ୱେରେ ଆମେ ଏଥର ଏଫର୍ଟ କରୁଛୁ ଏବଂ ନିଖୁଣ ତଥ୍ୟ ଏଥର ଲୋକମାନଙ୍କ ପାଖରେ ଉପଲବ୍ଧ ହବ
3: ଶ୍ରୀମନ୍ଦିର ରତ୍ନଭଣ୍ଡାରର ଗଣତି ପ୍ରକ୍ରିୟା ଜାରି ରହିଛି ଦ୍ୱିତୀୟ ପର୍ଯ୍ୟାୟରେ ଚଳିତ ମାସ 11 ଓ 12 ତାରିଖରେ 2 ଦିନ ଧରି ଗଣତି କାର୍ଯ୍ୟ ସମ୍ପନ୍ନ ହୋଇଛି ମୋଟ 11 ଦିନ ଧରି ଚାଲିଥିବା ଏହି ପ୍ରକ୍ରିୟାରେ ପ୍ରାୟ 65 ଘଣ୍ଟା ଗଣତି କାର୍ଯ୍ୟ ସରିଛି ପ୍ରତ୍ୟେକ ଅଳଙ୍କାରକୁ ସୁରକ୍ଷିତ ଭାବେ ଷ୍ଟିଲ୍ ବାକ୍ସରେ ସଂରକ୍ଷଣ କରାଯାଉଛି ଚଳିତ ମାସରେ ଆହୁରି 7 ଦିନ ଗଣତି କାର୍ଯ୍ୟ କରାଯିବାକୁ ଧାର୍ଯ୍ୟ ହୋଇଛି 1978 ତାଲିକା ଅନୁସାରେ ମେଳକ କାର୍ଯ୍ୟ ଚାଲିଥିବା ବେଳେ ସୁରକ୍ଷା ବ୍ୟବସ୍ଥା କଡ଼ା କରାଯାଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ କହିଛନ୍ତି
5: ଏହି ପର୍ଯ୍ୟାୟରେ ଆମ ଗଣତି କାର୍ଯ୍ୟକ୍ରମରେ ଆମେ ଯେତେବେଳେ ହାତକୁ ନେଇଛେ ସେଠି ଯାହା ବି ଆମେ ଅଳଙ୍କାର ଗୁଡ଼ିକର ଗଣତି ପ୍ରକ୍ରିୟା କରୁଛୁ ସେଗୁଡ଼ିକରେ ରତ୍ନ ଖଚିତ ରହିଥିବାରୁ ଅନେକ ସମୟ ସାପେକ୍ଷ ଏବଂ କହିବା ବାହୁଲ୍ୟ ମାତ୍ର ଯେ ଆମେ କୌଣସି ହିସାବରେ ତରବରିଆ ଭାବେ କିମ୍ବା କୌଣସି ହିସାବରେ କିଛି ସାଲିସ କରିକି କୌଣସି ଜିନିଷ କରୁଛୁ ଯାହା ବି ସରକାରଙ୍କ ଅନୁମୋଦିତ ଏସ୍ଓପି ଅଛି ବା ବ୍ୟବସ୍ଥାବଳୀ ଅଛି ସେହି ହିସାବରେ ସମ୍ପୂର୍ଣ୍ଣ ନିର୍ଭୁଲ ଭାବରେ ସେହି ପ୍ରକ୍ରିୟା ଜାରି ରହିଛି
3: ପୁରୀ ବଡ଼ଦାଣ୍ଡର ରଥ ଖଳାରେ ମହାପ୍ରଭୁଙ୍କ 3 ରଥ ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି ଶ୍ରୀକ୍ଷେତ୍ର ଭଉଁରୀ ତିଥିରେ ଚକା ଡେରା ନୀତି ସମ୍ପନ୍ନ ହୋଇଥିବା ବେଳେ 42 ଚକ ନିର୍ମାଣ କାର୍ଯ୍ୟ ଜାରି ରହିଛି ମହାରଣା ସେବକମାନେ ଗୁଜ ଓ ଜଳଯନ୍ତ୍ର ନିର୍ମାଣ ଶେଷ କରିଥିବା ବେଳେ ରୂପକାର ସେବକମାନେ ସିଂହ ବିରାଳ ଖୋଦେଇ କାମ ଜାରି ରଖିଛନ୍ତି ଦୋଳବେଦୀ କମାରଶାଳାରେ କମାର ସେବକମାନେ ରଥ ପାଇଁ ଆବଶ୍ୟକୀୟ କଣ୍ଟା ପନ୍ଦାରୀ ଓ ବଳା ପ୍ରସ୍ତୁତ କରୁଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ନିମାପଡ଼ାରେ ଶତାଧିକ ପ୍ରଜାଙ୍କୁ ସ୍ଥାୟୀ ଜମି ପଟ୍ଟା ବଣ୍ଟନ କରିଛନ୍ତି ଗୋପ ବ୍ଲକର ଭୂମିହୀନ ହିତାଧିକାରୀଙ୍କ ସମେତ ଅଣ୍ଡିଆ ମୌଜାରେ ପ୍ରାଥମିକ ପର୍ଯ୍ୟାୟରେ 240 ଜଣଙ୍କୁ ପଟ୍ଟା ପ୍ରଦାନ କରାଯାଇଛି ଦ୍ୱିତୀୟ ପର୍ଯ୍ୟାୟରେ ଅଣ୍ଡିଆ ଓ ପାଟପୁର ମୌଜାର 263 ଏକର ଜମିର ବନ୍ଦୋବସ୍ତ କରାଯାଇ ପଟ୍ଟା ବଣ୍ଟନ କରାଯିବ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ପୁରୀରେ ଆଗାମୀ ଡିସେମ୍ବର 13 ତାରିଖରେ ପୁରୀ କୋଷ୍ଟାଲ ମାରାଥନ୍ ଆୟୋଜିତ ହେବ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପୁରୀ ବେଳାଭୂମିରେ ଏହାର ଲୋଗୋ ଉନ୍ମୋଚନ କରିଛନ୍ତି ବିଜୟୀଙ୍କୁ 1 କୋଟି ଟଙ୍କାର ପୁରସ୍କାର ଦିଆଯିବା ସହ ବିଶ୍ୱସ୍ତରୀୟ କ୍ରୀଡ଼ାବିତ୍ମାନଙ୍କୁ ଭାଗ ନେବା ପାଇଁ ନିମନ୍ତ୍ରଣ କରାଯାଇଛି ଏହା ଓଡ଼ିଶାର ପର୍ଯ୍ୟଟନ ସଂସ୍କୃତି ଓ କ୍ରୀଡ଼ା ପରମ୍ପରାକୁ ବିଶ୍ୱସ୍ତରରେ ପ୍ରଚାର କରିବ ବୋଲି ଆଶା କରାଯାଉଛି पुरी रो कला संस्कृति और ऐतिह्य सुरक्षा और प्रचार पाई इंटाक पुरी चैप्टर रो शुभारंभ करिछंती उपमुख्यमंत्री प्रभाति परिडा। पुरी सदाशिव संस्कृत कैंपस रे आयोजित कार्यक्रम रे से राज्य रो ऐतिह्य सुरक्षा रे संस्थार भूमिका उपरे आशा व्यक्त करितले। कोणार्क मंदिर सुरक्षा पाई

0: ବୋଲୁ ଧନ୍ୟବାଦ ଗୁଡ଼ିକ ଦେମା।
1: ଧନ୍ୟବାଦ ଦେବା ସାଙ୍ଗେ ସାଙ୍ଗେ ତୁଇ ତ ଜାଣିଛୁ କ ଆମର ବୈଠକ କେ ଭିନେ ଭିନେ ଦିନ ଆମର ଚାଷୀ ଭାଇ ମାନେ ଆସନ୍। ତ ହେନ୍ତା ଜଣେ ଆଜି ଆଇଛନ୍, ମୁଇଁ କଥାବାର୍ତ୍ତା କରୁଛେ, ତୁଇ ଶୁନ।
0: ହଁ
2: ଆଜ୍ଞା, ଆପଣଙ୍କ ପରିଚୟ ଟିକେ ଦିଅନ୍। ମୋ ନାଁ ଗଜେନ୍ଦ୍ର ବେହେରା ଆଜ୍ଞା, ମୋର ଘର ହଉଛି ବରପଦର ଖରିଆର ବ୍ଲକ। ଆଜ୍ଞା ଆପଣ ତ ଜଣେ ଚାଷୀ ହେ
3: ଆଜ୍ଞା,
2: ତ ଏବେ କାଁ କାଁ ଚାଷ କରୁଛନ୍? ଆଜ୍ଞା
3: ମୁଇଁ ଉଲି ଚାଷ ବହୁତ କରସି, ଉଲି ଚାଷରେ ମୁଁ ବହୁତ ଫାଇଦା ପାଏସି ଆର ବର୍ଷକ 100 ପକେଟ 150 ପକେଟ ବାହାର କରସି। ଆଜ୍ଞା
2: ତ ଆଜ୍ଞା ଆପଣ ତ ଉଇଲ୍ ଚାଷ କରସନ୍? ଆଜ୍ଞା
3: ଆଜ୍ଞା,
2: ତ ଇଟା ଉଇଲ୍ ଚାଷ କରବାର ଆଗରୁ ଆପଣ ଜମିକେ କେନ୍ତା କରି କୁଡା କୁସା କରସନ୍, କେନ୍ତା କରି ଜମିକେ ପ୍ରସ୍ତୁତ କରସନ୍, ସେ ବିଷୟରେ କହନ୍। ଆଜ୍ଞା
3: ଆଜ୍ଞା, ଆମେ ଧାନ ଚାଷ କରିଥିସୁଁ, ସେ ନଡ଼ା କାଟସୁଁ ଆଜ୍ଞା, ଶୁଖିଲ ଟିକେ ଭୁରି ଭୁରି ଫାଟ ଦେଲେ ସେଟା ଜୁସୁଁ ଆଜ୍ଞା, ଜୁତି କରି 2-3 କାସ ଜୁତି କରି ଢେଲ ଚୁପସୁଁ ଆଜ୍ଞା, ଢେଲ ଚୁପି କରି ତାକେ ପୁରା ସମାନ କରିକରି ସେରନା ଘିଚସୁଁ, ସେରନା ଘିଚି କରି ସାର ସେନୁ ପାଣି ଛପେ କରି ପଲା ପକେଇଥିସୁଁ ତାକେ ରୁପସୁଁ ଆଜ୍ଞା।
2: ତ ଆଜ୍ଞା ଆପଣ ତ ଉଇଲ୍ ଚାଷ କରସନ୍? ଆଜ୍ଞା
3: ଆଜ୍ଞା,
2: ତ ଏଇ ଯେନ୍ ଉଇଲ୍ ଚାଷ କରବାର ଆଗରୁ ତାର ବିହନ କେନ୍ ଠାନୁ ଆନୁସନ୍?
3: ଆଜ୍ଞା ଆମେ ଦୁକାନରୁ କିଣିନୁସୁଁ।
2: ତ ଏଇଟା କାଁ କାଁ କିସମର ବିହନ ଆପଣ ରୋପସନ୍?
3: ଉରେ ଆଜ୍ଞା, ସେ ଗୋଟେ ହ୍ୱାଇଟ୍ ବିହନ ମିଳିଛି ଆଜ୍ଞା, ସେଟା ନେଇକରି ପହ୍ଲା ପକାସୁଁ ଆରୁ 3 ମାସ ପରେ ସେ ପହ୍ଲା ହେଲେ ଆମେ ରୋପସୁଁ ତାକୁ। ଆଜ୍ଞା
2: ତ ଆଜ୍ଞା ଆପଣ ତ ଉଇଲ୍ ଚାଷ କରସନ୍?
3: ଆଜ୍ଞା,
2: ଆରୁ ଏଇ ଯେନ୍ ଉଇଲ୍ ଚାଷ ଥି ଆପଣ କାଁ କାଁ ପ୍ରକାର ସାର ବ୍ୟବହାର କରସନ୍ ସେ ବିଷୟରେ କହନ୍। ଆଜ୍ଞା
3: ଆମେ ସାର ପ୍ରଥମେ ଉଇଲ୍ ଜଗାଲେ 10 ଦିନ ପରେ ପଟାସ ଦେସୁଁ ସାର, ତାପରେ ଉଇଲ୍ ଟିକେ ମାସେ 40 ଦିନ ଖଣ୍ଡେ ହେଇଗଲେ ଆଜ୍ଞା ୟୁରିଆ ଦେସୁଁ ସାର।
2: ଆରେ ଗୋବର ଖତ କିଛି ବ୍ୟବହାର ନାଇଁ କରନ୍?
3: ନାଇଁ ସାର, ଗୋବର ଖତ ନାଇଁ ଦେବା ସାର, ଗୋବର ଖତରେ କେହି ଗାଈ ଗୋରୁ ତ ନାଇଁ ନା ସାର, ଆର ଖାଲି ୟୁରିଆ ସାରରେ ହଉଛି ସାର।
2: ଆଚ୍ଛା ଆଜ୍ଞା, ଆପଣ ତ ଜାଣିଛନ୍ ଯେ ଆମର ଚାଷବାସ କଲେ ରୋଗ ପୋକ ର ଗୋଟେ ସମସ୍ୟା ରହିଛି। ଆଜ୍ଞା ତ ଆଜ୍ଞା, ଏଥିର ଲାଗି ଆପଣ କେନ୍ତା କାଣା କରସନ୍? ଆଜ୍ଞା, ଏଇ ଯେ ରୋଗ ପୋକ ଯଦି ଆପଣ ଉଇଲ୍ ଚାଷ କେ ହେଲା, ଆପଣ ଏଇଟା କାଣା ତାର ପ୍ରତିକାର କରସନ୍?
3: ଯେ ଆପଣଙ୍କର ଗ୍ରାମ ସଭା ଝେଲଡୁଗୁଡ଼ ପତ୍ର ଆସୁ ଆଜ୍ଞା, ସାର ମାନେ କେନ ଔଷଧ ଦିଆ ହେଲା ବୋଲି ଲେଖିଦେଲେ ସେଟା ଆମେ କିଣିକି ଦିଶୁ ଆଜ୍ଞା।
2: ଆଚ୍ଛା ଆଜ୍ଞା, ଗୋଟେ କଥା କହନ୍ ଯେ ଆମର ଚାଷବାସ ଲାଗି ତ ପାନ୍ ଦରକାର। ଆଜ୍ଞା
3: ଆଜ୍ଞା,
2: ପାନ୍ ନେଇ ହେଲେ ତ ଚାଷବାସ ନେଇ ପାରେ
3: ସାର।
2: ତ ଏଇ ଯେନ୍ ଉଇଲ୍ ଚାଷ କରୁଛନ୍,
3: ଆଜ୍ଞା
2: ଆପଣ ଏଇଟା ରୋପା ଠାନୁ ଉଇଲ୍ ଘିଚିଲା ପରେ ଆପଣ କେନ୍ତା କରି ପାନ୍ ଦଉଛନ୍ ସେ ବିଷୟରେ କହ।
3: ଆମେ ଜମିରେ କୁଆଁ କୁଟସୁଁ ଆଜ୍ଞା, ଜମିରେ ପାଣି ଜଲ୍ଦି ବାହାରୁଛି ଆଜ୍ଞା, 10 ଫୁଟ 15 ଫୁଟ କୁଲେ ପାଣି ବାହାରିଲେ ସାର 4 ମାସ ଖଣ୍ଡେ ପାଣି କିଣିବା ପଡ଼ୁଛି ସାର।
2: ଏଇଟା କେତେଥର ଦେଉଛନ୍? ଆଜ୍ଞା
3: ପାଣି ଶୁଖିଲେ ଆଜ୍ଞା 3 ଦିନ ଥରେ ପାଣି ଦିଆହେଇଛି, କି ଗୋଟେ ଲାଇନ୍ରେ ଦିଆ ଥିଲା, କାଲି ସେ 2 ଦିନ ଥରେ ଫେର ଲାଇନ୍ରେ ଦିଆ ହେବା ପାଣି।
2: ଓହୋ, ଏନ୍ତା କରି ଆପଣ 3 ଦିନକେ ଥରେ 3 ଦିନକେ ଥରେ ନେଇ ଶୁଖିଲା ପରେ ପାନ୍ ଦଉଥିସ?
3: ହଁ ସାର।
2: ଆଚ୍ଛା, ଏଇ ଯେନ୍ ପାନ୍ ଦେଲା ବେଲକେ ଆପଣ କିଛି ସାର ସୁରା ଦେସନ୍ କି? ଆଜ୍ଞା
3: ହଁ ଆଜ୍ଞା, ପଟାସ ଦେସୁଁ ପରେ ପଡ଼ା ସାର, କାଲସିୟମ ପଟାସ, ତାପରେ ୟୁରିଆ ଦେସୁଁ ସାର, 40 ଦିନ ପୁରିଲେ ୟୁରିଆ ଦେସୁଁ।
2: 40 ଦିନ ପୁରିଲେ ଆପଣ
3: ୟୁରିଆ ସାର ଦେସୁଁ?
2: ୟୁରିଆ ଦେସନ୍
3: ଆଜ୍ଞା।
2: ଆଚ୍ଛା ଆଜ୍ଞା, ଇ ଯେନ୍ ଆପଣ ଚାଷ କରୁଛନ୍ ଇ ଉଇଲ୍ ଚାଷ,
3: ଆଜ୍ଞା
2: ଇଟା କେନ୍ତା ମାଟ ନେ ଭଲ ଅଛି?
3: କଲା ମାଟ ରେ ଭଲ ଅଛି ସାର।
2: ଆପଣ ଅଞ୍ଚଳରେ କଲା ମାଟ ଅଛି?
3: ହଁ, ବହୁତ କଲା ମାଟି ଅଛି।
2: ଆଚ୍ଛା, ଆପଣ ତ ଜଣେ ଚାଷୀ ଚାଷ କରୁଛନ୍?
3: ଆଜ୍ଞା।
2: ତାର ସାଙ୍ଗେ ସାଙ୍ଗେ ଆପଣ ଅଞ୍ଚଳରେ ଆର ବାକି ଚାଷୀ ମାନେ କେନ୍ତା କେତେ ଚାଷ କରୁଛନ୍?
3: ବହୁତ କରୁଛନ୍ ଆମର ବାଟକେ ଆଜ୍ଞା, ଆମର ଗାଁ ବରପଦଟା ଆମର ଅଞ୍ଚଳରେ ଫେମସଟା ସାର, ସବୁ ଚାଷ କରୁଛନ୍ତି ଆଜ୍ଞା।
2: ତ ଆପଣ କେତେ ଏକର ଉଇଲ୍ ଚାଷ କରୁଛନ୍?
3: ମୁଁ କମସେ କମ 1 ଏକର କରୁଛି ଆଜ୍ଞା।
2: ତ ଆଜ୍ଞା, ଗୋଟେ କଥା କହନ୍
3: ଯେ
2: ଆପଣ ତ ଜଣେ ଉଇଲ୍ ଚାଷୀ ହେ
3: ଆଜ୍ଞା,
2: ତ ଏଇ ଯେନ୍ ଆପଣ ଉଇଲ୍ କେ ବିକୁଛନ୍
3: ଆଜ୍ଞା,
2: ସେଟା ଆପଣ ପାଖେ ଆସିକରି ଲୋକ ନଉଛନ୍ କି ଆପଣ ନେଇକରି ସେଟା ବଜାରରେ ବିକୁଛନ୍?
3: ନା, ଆମର ପାଖେ ବି ଆସୁଛନ୍ ଆଜ୍ଞା, ଆରୁ ଅନ୍ୟ କଣ୍ଟା ଅଛି ନୂଆପଡ଼ା ବି ନଉଛୁ ସାର, ସେନେ ପକେଟରେ ବିକୁଛନ୍ ସାର।
2: କେତେ କେଜି?
3: ଏଟା 40 କିଲୋ ଆଜ୍ଞା।
2: ଆଚ୍ଛା, ଇ ଯେନ୍ କଣ୍ଟା ବାଣିରେ ଆପଣ ବିକୁଛନ୍ କି ନୂଆପଡ଼ାରେ ବିକୁଛନ୍?
3: ଆଜ୍ଞା,
2: କେନ୍ ମାନେ ଆସିକି ନଉଛନ୍ ସେମାନେ?
3: ଏଟା ଗ୍ରାହକ ମାନେ ଆଉଛନ୍, ମାନେ ଟାଉନର ଲୋକ ଆଉଛନ୍, ଅଧିକ ବେପାର ମାନେ ଆଉଛନ୍ ଆଜ୍ଞା, କଟକ ଭୁବନେଶ୍ୱର ସାର ବି ଆଉଛନ୍ ସାର, ସେମାନେ ବି ନଉଛନ୍ ବେପାରୀ ବୋଲି।
2: ଆଚ୍ଛା ଆଜ୍ଞା, ଆମେ ତ ଚାଷବାସ କରସୁଁ
3: ଆଜ୍ଞା,
2: ଚାଷବାସ କଲା ବେଲେ କାଣା ହେସି କି ଯଦି ଆମର ପାଖେ କେନ୍ ବସ୍ତି କି ଟାଉନ୍ ଅଛି ବୋଲେ ସେଠାନ୍କେ ଆମେ ଔଷଧ କଷା କି ଖତ ସାର ଘିନି ଯାଇସୁଁ
3: ଆଜ୍ଞା।
2: ତ ଆପଣ ଗାଁ ଠାନୁ
3: ଆଜ୍ଞା
2: ଖରିଆରଟା କେତେ ଦୂର? ଆଜ୍ଞା
3: 4 କିଲୋମିଟର ସାର।
2: ଏ ଉଇଲ୍ ସାଙ୍ଗେ ସାଙ୍ଗେ ଆପଣ ଆର କାଁ ଚାଷବାସ କରସନ୍? ଆଜ୍ଞା,
3: ଖାଲି ଜାଗା ଦେଖିକି ରାଶି ବୁନା ହେଇଛି, ମୂଲା ବୁନା ହେଇଛି ସାର,
2: ଆର କାଁ କାଣା କରସନ୍?
3: ବେଶ ଏତିକି କରାଯାଏ ଆଜ୍ଞା, କିଛି ଆଉ ଭିଡ଼ି ବି ଦିଅନ୍ତି ଆଜ୍ଞା।
2: ତ ଗୋଟେ କଥା କହନ ଆଜ୍ଞା, ଆପଣ ତ ଉଇଲ୍ ଚାଷ କରସନ୍?
3: ଆଜ୍ଞା,
2: ଇ ଯେନ୍ ଉଇଲ୍ ଚାଷ କରବା ସାଙ୍ଗେ ସାଙ୍ଗେ ସବୁବେଳେ ତ ଧାନ ଚାଷ ବି ହଉଛି, ଆପଣ ଧାନ ଚାଷ କରୁଛନ୍ କେ?
3: ହଁ, ଧାନ ଚାଷ କରାହଉଛି ଆଜ୍ଞା।
2: ଧାନ ଚାଷ କେତେବେଳେ କରସନ୍ ଆର ଉଇଲ୍ ଚାଷ କେତେବେଳେ କରସନ୍?
3: ଧାନ ଚାଷ ବେଲେ କେନ୍ ବର୍ଷେ ଜୁନ୍ 15 ଷ୍ଟାର୍ଟ ହେଲେ କିଛି ନେତ ଆଉ ମାସେ ଖଣ୍ଡେ ଛାଡ଼ିକରି ହେଇଛି ଆଜ୍ଞା।
2: ଏଇଟା ଉଇଲ୍ କେବେଠାରୁ ରୋପସନ୍?
3: ଉଇଲ୍ଟା ଆପଣଙ୍କର ଏଇ ଧାନ କଟା ସରିଲେ ଆଜ୍ଞା।
2: ଧାନ କଟା ସରିଲେ
3: ଆଜ୍ଞା।
2: ଗୋଟେ କଥା କହନ ଆଜ୍ଞା, ଯେ ଆପଣଙ୍କର ଖରିଆର ଅଞ୍ଚଳ ନେ ପାନ୍ ର ସୁବିଧା ତ ଟିକେ ନେଇ ନା?
3: ନାଇଁ ନା ଆଜ୍ଞା, ପାଣି
2: ଆପଣ ଅଞ୍ଚଳରେ କେନାଲ ବି ବ୍ୟବସ୍ଥା ନାଇଁ ନା? ଏଇ ଯେନ୍ ଉଇଲ୍ ଚାଷ ଆପଣ କରୁଛନ୍ ଆଜ୍ଞା,
3: ଆଜ୍ଞା
2: ତାର ଲାଗି ସେ ଚୁଆଁ ଉପରେ ଏକା ନିର୍ଭର କରିବାକୁ ପଡୁଛି କି ଆର କେନ୍ ଠାରୁ ପାନ୍?
3: ନାଇଁ, ଚୁଆଁ ଠାରୁ ନିର୍ଭର କରିବାକୁ ପଡୁଛି ଆଜ୍ଞା।
2: ତ ଚୁଆଁ ଠିକ 12 ମାସେ ପାନ୍ ଦଉଛି?
3: ହଁ, ଦଉଛି ସାର।
2: ଆଚ୍ଛା ଆଜ୍ଞା, ଗୋଟେ କଥା କହନ୍ ଯେ ଆପଣ ତ ଜଣେ ଉଇଲ୍ ଚାଷୀ ହେ
3: ଆଜ୍ଞା,
2: ଉଇଲ୍ ଚାଷ କରିକରି ନିଜର ଘରର ଶାଗ ଡାଲ ଭିରେଇବା ସାଙ୍ଗେ ସାଙ୍ଗେ ବିକି ଭାଙ୍ଗିକରି ଦୁସରା କାମ ବି କରୁଛନ୍
3: ଆଜ୍ଞା।
2: তো এই যে বাজারে আমি উইল 3 টাকা 4 টাকা বিকি দেশ আর সে উইল একা যাই রায়পুর হোক কি কটক বাড়ে হোক যেত আমার পাখে আমি ঘিনুছু সেটা 30 টাকা হয়ে যাইছি। তো এটার দ্বারা চাষির ক্ষতি হচ্ছে কি নি?
3: পুরা ক্ষতি আজ্ঞা।
2: যা হোক এত সুন্দর সুন্দর কথা।

0: ଆଜ୍ଞା କେନ୍ତା କରି ଉଇଲ ଚାଷ କରୁଛନ୍ ସେ ବିଷୟରେ କହିଲେ। ଆର ଆପଣ ଉଇଲ ଚାଷ କରି କରି ନିଜେ ଖାଇବା ସାଙ୍ଗେ ସାଙ୍ଗେ ବିକା ବଞ୍ଜା କରି କରି ପରିବାର ବି କିଛି ପୋଷଣ କରୁଛନ୍ ଆଜ୍ଞା,
1: ଆଜ୍ଞା
0: ପଇସା ଦୁଇଟା ବି ପାଉଛନ୍।
1: ଆଜ୍ଞା
0: ତ ଏତେ ସୁନ୍ଦର ସୁନ୍ଦର କଥା କହିଥିବାରୁ ଅନୁଷ୍ଠାନ ତରଫରୁ ଆକାଶବାଣୀ ତରଫରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ ଆର ଗୁହାର। ଆଜ୍ଞା
1: ଆଜ୍ଞା ନମସ୍କାର ଆଜ୍ଞା।
2: ଦଦା ଶୁଣିଲି ବୋଲୁ,
3: ତୁ
2: ଯେନ୍ତା ହିସାବରେ ବୋଲୁ ପତ୍ରା ଉତ୍ତରା କଲୁ, ଆମର ଚାଷୀ ଦଦା ବନେ ଉତ୍ତର ଦେଲେ, ଆରୁ ହେତିର ଲାଗି ବୋଲୁ ତୁ ତ ଧନ୍ୟବାଦ ଦିଠୁ ନା, ମୁଇଁ ଫୁଣି ଆମର ବୈଠକ ତରଫରୁ ଧନ୍ୟବାଦ ଗୋଟେ ଦେସି
4: ଯେ ବାବୁ। ହଁ ଧନ୍ୟବାଦ ଦେବା ସାଙ୍ଗେ ସାଙ୍ଗେ,
2: ଆଚ୍ଛା
4: ତୁ ତ ଜାଣିଛୁ ଆମର ବୈଠକ କେ ଭିନ୍ନ ଭିନ୍ନ ଦିନ ଭିନ୍ନ ଭିନ୍ନ ବିଶେଷଜ୍ଞ ଆଜ୍ଞା ମାନେ ଆସନ।
2: ହଇ ହଇ,
4: ତ ଆଜି ହେନ୍ତା ଜଣେ ଆଇଛନ୍,
2: ହଁ
4: ମୁଇଁ କଥାବାର୍ତ୍ତା କରୁଛେ।
2: ଆଚ୍ଛା
4: ତୁଇ ଶୁନ,
2: ହଁ
4: ଶ୍ରୋତା ବନ୍ଧୁ ମାନେ ଆପଣ ମାନେ ତ ଜାଣିଥିବେ ଯେ ସବୁ ଜାଗାନେ ଆମକେ ଗୋଟେ ଲେମ୍ବୁ ଦରକାର, ସେଟା ଘରେ ଆଚାର କରିବା ଲାଗି ହଉ କି ଖରାଦିନେ ଲେମ୍ବୁ ପାନ କରିବା ଲାଗି ହଉ କି ସର୍ବତ କରିବା ଲାଗି ହଉ କି ଭାତ ସାଙ୍ଗେ କଚା ମିର୍ଚା ଗୋଟେ ହଉ କି ଲେମ୍ବୁ ଗୋଟେ ଚଟକି କରି ଖାଇଲେ କେତେ ମଧୁର ଲାଗ୍ସି, ତ ଆମେ କେନ୍ତା କରି ଲେମ୍ବୁ ଚାଷ କର୍ମା ସେ ବିଷୟରେ ବି ଆମର ଚାଷୀ ଭାଇମାନେ ଚିନ୍ତା କରିବାର ଦରକାର। ତ ଆଜି ଆମର ବୈଠକକେ ଆଜ୍ଞା ଜଣେ ଆସିଛନ୍, ଆଜ୍ଞାଙ୍କ ନାଁ ହଉଛି ଡକ୍ଟର ରଞ୍ଜନ କୁମାର ତରାଇ। ଆଜ୍ଞା କଳାହାଣ୍ଡିର ଭବାନୀପାଟଣା କୃଷି ବିଜ୍ଞାନ କେନ୍ଦ୍ରରେ କାର୍ଯ୍ୟକ୍ରମ ସଂଯୋଜକ ଅଛନ୍। ତ ଆଜ୍ଞା ସାଙ୍ଗେ ଆଜି ଆମେ କଥାବାର୍ତ୍ତା କର୍ମା କେନ୍ତା କରି ବୈଜ୍ଞାନିକ ପ୍ରଣାଳୀରେ ଆମେ ଲେମ୍ବୁ ଚାଷ କରିପାର୍ମା। ତ ତରାଇ ଆଜ୍ଞା ଜୁହାର।
5: ଜୁହାର।
4: ତ ଆଜ୍ଞା ପ୍ରଥମ କରି କହନ୍, ଆମେ ଏଇ ଲେମ୍ବୁର ଉପାଦେୟତା ମାନେ କାଣା ମାନେ? ଆଜ୍ଞା
5: ସାଧାରଣତଃ ଦେଖାଯାଇଛି ଆମର ଯେ ଲେମ୍ବୁ ଫସଲ ଗୋଟେ ଆମର ସାଇଟ୍ରସ୍ ଗ୍ରୁପ୍ର, ତ ଏଇଟା ଆମର ଦେଖାଯାଉଛି ଓଡ଼ିଶାରେ କଦଳୀ ଚାଷ ପରେ ଏଇ ଲେମ୍ବୁକୁ ସମସ୍ତେ ଆଦର ନେଇଥାଇଥାନ୍ତି। ଏହାକୁ ମଧ୍ୟ ଆମର ଗରିବ ଲୋକଙ୍କର ଫଳ ଭାବରେ ବିବେଚନା କରାଯାଇପାରିଥାଏ। ତେଣୁ ଲେମ୍ବୁର ବ୍ୟବହାର ଆମର ଅଳ୍ପ ବହୁତ ସମସ୍ତେ ପ୍ରାୟ କରିଥାନ୍ତି, ପ୍ରାୟ ପ୍ରତିଦିନ। ଆମର ବହୁ ପୁରାତନ କାଳରୁ ମଧ୍ୟ ଆମର ଏଇ ଲେମ୍ବୁର ଉପକାରିତା ବିଷୟରେ ମୁନି ଋଷିମାନେ ମଧ୍ୟ ତାଙ୍କର ଉପଲବ୍ଧି କରିଛନ୍ତି। ଏହାକୁ ଖାଦ୍ୟ ତଥା ଔଷଧ ରୂପରେ ମଧ୍ୟ କିଛି ବ୍ୟବହାର କରାଯାଇପାରିଥାଏ। ଆପଣ ଦେଖିବେ ଯେ ଲେମ୍ବୁ ଖାଦ୍ୟ ସହିତ ଆମର ପ୍ରତିଦିନ ଦରକାର ହେଉଛି। ଏହା ମଧ୍ୟ ଆପଣଙ୍କର ବିଭିନ୍ନ ପ୍ରକାର ସ୍ୱାଦିଷ୍ଟ ତଥା ଔଷଧ ପ୍ରସ୍ତୁତ କରିବାରେ ଆମର ବ୍ୟବହାର କରାଯାଇପାରିଥାଏ। ଏଥିରେ ଆପଣ ଦେଖିବେ ଭିଟାମିନ୍ ସି ପ୍ରଚୁର ପରିମାଣରେ ରହିଛି, ଯେଉଁଟାକି ଆମେ ଭିଟାମିନ୍ ଗ ବୋଲି କହୁଛନ୍ତି।
4: ଆଜ୍ଞା।
5: ଆଉ ଆପଣଙ୍କର ଧାତବ ଲବଣ ଯେଉଁଟାକି ଆମେ ମିନେରାଲ୍ କହୁଛନ୍ତି, ସେଗୁଡ଼ାକ ମଧ୍ୟ ଏଥିରେ ଭରପୁର ରହିଛି। ତେଣୁ ଏହା ଆମର ଉଭୟ ଆମର ବିଭିନ୍ନ ପ୍ରକାର ଶରୀରକୁ ସ୍ୱାସ୍ଥ୍ୟବାନ କରିଥାଏ ତଥା ଆମର ବିଭିନ୍ନ ପ୍ରକାର ଅନ୍ୟାନ୍ୟ ଶ୍ୱାସ କିମ୍ବା ଯେଉଁ ସ୍କ୍ୱାସ୍ ରହିଲା କିମ୍ବା ଆପଣ ଲେମ୍ବୁ ସର୍ବତ, ଏଗୁଡ଼ାକ ଖରାଦିନେ ଆମର ପ୍ରସ୍ତୁତ କରି ଆମେ ବ୍ୟବହାର କରିପାରିଥାଉ।
4: ତ ଆଜ୍ଞା ଗୋଟେ କଥା କହନ୍, ଆମର ଚାଷୀ ଭାଇମାନେ ତ ଲେମ୍ବୁ ଚାଷ କରିବେ।
5: ଆଜ୍ଞା।
4: ହେଲେ ଆଜ୍ଞା ଇନେ ଆମର ଚାଷୀ ଭାଇମାନେ ତ ନିହାତି ଭାବେ ଜାଣିବା ଲାଗି ଚାହିଁବେ ଯେ ଲେମ୍ବୁ କେତେ କିସମର ଅଛି ଆର୍ କେନ୍ତା କେନ୍ତା ପ୍ରକାର ଲେମ୍ବୁ ଗଛ ଅଛି? ଆଜ୍ଞା
5: ସାଧାରଣତଃ ଆମର ଦେଖିବାକୁ ଲେମ୍ବୁ ଦୁଇ ପ୍ରକାର, ଗୋଟେ ହେଉଛି ଆମର କାଗଜି ଲେମ୍ବୁ ବା ଆମର ହେଉଛି ପାତି ଲେମ୍ବୁ ଯାକ ଆମେ କହୁଛନ୍ତି, ଆଉ ଗୋଟେ ହେଉଛି ଲେମ୍ବୁ ଆମର ଲେମନ୍ କହୁଛନ୍ତି ସେଟାକୁ, ବା ଗଙ୍ଗା କୋଳିଆ ଲାଇମ୍ ବୋଲି କହୁଛନ୍ତି।
4: ଆଜ୍ଞା।
5: ଏଇ ଦୁଇ ପ୍ରକାର ଲେମ୍ବୁ ଆମର ସାଧାରଣତଃ ରହିଛି।
4: ଆଜ୍ଞା।
5: ଆଉ ଯଦି ଦେଖିବେ ଆମର ଲାଇମ୍ଟା ହେଉଛି ବା ଲାଇମ୍ ବା ଯେଉଁଟାକୁ ଆମେ କାଗଜି ଲେମ୍ବୁ କହୁଛନ୍ତି, ସେଟା ଦେଖିବାକୁ ଆପଣଙ୍କର ଗୋଲ ଆଉ ତା ଚୋପାଟା ହେଉଛି ପତଳା, କିନ୍ତୁ ଆପଣଙ୍କର ଯେଉଁ ଲେମନ୍ଟା ରହିଛି ସେଟା ଆପଣଙ୍କର ଟିକେ ଅଣ୍ଡାକୃତି ଆଉ ଟିକେ ତାର ଚମଡ଼ାଟା ଟିକେ ଟାଣ ଥାଏ। ଆଉ ଆପଣ ଦେଖିବେ ଲେମ୍ବୁରେ ଆପଣ ଦେଖିବେ ମଞ୍ଜି ବହୁତ କମ୍ ଥାଏ, ଆଉ ତାର ଫୁଲର ମାନେ ପାଖୁଡ଼ାର କଲର୍ ମଧ୍ୟ ଧଳା ପ୍ରାୟ ଥାଏ, ଗଛ ଝଙ୍କା ଝଙ୍କା ବି ପଡ଼ିଥାଏ। ଆଉ ଯେଉଁ ଅନ୍ୟାନ୍ୟ କିସମ ମଧ୍ୟ ରହିଛି ସେଗୁଡ଼ିକ ମଧ୍ୟରେ ଆପଣଙ୍କର ସୁଇଟ୍ ଲାଇମ୍ ରହିଛି, ପୁଣି ଆମର ରଙ୍ଗପୁର ଲାଇମ୍ ରହିଛି, ଯେଉଁ ରଙ୍ଗପୁର ଲାଇମ୍ଟା କହିଲା ସେଟା ଆପଣଙ୍କ ଆଚାର ପାଇଁ ବହୁତ ବଢ଼ିଆ।
4: ଆଜ୍ଞା।
5: ଆପଣ ଯେଉଁ ପଚାରିଥିଲେ କିସମ ବିଷୟରେ, ସାଧାରଣତଃ ଆମର ଯେଉଁ ଲେମ୍ବୁ ଜାତୀୟର ବା ଯେଉଁ ଯେଉଁ ଗୋଲ ଛୋଟ ଛୋଟ ଲେମ୍ବୁ କାଗଜି ଲେମ୍ବୁ କହିଲା, ତାର ଅଛି ବିକ୍ରମ, ପ୍ରମଳିନୀ, ପିକେମନ୍, ଏଗୁଡ଼ା ସବୁ ବହୁତ ବଢ଼ିଆ କିସମ, ବା କାଗଜି ଲାଇମ୍, ଏଇଟା ତାର ବହୁତ ଉନ୍ନତ ଧରଣର କିସମ। ଆଉ ଆପଣଙ୍କର ଯେଉଁ ଲେମନ୍ କୁହାହେଲା, ଯେଉଁ ଗଙ୍ଗା କୋଳିଆ ଯେଉଁ ଲେମ୍ବୁ କରାଯାଉଛି, ସେଇଟା ମଧ୍ୟ ଦେଖିବା ତାର ଦୁଇ ପ୍ରକାର ଅଛି, ଗୋଟିଏ ହେଲା ଖଟା ଲେମନ୍, ଆଉ ଗୋଟେ ହେଲା ମିଠା ଲେମନ୍। ଇଏ ମଧ୍ୟ କାଗଜି ପରି ମଧ୍ୟ ବେଶୀ ଆଦର ନାହିଁ, କିନ୍ତୁ କାଗଜିଟା ବହୁତ ବ୍ୟବହାର କରାଯାଇଥାଏ, କିନ୍ତୁ ଲେମନ୍ଟା ଟିକେ କମ୍ ବ୍ୟବହୃତ କରାଯାଇଥାଏ। ଲେମନ୍ ଗଛଟା ଆମର ଶୀଘ୍ର ବଢ଼ିଥାଏ, ଏଥିରେ ଦେଖିବେ ଆପଣ କାଗଜି ଲେମ୍ବୁ ଠାରୁ ବଡ଼ ଧରଣର ସବୁଜ ରଙ୍ଗ ହୋଇଥାଏ। ଏଥିରେ ମଧ୍ୟ ବିଭିନ୍ନ କିସମ ରହିଛି, ତା ମଧ୍ୟରେ ଆମର ଯେଉଁ ଉନ୍ନତ କିସମ ଗୁଡ଼ିକ ଆମର ଓଡ଼ିଶାରେ ହେଉଛି ବା ଆମର ସର୍ବଭାରତୀୟ ସ୍ତରରେ କରାଯାଉଛି, ତା ମଧ୍ୟରେ ହେଉଛି ଭିଲା ଫ୍ରଙ୍କା, ଲିସବନ୍, ୟୁରିକା, ଆମର ନେପାଳୀ ରାଉଣ୍ଡ, ନେପାଳୀ ଓବ୍ଲଙ୍ଗ, ସେଭିଲ, ଏଇଭଳିଆ ସବୁ ନୂତନ ସବୁ କିସମ ସବୁ ରହିଛି।
4: ତ ଆଜ୍ଞା ଏନେ ଗୋଟେ କଥା କହନ୍, ଆମେ ତ ଲେମ୍ବୁ ଚାଷ କର୍ମା ଆଜ୍ଞା,
5: ଆଜ୍ଞା
4: ତ ଇତାର ଲାଗି କେନ୍ତା ପ୍ରକାର ଜଳବାୟୁ ଦରକାର ସେ ବିଷୟରେ କହନ୍ ଆଜ୍ଞା।
5: ସାଧାରଣତଃ ଆମର ଲେମ୍ବୁ ଗୋଟେ ହେଉଛି ଆମର ଗ୍ରୀଷ୍ମ ମଣ୍ଡଳୀୟ ଜଳବାୟୁରେ ଭଲ ହୋଇଥାଏ, ଆଉ ମଧ୍ୟ ସବଟ୍ରପିକାଲ ଯେଉଁଟାକି ଆମର ଶୀତୋଷ୍ଣ ଜଳବାୟୁରେ ମଧ୍ୟ ଭଲ ପରଫର୍ମାନ୍ସ ଦେଇଥାଏ। କିନ୍ତୁ ଯଦି ଆପଣଙ୍କର ଟେମ୍ପରେଚର ବା ଉତ୍ତାପ ଯଦି ଆମର 100 ଡିଗ୍ରୀ ଫାରେନହାଇଟ୍ ଅଧିକ ହୋଇଗଲା କିମ୍ବା 50 ଡିଗ୍ରୀ କମିଗଲା, ସେଭଳି ତାପମାତ୍ରା ଏଇଟା ଭଲ ହୋଇପାରିନଥାଏ। ଦେଖିବେ ଆପଣଙ୍କ ଜଳବାୟୁ ଯଦି ଆପଣ ବେଶୀ ଆର୍ଦ୍ରତା ଥାଏ, ତାହେଲେ ଲେମ୍ବୁରେ ଯାଦୁରା ରୋଗ ଗୋଟେ ବେଶୀ ହୋଇଥାଏ। ସେ ଯାଦୁରା ରୋଗଟା ଆମର ବ୍ୟାକ୍ଟେରିଆଲ ଜନିତ ରୋଗ, ତେଣୁ ସମୁଦ୍ର ପତନ ଠାରୁ ଆମର 900 ମିଟର ଉଚ୍ଚ ଜମିରେ ଏହା ଚାଷ କରାଯାଇପାରିବ। କିନ୍ତୁ ଆମର ଯେଉଁ ଲେମନ୍ କୁହାଗଲା, ଲେମନ୍ଟା ଲେମ୍ବୁ ଠାରୁ ଟିକେ ଟାଣୁଆ ଗଛ, ଏହା ଆମର କ୍ଲାଇମେଟିକ ସ୍ଟ୍ରେସ କଣ୍ଡିସନ ହେଉ ସେଇଟା ମଧ୍ୟ କିଛି ଟଲରେଟ୍ କରିପାରିବ। ଏହା 1200 ମିଟର ସମୁଦ୍ର ପତନ ଉପର ଠାରୁ ମଧ୍ୟ ଚାଷ କରାଯାଇପାରିବ। ସାଧାରଣତଃ ଆମର ଉପକୂଳବର୍ତ୍ତୀ ଅଞ୍ଚଳରେ ଚାଷ ହୋଇପାରିଥାଏ, ଆଉ ଆମର କଳାହାଣ୍ଡି ଜିଲ୍ଲାରେ ମଧ୍ୟ କିଛି କିଛି ଅଂଶରେ ଆମର ଯେଉଁ କିସିଙ୍ଗା ଅନ୍ୟାନ୍ୟ ଅଞ୍ଚଳରେ ବି କରାଯାଇପାରୁଛି ସଫଳ ଭାବରେ।
4: ତ ଆଜ୍ଞା ଏଇଟା ତ ଆପଣ ଜଳବାୟୁ କଥା କହିଲେ, ତ ଏବେ ଗୋଟେ କଥା କହୁନ୍ ଯେ ଏଇ ଯେ ଲେମ୍ବୁ ଚାଷ ଲାଗି ଆଜ୍ଞା କେନ୍ତା ପ୍ରକାର ମ୍ୟାଟ ଦରକାର? ଆଜ୍ଞା
5: ଆମର ଯେକୌଣସି ଫସଲ ଚାଷ କରିବା ମାଟିଟା ତ ନିହାତି ଦରକାର,

0: ଭଲ ମାଟି ଥିବା ଦରକାର, କିନ୍ତୁ ଆମର ଯେଉଁ ଲେମ୍ବୁ ଯେହେତୁ ଗୋଟେ ଗଛ ରହୁଛି, ଏଥିପାଇଁ ଆପଣଙ୍କର ଉର୍ବର ଦୋରସା ତଥା ନିଗିଡ଼ା ମାଟିରେ ଏଇଟା ବହୁତ ଭଲ ପରଫର୍ମାନ୍ସ ଦେଇଥାଏ। ଆଉ ମାଟିର ଅମ୍ଳତା ସାଧାରଣତଃ 5.5-7.5 ଭିତରେ ରହିଲେ ଇଏ ଚାଷ ବହୁତ ଭଲ ହୋଇପାରିଥାଏ।
1: ଆଜ୍ଞା,
0: ଆଉ ଯେଉଁ ଆପଣଙ୍କର କଟନ୍ ସଏଲ୍ ହେଲା କିମ୍ବା ଆମର କୃଷ୍ଣ କାପାସ ମୃତ୍ତିକା କିମ୍ବା ମଟାଳ ମାଟିରେ ମଧ୍ୟ ଏଇ ଲେମ୍ବୁ ଚାଷ ଭଲ ଭାବରେ କରାଯାଇପାରିବ।
1: ଆଜ୍ଞା,
0: ଆଉ ନଦୀକୂଳେ ଆମର ଯେଉଁ ମାଟି ରହିଛି ସେଇ ଅଞ୍ଚଳରେ ମଧ୍ୟ ଲେମ୍ବୁ ଚାଷ କରାଯାଇପାରିବ।
1: ଆଜ୍ଞା, ତ ଆଜ୍ଞା ଗୋଟେ କଥା କହନ୍, ଏ ଲେମ୍ବୁ ଚାଷ ଯେତେବେଳେ ଆମେ କରସୁ ଆଜ୍ଞା, ଦେଖୁଛୁ ଯେ ଗଛେ କମ୍ ଫଲ ଧରସି, ତ ଆମେ କାଣ କଲେ ଇତାର ବଂଶ ବିସ୍ତାର ହେଇପାରବା, ମାନେ ଅଧିକ ଲେମ୍ବୁ ଫଳି ପାରବା, ସେ ବିଷୟରେ କହନ୍ ଆଜ୍ଞା।
0: ସାଧାରଣତଃ ଲେମ୍ବୁ ବଂଶ ବିସ୍ତାର 2 ପ୍ରକାର ହୋଇଥାଏ, ଗୋଟେ ଆମର ମଞ୍ଜିରୁ ହୋଇଥାଏ ତଥା ଗୋଟେ ଗୋଟେ ଗୁଟି କଲମୀ ଦ୍ୱାରା ମଧ୍ୟ ହୋଇଥାଏ। ମଞ୍ଜିରୁ ଯୋଉଟା ହୋଇଥାଏ ସେଟା ଟିକେ ଆମର ଗଛଟା ଭଲ ହୋଇନଥାଏ, କିନ୍ତୁ ଯୋଉଟା ଗୁଟି କଲମୀ କରୁଛନ୍ତି ଆମେ ତାରା ଆମେ 2-2 ଟାଇପ୍ ଗଛ ଗୋଟେ ପାଇପାରିବା।
1: ଆଜ୍ଞା,
0: ତେଣୁ ଏଇ 2 ଉପାୟରେ ଆମର ବଂଶ ବିସ୍ତାର କରାଯାଇପାରିଥାଏ।
1: ତ ଆଜ୍ଞା, ଏଇଟା ତ ଆପଣ କେନ୍ତା ଲେମ୍ବୁ ହେବା ସେ ବିଷୟରେ କହିଲେ।
0: ଆଜ୍ଞା,
1: ତ ଯେତେବେଳେ ବି ଆମର ଚାଷୀ ଭାଇ ମାନେ ଲେମ୍ବୁ ଚାଷ କରିବେ ଆଜ୍ଞା, ସେମାନଙ୍କୁ ଗୋଟେ ଚାରା ଦରକାର ଆଜ୍ଞା।
0: ଆଜ୍ଞା,
1: ତ ଆମେ କେନ୍ତା କରି ଚାରାକେ ପ୍ରସ୍ତୁତ କରିପାରମା, କେନ୍ତା କରି ଚାରା ପାଇପାରମା, ସେ ବିଷୟରେ କହନ ଆଜ୍ଞା।
0: ମୁଁ ଆଗରୁ କହିଲି ଯେ ଆମର ଲେମ୍ବୁ ସାଧାରଣତଃ ବଂଶ ବିସ୍ତାର 2 ପ୍ରକାର ହେଉଛି, ଗୋଟେ ହେଲା ମଞ୍ଜିରୁ ଆଉ ଗୋଟେ ଆମର ଗୁଟି କଲମୀ ଦ୍ୱାରା ମଧ୍ୟ କରାଯାଇପାରୁଛି। ତ ସେଇ ଯେଉଁ ଆପଣଙ୍କର ମଞ୍ଜିରୁ ଚାରା କରାଯାଉଛି, ମଞ୍ଜି ବାହାର କରିବା ପାଇଁ ଆମକୁ ସେ ଫଳରୁ 2 ଫାଳ କରାଯିବା ଉଚିତ। ଫଳକୁ ଏମିତି କାଟିବା ଯଦ୍ୱାରା କି ସେ ମଞ୍ଜିଟା କଟିଯିବାର ଆଶଙ୍କା ନଥିବ। ସେମାନେ 2 ଫାଳ କରି କାଟି ସାରିଲା ପରେ ତାକୁ ହାତରେ ମୋଡ଼ିଦେଲେ ସେ ମଞ୍ଜି ଗୁଡ଼ାକ ଆପେ ବାହାରିଯିବ। ମଞ୍ଜିଟିକୁ ବାହାର କରିସାରିଲେ ତାକୁ ଆପଣ ଧୋଇଦେବାକୁ ପଡ଼ିବ ପାଣିରେ, ଧୋଇକି ତାକୁ ଛାଇରେ ଶୁଖାଇ ଦିଆଯିବ ଉଚିତ। ମଞ୍ଜି ଶୁଖିଗଲା ବେଳେ ସେଥିରେ ଆପଣଙ୍କ ବାବିଷ୍ଟିନ୍ ହେଲା କି ଭିଟାମିକ୍ସ ପାୱାର ହେଲା, ସେଥିପାଇଁ ପାଉଁଶରେ ଗୋଳେଇକି ତାକୁ ଶୁଖାଇ ଦେବେ। 2-3 ସପ୍ତାହ ଶୁଖାଇ ସାରିଲା ପରେ ଆମର ଯେଉଁ ଅଛି ଆପଣଙ୍କର ମାଟି ନିବିଡ଼ା ଦୁର୍ବଳ ଉର୍ବର ମାଟି ଅଛି, ସେ ତଳିଘେରା ପ୍ରସ୍ତୁତ କରିକି ସେଥିରେ ଆମେ ମଞ୍ଜି ଗୁଡ଼ିକୁ ବୁଣିବାକୁ ପଡ଼ିବ। ଏଇ ଯେଉଁ ତଳିଘେରା ଆମେ ପ୍ରସ୍ତୁତ କରିବା, ତଳି ସାଧାରଣତଃ 1 ମିଟର ଓସାର ଆଉ 3 ଫୁଟ ଆପଣଙ୍କ ଲମ୍ବା ବିଶିଷ୍ଟ ହୋଇଥିବ ଆଉ 6 ଇଞ୍ଚ ଆମର ଉଚ୍ଚତା ଥିବ। ସେଇ ମାଟିକୁ ଆମେ ଭଲ ଭାବରେ ବିଶୋଧନ କରିକି ଯେଉଁ ମଞ୍ଜି ଗୁଡ଼ିକ ଆମେ ଆଣିଲେ ସେ ମଞ୍ଜି ଗୁଡ଼ିକୁ ପଟାଳିରେ ବୁଣିବାକୁ ପଡ଼ିବ। ମଞ୍ଜି ଲଗାଇବା ପୂର୍ବରୁ ଆମକୁ 4 ଇଞ୍ଚ ବ୍ୟବଧାନରେ ଆଉ 1 ଇଞ୍ଚ ଗଭୀରରେ ଆମେ ସେ ମଞ୍ଜି ଗୁଡ଼ିକୁ ଗାର ଟାଣିକି ପ୍ରତି ଲାଇନ୍ରେ ବୁଣିବା। ତାପରେ ଖତ ମାଟି ଦେଇକି ତାପରେ ନଡ଼ା ଘୋଡ଼େଇ ଦେବା। ନଡ଼ା ଘୋଡ଼େଇ ଦେଲେ କ'ଣ ହବ, ଆପଣ ଯେଉଁ ବାରମ୍ବାର ପାଣି ଦେଉଛନ୍ତି ସେଟାକୁ ଦେବା ଦରକାର ନାହିଁ। ତାପରେ ଟେମ୍ପରେଚର ବଢ଼ିକି ଆପଣ ଶୀଘ୍ର ଗଜା ହବ। ସାଧାରଣତଃ ଆପଣ ଦେଖିବେ ମଞ୍ଜି ଯେତେବେଳେ ବୁଣୁଛନ୍ତି, ମଞ୍ଜି ବୁଣିବାର ପ୍ରାୟ 15-20 ଦିନ ପରେ ଗଜାଟା ହୋଇଥାଏ। ଆଉ ସେଇ ଯେତେବେଳେ ଗଜା ବାହାରିଲା ତାର ଯେତେବେଳେ ଆପଣଙ୍କ 20-30 ସେଣ୍ଟିମିଟର ହେଇଯାଉଛି, ସେତେବେଳେ ଯାଇକି ଆପଣ ଆଉ ଗୋଟେ ସେକେଣ୍ଡାରୀ ନର୍ସରୀକୁ ନେଇକି ସେଟାକୁ ରୋପଣ କରାଯିବା ଉଚିତ। ଦେଖିବେ ସେଥିରେ ଆପଣ ଗଛ ଗୁଡ଼ିକ ଆପଣ 30-45 ସେଣ୍ଟି ଉଚ୍ଚତା ହେବା ପର୍ଯ୍ୟନ୍ତ ନର୍ସରୀ ବେଡ଼୍ ରଖିବେ, ତାପରେ କୁଣ୍ଡରେ ବା ପଲିଥିନ ମଧ୍ୟ ରଖାଯାଇପାରିବ। ଆଉ ଆପଣଙ୍କୁ ଆଉ ଗୋଟେ ମୁଁ ପଦ୍ଧତି କହିଥିଲି ଆପଣଙ୍କୁ, ଯେଉଁଟାକୁ ଆମର ଗୁଟି କଲମୀ, ସେଟା ସାଧାରଣତଃ ବର୍ଷା ଋତୁରେ କରାଯାଇପାରିଥାଏ। ସେଥିପାଇଁ ଆପଣଙ୍କୁ ବର୍ଷିକିଆ ଡାଳ ଦରକାର, ସେଥିରେ 30-40 ସେଣ୍ଟିମିଟର ଛାଡ଼ିକି 2.5 ସେଣ୍ଟିମିଟର ବା 1 ଇଞ୍ଚର ଗୋଟେ ମକଳାକୁ ବାହାର କରିକି ସେଥିରେ ଆମେ ସ୍ପାଗ୍ନମସ୍ ମାଟି ଦେଇକି ତାକୁ ଘୋଡ଼େଇ ଦେବା, ଯଦ୍ୱାରା କି ଆପଣ ଦେଖିବେ 2-3 ମାସ ପରେ ସେଥିରୁ ଚେର ବାହାରିବା ଦେଖାଯିବ। ଯେଉଁ ଆପଣ ପଲିଥିନ୍ଟା ବାନ୍ଧିଥିବେ ସେ ଗୁଟି କଲମୀରେ, ସେଟା ଆପଣଙ୍କର ଧଳା ପଲିଥିନ୍ ହେବା ଦରକାର, ଯଦ୍ୱାରା କି ଆପଣଙ୍କର ଯେଉଁ ଚେରଟା ଅଛି ସେ ଚେରଟା ଆପଣଙ୍କର ଦେଖାଯିବ। ଆଉ 3 ମାସ ପରେ ଯେତେବେଳେ ବାହାରିଥାଏ ତାକୁ ସେ ଡାଳରୁ କାଟିକି ଆଣିକି ଆମକୁ ପୂର୍ବରୁ ପ୍ରସ୍ତୁତ ହୋଇଥିବା ଆମର ଯେଉଁ କୁଣ୍ଡ ଗୁଡ଼ିକ ବା ଆପଣଙ୍କର ପଲିଥିନ୍ ପଟ୍ରେ ଖତ ମାଟି ବାଲିର ମିଶ୍ରଣରେ ସେଥିରେ ସେଇ ଡାଳ ଗୁଡ଼ିକ ଯେଉଁ କଟା ହେଲା କାଟିକି ଆଣି ତାକୁ ଲଗାଯାଇଥାଏ। ଯେତେବେଳେ ଏଇଟା ଆପଣ ଲଗାଯିବାର 6 ମାସ ପରେ ଇଏ ଆପଣଙ୍କର ମୁଖ୍ୟ ଜମିରେ ରୋପଣ କରିବା ପାଇଁ ଏଇଟା ଉପଯୁକ୍ତ ହୋଇଥାଏ।
1: ତ ଆଜ୍ଞା, ଏଇଟା ତ ଆପଣ କେନ୍ତା କରି ଜମି ପ୍ରସ୍ତୁତ କରିବେ ଲେମ୍ବୁ ଗଛ ଲଗାଇବାର ଆଗରୁ ସେ ବିଷୟରେ କହିଲେ ଆଜ୍ଞା। ତ ଇନେ ଗୋଟେ କଥା କହନ ଆଜ୍ଞା, ଆମେ କେନ୍ତା କରି ଏଇ ଯେ ଲେମ୍ବୁ ଚାରା ମାନଙ୍କୁ ରୋପଣ କରମା, କେନ୍ତା କରି ରୋପିଲେ ଆଜ୍ଞା ଠିକ ହିସାବରେ ଆମର ଲେମ୍ବୁ ଗଛ ହେଇପାରବା, ସେ ବିଷୟରେ କହନ ଆଜ୍ଞା।
0: ଏଇଟା ଗୋଟେ ଭଲ ପ୍ରଶ୍ନ, ଯେହେତୁ ଆମର ଲେମ୍ବୁ ଚାରାଟା ଲଗାଇବା ଉପରେ ହିଁ ଆମର ଅମଳଟା ଡିପେଣ୍ଡ କରିଥାଏ କେମିତି ଲଗାଇବା। ତ ଏଇ ଯେଉଁ ଲେମ୍ବୁ ଚାରା ରୋପଣ କରିବା ପାଇଁ ସାଧାରଣତଃ ଆମକୁ ଦେଖାଯାଇଛି ଯେ ଆମର ଯଦି ଅନୁର୍ବର ମାଟି ଅଛି ତାହେଲେ 1 ମିଟର 1 ମିଟର 1 ମିଟର ମାନେ ସେ ଯେଉଁ ଗାତଟା ଖୋଳିବା, ଗାତର ଲମ୍ବା ପ୍ରସ୍ତ ଆଉ ଗଭୀରଟା ସବୁ ଜାଗା 1 ମିଟର ହେବା ଦରକାର। କିନ୍ତୁ ଯଦି ଆମର ମାଟି ଉର୍ବର ଅଛି ତାହେଲେ 2 ଫୁଟ ଲାଖେ ଖୋଚିଲେ ମଧ୍ୟ ଗାତ ଚଳିବ। ତେଣୁ ସମତଳ ମାଟିରେ ଯେଉଁଟା ଉର୍ବର ମାଟି ଅଛି ସେଠାରେ ଆମର 60-60 ସେଣ୍ଟିମିଟର ଦେଲେ ହେବ, କିନ୍ତୁ ଯେଉଁଟା ଅନୁର୍ବର ମାଟି ଅଛି ସେଥିରେ ଆମକୁ 1 ମିଟର ଲାଖେ ମାନେ ଲମ୍ବା ପ୍ରସ୍ତ ଉଚ୍ଚତା ସବୁ ଯାକ ଗାତ ଖୋଳିକି ଗାତରେ ଆମକୁ ଖତ ମାଟି ଦେଇକରି ଆମକୁ ଗଛ ଗୁଡ଼ିକୁ ଲଗାଇବାକୁ ପଡ଼ିବ। ପ୍ରତି ଗାତରେ ଆପଣଙ୍କୁ 2-3 ଟୋକେ ଆମର ଝଡ଼ା ଗୋବର ଖତ ଦେବେ, ଆଉ 2 କେଜି ଖଣ୍ଡେ ସୁପର ଫସ୍ଫେଟ୍ କିମ୍ବା ହାଡ଼ ଗୁଣ୍ଡ ଆଉ 500 ଗ୍ରାମ ପଟାସ୍ ଦେଇକରି ଆମକୁ ଗଛକୁ ଲଗାଇବାକୁ ପଡ଼ିବ। ସେ ଖତ ସାଥିରେ ଯେଉଁ ଆମେ ଜୈବିକ ସାର ମଧ୍ୟ କିଛି ମିଳୁଛି ବା ରାଲି ମିଲ୍ ହେଲା କିମ୍ବା ଆମର ଷ୍ଟେରା ମିଲ୍ ହେଲା କିମ୍ବା ହିନ୍ ମିଲ୍, ଏଗୁଡ଼ିକୁ ମଧ୍ୟ ଆମେ ଦେଇକି ଗଛ ଲଗାଇଲେ ଭଲ ପରଫର୍ମାନ୍ସ ଦେବ। ଆଉ ଗୋଟେ ପ୍ରୋବ୍ଲେମ୍ ହେଲା ଆପଣଙ୍କର ଉଇ ଲାଗିବାର ସମ୍ଭାବନା ଥାଏ, ତେଣୁ ସେ ଉଇ ନ ଲାଗିବା ପାଇଁ ଆମକୁ କ୍ଲୋରୋପାଇରିଫସ୍ ବା ଥିମେଟ୍ ଜାତୀୟ ଉଇ ନାଶକ ଔଷଧ ପ୍ରୟୋଗ କରିବାକୁ ପଡ଼ିଥାଏ।
1: ତ ଆଜ୍ଞା, ଏଇଟା ତ ଆପଣ କେନ୍ତା କରି ଲେମ୍ବୁ ଗଛକେ ଲଗାଇବା ସେ ବିଷୟରେ କହିଲେ ଆଜ୍ଞା। ତ ଇନେ ଗୋଟେ କଥା କହନ ଆଜ୍ଞା, ଏଇ ଯେନ୍ ଲେମ୍ବୁ ଗଛରେ ଆମେ କେନ୍ତା କରି ଖାଦ୍ୟ ସାର ପରିଚାଳନା କରିପାରମା, ଏଇଟା ଲାଗି ଆର କାଣା କରବାର ପଡ଼ବା, ସେ ବିଷୟରେ କହନ ଆଜ୍ଞା।
0: ସାଧାରଣତଃ ଏଇଟା ହେଉଛି ନ୍ୟୁଟ୍ରିଏଣ୍ଟ ଲଭିଙ୍ଗ ପ୍ଲାଣ୍ଟ, ମାନେ ଆମେ ଖତ ସାର ଯେତେ ଆମେ ଭଲ ଭାବରେ ଦେବା ଗଛ ସେତେ ତାର ଗ୍ରୋଥ ଭଲ ହୋଇଥାଏ। ତେଣୁ ଆମକୁ ଗୋଟେ ବଡ଼ ଲେମ୍ବୁ ଗଛ ପାଇଁ ପ୍ରାୟ ଆମର 500 ଗ୍ରାମ ଆମର ଜୈବଖାଦ୍ୟ ସାର ଦରକାର ହେଉଛି, ପ୍ରାୟ 150 ଗ୍ରାମ ଫସ୍ଫରସ୍ ଆଉ ପ୍ରାୟ ପାଖାପାଖି 500 ଗ୍ରାମ ପୋଟାସ୍ ଜାତୀୟ ସାର ଦରକାର ହୋଇଥାଏ।

0: ସାର ଗୁଡ଼ିକୁ ପାଇବା ପାଇଁ ଆମେ ୟୁରିଆ କିମ୍ବା ଆମର ସିଙ୍ଗଲ ସୁପର ଫସଫେଟ୍ ଡିଏପି କିମ୍ବା ଆମର ମ୍ୟୁରେଟ୍ ଅଫ୍ ପଟାସ୍ ଜାତୀୟ ସାରକୁ କନ୍ଭର୍ସନ୍ କରି ଆମେ ପ୍ରୟୋଗ କରିପାରିବା। ଯଦି ଆମର ଗୋଟେ ବର୍ଷିକିଆ ଗଛ ହେଉଛି ତାହେଲେ ପାଖାପାଖି 150 ଗ୍ରାମ ଆମର ଲାଗୁଛି ଯବକ୍ଷାରଜାନ ଆଉ ପାଖାପାଖି 75 ଗ୍ରାମ ଫସ୍ଫରସ୍ ଆଉ 150 ଗ୍ରାମର ପଟାସ୍ ଜାତୀୟ ସାର ଦରକାର ହେଉଛି। ଏଇ ସାର ଗୁଡ଼ିକୁ ଆମେ ସମାନ ଦୁଇ ଭାଗ କରିକି ପ୍ରଥମ ଭାଗଟା ଦେବା ଜୁଲାଇ ମାସରେ ମାନେ ବର୍ଷା ପ୍ରାରମ୍ଭରେ ଆଉ ଦ୍ୱିତୀୟ ଭାଗଟା ଦେବା ଆମେ ବର୍ଷା ସରି ଆସୁଥିବ ବା ସେପ୍ଟେମ୍ବର ଅକ୍ଟୋବର ମାସରେ ଫାର୍ଷ୍ଟ ୱିକ୍ରେ ଆମେ ଦେଇପାରିବା। ମନେକର ଗଛର ବୟସ ଗୋଟେ ବର୍ଷ ହୋଇଛି ତାହେଲେ ଗଛଠାରୁ ଫୁଟେ ଛାଡ଼ିକି ଗୋଟେ ରିଙ୍ଗ କରିବା, ସେ ରିଙ୍ଗରେ ପ୍ରଥମେ ଖତ ତାପରେ ପ୍ରଥମ ସ୍ପ୍ଲିଟ୍ କେମିକାଲ ଫର୍ଟିଲାଇଜର ଦେବା, ତାପରେ ତଳେ ଆପଣଙ୍କ ବର୍ଷା ସରିଯାଉଛି ସେକେଣ୍ଡ ସ୍ପ୍ଲିଟ୍ଟାକୁ ବାକି ଯେତିକି ରହିଲା ସେଟାକୁ ଆମେ ସେପ୍ଟେମ୍ବର ମାସରେ ସେଇ ନାଳରେ ଆମେ ଦେଇପାରିବା ବା ଟ୍ରେଞ୍ଚ ଯେଉଁ କରିଥାଏ ସେଥିରେ ଆମେ ଦେବାକୁ ପଡ଼ିଥାଏ। ଏଇଟା ତ ଗଲା ଆମର ମୁଖ୍ୟ ଖାଦ୍ୟ ସାର। ଗଣସାର ଉପାୟରେ ଆମର ଯେଉଁ ଅଣୁସାର ଯେଉଁଟା କହୁଛନ୍ତି, ଅଣୁସାର ମଧ୍ୟରେ ଆମେ ଗଛରେ ଆମର ଲେମ୍ବୁ ଜାତୀୟ ଗଛକୁ ବହୁତ ପରିମାଣ ଦରକାର, ଯେମିତି ଆମର ଜିଙ୍କ ରହିଲା କିମ୍ବା ଆଇରନ୍ ରହିଲା, ମାଙ୍ଗାନିଜ ରହିଲା, କପର ରହିଲା, ମଲିବଡିନମ୍ ରହିଲା, ବୋରନ୍ ରହିଲା, ଏଗୁଡ଼ିକୁ ଆମେ ନିଶ୍ଚୟ ଦେବା ବିଧେୟ। ଯେତେବେଳେ ଗଛର ମାନେ ପତ୍ରଗୁଡ଼ିକ ଆମର କଅଁଳିଆ ହୋଇଥିବ ସେ ଅବସ୍ଥାରେ ହିଁ ଆମକୁ ଏଇ ଯେଉଁ ଅଣୁସାର ଗୁଡ଼ିକ ରହିଲା ସେ ଅଣୁସାରକୁ ମିଶ୍ରଣକୁ ଆମେ ପ୍ରୟୋଗ କରିବାକୁ ପଡ଼ିବ। ସେଗୁଡ଼ିକୁ 3 ml ଗୋଟେ ଲିଟର ପାଣିରେ ମିଶାଇକି ଦୁଇଥର ଆମେ ମିନିମମ୍ ସ୍ପ୍ରେ କରିବାକୁ ପଡ଼ିବ। ଥରେ ହେଲା ନଭେମ୍ବର ମାସରେ, ଆଉ ଗୋଟେ ଦେବେ ଆମର ମାର୍ଚ୍ଚ ମାସରେ, କାରଣ ଏ ସମୟରେ ତାର ପତ୍ରଗୁଡ଼ିକ ସବୁ କଅଁଳିଆ କଅଁଳିଆ ବାହାରିଥାଏ। ସେ ସମୟରେ ଆମେ ଯଦି ପ୍ରୟୋଗ କରିପାରିବା ତାହେଲେ ଗଛ ବହୁତ ଭଲ ଭାବରେ ଖାଦ୍ୟସାର ଗ୍ରହଣ କରିପାରିବ। ଯେତେ ଗଲେ ଆମେ ଖାଦ୍ୟସାର ଦେଲେ, ଖାଦ୍ୟସାର ଦେଇସାରିଲା ପରେ ଆମକୁ ଜଳସେଚନ କରିବାକୁ ପଡ଼ିବ। ସାଧାରଣତଃ ଆପଣଙ୍କର ଖରାଦିନେ ଆଉ ଶୀତଦିନେ ଆମକୁ ପାଣି ଦେବା ନିହାତି ଦରକାର। ଆଜିକାଲି ଡ୍ରିପ୍ ଇରିଗେସନ୍ ବାହାରିଲାଣି, ଡ୍ରିପ୍ ଇରିଗେସନ୍ ମାଧ୍ୟମରେ ଆମେ ଯଦି ଜଳସେଚନ କରିବା ତାହେଲେ ଆମେ ଜଳ ଯେଉଁ ଆମର ନଷ୍ଟ ହୋଇଯାଉଛି ସେ ନଷ୍ଟକୁ ମଧ୍ୟ ରକ୍ଷା କରିକି ଆମେ ଯେତିକି ପରିମାଣ ଦରକାର ସେତିକି ପରିମାଣରେ ଆମେ ଜଳ ଦେଇପାରିବା। ଆଉ ଗୋଟେ ଡ୍ରିପ୍ର ଆଉ ଗୋଟେ ହେଉଛି ଆପଣଙ୍କର ଭଲ ଉପାୟ ହେଲା ଯେ ସେଥିରେ ଆମେ ଫର୍ଟିଲାଇଜର ମଧ୍ୟ ମିକ୍ସ କରିକି ମଧ୍ୟ ଦେଇପାରିବା, ଯେଉଁଟାକି ଆମେ ଫର୍ଟିଗେସନ୍ କହୁଛୁ। ତେଣୁ ଆମ ଶୀତ ଦିନ ଦେଖି ଆପଣ ପ୍ରାୟ 15 ଦିନ ଅନ୍ତରେ ଜଳ ଦେଲେ ହେବ, ଆଉ ଯଦି ଆପଣ ଖରାଦିନ ହେଉଛି ତାହେଲେ ମିନିମମ୍ 7-8 ଦିନ ଅନ୍ତରେ ଜଳସେଚନ କରିବାକୁ ପଡ଼ିଥାଏ। ଆଉ ଗୋଟେ ଯେଉଁ ମୁଖ୍ୟ ଜିନିଷ ହେଲା ଟ୍ରେନିଂ ପ୍ରୁନିଂ, ଦେଖି ଆପଣଙ୍କର ପ୍ରୁନିଂ କରିବା ନିହାତି ଦରକାର ଅଛି, ଆମେ ତାକୁ କାଟ ଛାଣ୍ଡ କହୁଛୁ। ତେଣୁ ଲେମ୍ବୁ ଗଛରେ କାଟ ଛାଣ୍ଡ କେତେ ମାନେ କରିବାକୁ ପଡ଼ିଥାଏ, 45 cm ପର୍ଯ୍ୟନ୍ତ ସିଧା ବଢ଼ିବାକୁ ଦେବେ ଗଛରେ। ଆପଣଙ୍କର ଯେଉଁ କମଳରେ ପାଣି ପୁଆ ଗୁଡ଼ିକ ବାହାରିଥାଏ ସେ ପାଣି ପୁଆ ଗୁଡ଼ିକ ଆପଣ ଗୋଟେ ମୋଟା ମୋଟା ଡାଳ ଗୁଡ଼ିକ ସିଧା ଲାଗି ପଡ଼ିଥାଏ, ସେଗୁଡ଼ିକ ଆମେ ଅଦରକାରୀ ଡାଳ ଗୁଡ଼ିକ ତାକୁ ମୂଳରୁ କାଟିକି ଆମେ ବ୍ଲାଇଟକ୍ସ ବା ଆମର ବୁଡ଼ିକ୍ସ ପେଷ୍ଟ ଦେବାକୁ ପଡ଼ିଥାଏ।
1: ତ ଆଜ୍ଞା ଗୋଟେ କଥା କହନ୍ ଯେ ଆମର ଚାଷୀ ଭାଇ ମାନେ ନିହାତି ଭାବେ ଜାଣିବା ଲାଗି ଚାହୁଁଛନ୍ ଯେ ଗୋଟେ ଲେମ୍ବୁ ଗଛ କେତେ ଫଳ ହେଇପାରବା,
0: ଆଜ୍ଞା
1: ଇତାର ଅମଳ ସମୟ କେନ୍ଟା, କେନ୍ ସମୟରେ ଆମେ ଲେମ୍ବୁକେ ତୁଲି ପାରମା? ଆଜ୍ଞା
0: ସାଧାରଣତଃ ଆମେ କହୁଛୁ, ଆଗରୁ କହିଛି ଲେମ୍ବୁଟାକୁ ଆମେ ବର୍ଷା ଦିନେ ଲଗେଇବା ଉଚିତ, ମାନେ ଜୁଲାଇ ମାସ ଲଗା ହେଉଛି। ତ ଗଛ ଲଗେଇବାର ପ୍ରାୟ 3-4 ବର୍ଷ ପରେ ହିଁ ଫଳ ଆସିଥାଏ। ତ ପ୍ରଥମ ଫଳଟାକୁ ଆମେ ଆଲାଉ କରିବାନି, ତ ସେଇ ଯେଉଁ ଫଳ ଆସିଲା 3-4 ବର୍ଷ ପରେ ଫୁଲ ଆସିବ, ଫୁଲ ଫୁଟିବାର 6 ମାସ ପରେ ଆମେ ଫଳ ତୋଳିବା ପାଇଁ ଏଇଟା ଉପଯୁକ୍ତ ହୋଇଥାଏ। ବର୍ଷସାରା ଲେମ୍ବୁ ମିଳୁଥିଲେ ମଧ୍ୟ ଦେଖିବେ ମୁଖ୍ୟତଃ ଆପଣଙ୍କର ବର୍ଷା ଦିନେ ହିଁ ଏଇଟା ବେଶୀ ମିଳୁଛି, ମାନେ ଜୁଲାଇରୁ ସେପ୍ଟେମ୍ବର, ଆଉ ଗୋଟେ ସିଜନ୍ ମଧ୍ୟ ତାର ଅଛି ଆପଣଙ୍କର ମାର୍ଚ୍ଚରେ ଆଉ ଜୁନ୍ରେ ମଧ୍ୟ ଫଳ କିଛି ମିଳିଥାଏ। ଯଦି ଆପଣମାନେ ଆମେ ଡିସ୍କସନ୍ ଯେମିତି କରିବା ଅନୁସାରେ ସେହି ପରିମାଣ ଖତ ସାର କିମ୍ବା ଆମେ ଜଳ ପରିଚାଳନା କରିପାରିଥିବା ବା ଆମର ପରବର୍ତ୍ତୀ ଯତ୍ନ ନେଇପାରିଥିବା ତାହେଲେ ହାରାହାରି ଗୋଟେ ବଡ଼ ଲେମ୍ବୁ ଗଛରୁ ପ୍ରାୟ ଆମେ 2000-3000 ପର୍ଯ୍ୟନ୍ତ ଫଳ ଅମଳ କରିପାରିବା ଗୋଟେ ଗଛ ପିଛା। ଆଜ୍ଞା, ତେଣୁ ସେଗୁଡ଼ାକ ଯଦି ଆମେ ଗୋଟେ ମିନିମମ୍ 50 ଟଙ୍କା ମଧ୍ୟ ବିକ୍ରି କରିଥିଲେ ଗୋଟେ ଗଛ ପିଛା ମିନିମମ୍ 2000 ଟଙ୍କା ଆମେ ପାଇପାରିବା ମିନିମମ୍। ଆଉ ସେ ଅନୁସାରେ ଆମେ ଏକର ପିଛା ଆମେ ପାଖାପାଖି 60-70 ହଜାର ଟଙ୍କା ଗୋଟେ ହେକ୍ଟର ପିଛା ଆମେ ଅମଳ କରିପାରିବା, ମାନେ ଆମେ ଅଧିକା ଲାଭବାନ ହୋଇପାରିବା।
1: ଯାହା ହଉ ଆଜ୍ଞା, ଆପଣ ଆମର ବୈଠକକେ ଆସିଲେ, ଆଉ ବୈଜ୍ଞାନିକ ପ୍ରଣାଳୀରେ କେନ୍ତା କରି ଲେମ୍ବୁ ଚାଷ କରିପାରମା ସେ ବିଷୟରେ କହିଲେ, ଆମର ଚାଷୀ ଭାଇମାନେ ଶୁଣିଲେ। ଆମେ ନିହାତି ପକ୍ଷେ ଆମେ ଆଶା କରମା ଯେ ଆମ ଯେନ୍ମାନେ ବି ଆମର କାର୍ଯ୍ୟକ୍ରମ ଶୁଣୁଛନ୍ ସେମାନେ ଘରେ ଲେମ୍ବୁ ଗଛ ଲଗନ୍, କି ନେଲେ ବଗିଚାରେ ଲେମ୍ବୁ ଗଛ ଲଗନ୍, ଆଉ ନିଜେ ଖାଇବା ସାଙ୍ଗେ ସାଙ୍ଗେ ଲେମ୍ବୁ ବିକି କରି 2 ପଇସା ପନ୍ ଆଉ ଲାଭବାନ ହୁଅନ୍। ଏତେ ସୁନ୍ଦର ସୁନ୍ଦର କଥା କହିଥିବାରୁ ଆପଣଙ୍କ ଅନୁଷ୍ଠାନ ତରଫରୁ, ଆକାଶବାଣୀ ତରଫରୁ ଆପଣଙ୍କ ଅନେକ ଅନେକ ଧନ୍ୟବାଦ ଆଉ ଜୁହାର ଆଜ୍ଞା।
0: ଧନ୍ୟବାଦ, ନମସ୍କାର।
2: ଦାଦା ଶୁଣିଲି ବୋଲୁ, ଆମର ବିଶେଷଜ୍ଞ ଆଜ୍ଞା ବନେ କଥାବାର୍ତ୍ତା କଲେ,
3: ହଁ
2: ତୁ ଯେନ୍ତା ଯେନ୍ତା ପ୍ରଶ୍ନ ମାନେ ପଚରେଇ ଦେଲୁ ଆମର ବିଶେଷଜ୍ଞ ଆଜ୍ଞା, ହେନ୍ତା ହେନ୍ତା ଉତ୍ତର ମାନେ ଦେଲେ।
3: ଦେଖରେ ବାବୁ,
2: ହଁ
3: ମୁଇଁ ପଚାରିଲି ଆଜ୍ଞା, ଉତ୍ତର ଦେଲେ, ମାତ୍ର ଏ ଭିତରେ ସମୟ ହେଇଗଲା,
2: ସମୟ ହେଇଗଲା ନା,
3: ବୈଠକ ଶେଷ କରବାକେ ପଡ଼ବା
2: ପଡ଼ବା।
3: ତ ବୈଠକ ଶେଷ କରବାର ଆଗନୁନ୍ ଯେନ୍ମାନେ ଆମର କାର୍ଯ୍ୟକ୍ରମ ଶୁଣୁଛନ୍, ଚାଷୀ ଭାଇ ଦଦା କକା ମା ଭଣୀ ମାନକେ ମୁଇଁ ଯୁଗେ ଦଦା
2: ଆର୍ ମୁଇଁ ଲେଗଡ଼ୁ ଦଦାର ଜୁହାର।

ଗୀତ ଗଜଲ କ୍ରମରେ ଆପଣ ଶୁଣୁଛନ୍ତି କେତୋଟି ଗୀତ। କଣ୍ଠଶିଳ୍ପୀ ହେଲେ ରମନ କପୁର, ଗୀତ ଏବଂ ସଙ୍ଗୀତ ସତୀଶ ଶର୍ମା।

ଗୀତ ଗଜଲ କ୍ରମରେ ଶୁଣୁଥିଲେ କେତୋଟି ଗୀତ ଆକାଶବାଣୀ ଭବାନୀପାଟଣ ଆଞ୍ଚଳିକ ଗୀତ କ୍ରମରେ ପ୍ରଚାର କରୁଛୁ ସମ୍ବଲପୁରୀ ଗୀତ। ପ୍ରଥମ ଗୀତଟି ପାଇଁ କଣ୍ଠଦାନ କରିଛନ୍ତି ରବିଚନ୍ଦ୍ର ସାଗର, ଗୀତ ରଚନା ଚିତ୍ତରଞ୍ଜନ ନାୟକ।

ଆକାଶବାଣୀ ଭବାନୀ ପାଟଣା ପ୍ରଚାର କରୁଛୁ ଅନୁରୋଧରେ କେତୋଟି ଓଡ଼ିଆ କଥାଚିତ୍ର ଗୀତ। ଲାଲପାନ ବିବି କଥାଚିତ୍ରରୁ ପ୍ରଥମ ଗୀତଟି କଣ୍ଠଦାନ କରିଛନ୍ତି ରଘୁନାଥ ପ୍ରଧାନ। ଗୀତ ଓ ସଙ୍ଗୀତ ସ୍ୱରୂପ ନାୟକ। ଗୀତଟି ପାଇଁ ରିଷିଗାଁ ଭବାନୀପାଟଣା କଳାହାଣ୍ଡିରୁ ଅନୁରୋଧକାରୀ ଶ୍ରୋତା ହେଲେ ଚୌବନ ନାୟକ।

କାମଠଣା ଭବାନୀପାଟଣ ଜିଲ୍ଲା କଳାହାଣ୍ଡିରୁ ଆପଣ ହେଲେ ଟି ଭାନୁପ୍ରସାଦ ରାଓ। ଆପଣ ଶୁଣିବା ପାଇଁ ଚାହାନ୍ତି ଅଗସ୍ତ୍ୟ କଥାଚିତ୍ରରୁ। କଣ୍ଠଶିଳ୍ପୀ ହେଲେ ଅନନ୍ୟା ଶ୍ରୀତମ ନନ୍ଦ। ଗୀତ ରଚନା ସୁବ୍ରତ ସ୍ୱାଇଁ। ସଙ୍ଗୀତ ନିର୍ଦ୍ଦେଶନା ପ୍ରେମାନନ୍ଦ।

ବଳଦିଆ ମାଲ ଜୁନାଗଡ଼ ଜିଲ୍ଲା କଳାହାଣ୍ଡିରୁ ଆପଣ ହେଲେ ଚନ୍ଦ୍ରହାସ୍ୟ ମେହେର। ଆପଣ ଶୁଣିବା ପାଇଁ ଚାହାନ୍ତି କେହି ଜଣେ ଭଲ ଲାଗେରେ କଥାଚିତ୍ରରୁ। କଣ୍ଠଦାନ କରିଛନ୍ତି ସୋନୁ ନିଗମ ଏବଂ ଇରା ମହାନ୍ତି। ଅରୁଣ ମନ୍ତ୍ରୀଙ୍କ ରଚନାକୁ ସଙ୍ଗୀତରେ ସଜାଇଛନ୍ତି ଅଭିଜିତ ମଜୁମଦାର।

ଶୁଣୁଥିଲେ ଅନୁରୋଧରେ କେତୋଟି ଓଡ଼ିଆ କଥା ଚିତ୍ର ଗୀତ। ଏଥର ଆସନ୍ତୁ ଶୁଣିବା ଗ୍ରୀଷ୍ମ ପ୍ରବାହ ଓ ଅଂଶୁଘାତରୁ ସୁରକ୍ଷା ପାଇଁ କେତେକ ସୂଚନା। ଟାଣ ଖରାରେ ବାହାରକୁ ଯାଆନ୍ତୁ ନାହିଁ। ହାଲୁକା ଫିକା ଢିଲା ସୂତା ଲୁଗା ବ୍ୟବହାର କରନ୍ତୁ। ଘରେ ପରଦା ଟାଣନ୍ତୁ। ରାତିରେ ଝରକା ଖୋଲା ରଖନ୍ତୁ। ଯେତେ ସମ୍ଭବ ଥଣ୍ଡା ପାଣିରେ ଗାଧାନ୍ତୁ। ଶୋଷ ନଥିଲେ ମଧ୍ୟ ପ୍ରଚୁର ଥଣ୍ଡା ପାଣି ପିଅନ୍ତୁ। ORS ପାଉଡ଼ର କିମ୍ବା ଘରେ ଉପଲବ୍ଧ ପାନୀୟ ଯଥା ଲସି ଘୋଳ ଦହି ତୋରାଣି ଲେମ୍ବୁ ପାଣି ପ୍ରଚୁର ପରିମାଣରେ ପିଅନ୍ତୁ। ଗରିଷ୍ଠ ଖାଦ୍ୟ ଖାଆନ୍ତୁ ନାହିଁ। ଚା କଫି ମାଦକ ଦ୍ରବ୍ୟ ଓ କାର୍ବନଯୁକ୍ତ ଥଣ୍ଡା ପାନୀୟ ବ୍ୟବହାର କରନ୍ତୁ ନାହିଁ। ଯଦି ବାହାରକୁ ଯିବାକୁ ପଡ଼େ ସାଥିରେ କଳା ଚଷମା ଜୋତା ଚପଲ ଓ ଧଳା ଛତା ବା ଟୋପି ବ୍ୟବହାର କରନ୍ତୁ। ସଙ୍ଗରେ ପାଣି ବୋତଲ ନେବାକୁ ଭୁଲନ୍ତୁ ନାହିଁ। ଭୀଷଣ ଖରାରେ ବିଶେଷ କରି ଦିନ 12ଟାରୁ ଦିନ 3ଟା ପର୍ଯ୍ୟନ୍ତ ଶାରୀରିକ ପରିଶ୍ରମ କରନ୍ତୁ ନାହିଁ। ବାହାରେ କାମ କରୁଥିଲେ ଛତା ବା ଟୋପି ବ୍ୟବହାର କରିବା ସହ ଓଦା ଗାମୁଛାରେ ମୁଣ୍ଡ ବେକକୁ ଘୋଡ଼ାଇ ରଖନ୍ତୁ। ବନ୍ଦ ଗାଡ଼ି ଭିତରେ ଛୋଟ ପିଲାଙ୍କୁ ଛାଡ଼ି ଆସନ୍ତୁ ନାହିଁ। ଗୃହପାଳିତ ପଶୁପକ୍ଷୀମାନଙ୍କୁ ଛାଇରେ ରଖନ୍ତୁ। ପାଣି ପିଇବାକୁ ଦିଅନ୍ତୁ। ଶାରୀରିକ ଅସୁସ୍ଥତା ଅନୁଭବ କଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ସୂଚନାଟି ଏତିକିରେ ଶେଷ ହେଲା।

ଆକାଶବାଣୀ ଭବାନୀ ପାଟଣା ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ପ୍ରଚାର କରୁଛୁ ଶାସ୍ତ୍ରୀୟ ଗାୟନ। ଶିଳ୍ପୀ ହେଲେ ଶ୍ରୀମତୀ ଶୋଭା ଗୁଟୁ। ଆରମ୍ଭରେ ଶିଳ୍ପୀ ପରିବେଷଣ କରିଛନ୍ତି ଦାଦ୍ରା।

ଶାସ୍ତ୍ରୀୟ ସଙ୍ଗୀତକ୍ରମରେ ଆପଣ ଶୁଣୁଛନ୍ତି ଶାସ୍ତ୍ରୀୟ ଗାୟନ। ଶିଳ୍ପୀ ହେଲେ ଶ୍ରୀମତୀ ଶୋଭା ଗୁରୁଟୁ। ଶିଳ୍ପୀ ଏଥର ପରିବେଷଣ କରିଛନ୍ତି ମିଶ୍ର ଝିଞ୍ଜୁଟି ରାଗରେ ଠୁମ୍ରୀ।